ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 24 2026 ମସିହା ଜୁନ୍ 14 ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 ତଥା 945 କିଲୋହର୍ଟ୍ ଯୋଗେ, ତା ସହିତ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆପଣମାନେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିପାରୁଛନ୍ତି। ମାଙ୍ଗଳିକ

ଏ ଗୀତ ସହ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜିର ଭାବନା, ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

0: ସେ ଆକର୍ଷକ ବୋଲି ତାଙ୍କ ନାଁ କୃଷ୍ଣ। ଦ୍ୱାପର ଯୁଗର ଦ୍ୱାରିକା ନରେଶ ଶ୍ରୀକୃଷ୍ଣ ଈଶ୍ୱର ରୂପରେ ପୂଜିତ, ତେବେ ତାଙ୍କୁ କୌଣସି ଉପଲବ୍ଧି ସହଜରେ ମିଳିନଥିଲା। ସେ ଜନ୍ମଗ୍ରହଣ କରିଥିଲେ କାରାଗାରରେ। ରାଜପୁତ୍ର ହୋଇ ସୁଦ୍ଧା ତାଙ୍କୁ ଜନ୍ମରୁ ବଞ୍ଚାଇ ରଖିବାର ଉଦ୍ୟମ ତାଙ୍କ ପିତା କରିଥିଲେ। ତାଙ୍କୁ କାରାଗାରରୁ ନେଇ ଜଣେ ସାଧାରଣ ଗୋପାଳଙ୍କ ଘରେ ବଢ଼ିବାକୁ ଛାଡ଼ି ଦେଇଥିଲେ ପିତା ବସୁଦେବ। ପାଳିତ ପିତାମାତା ନନ୍ଦ ଓ ଯଶୋଦାଙ୍କ ଲାଳନ ପାଳନରେ କିଛି ଉଣା ନଥିଲେ ବି ସେ ରାଜଦଣ୍ଡ ନ ଶିଖି ଗାଁରେ ଧୂଳି ଖେଳୁଥିଲେ। ସାଧାରଣ ବାଳକ ଭଳି ସେ ବଢ଼ୁଥିଲେ, ଗାଈ ଚରଉଥିଲେ। ତାଙ୍କୁ ମାରିବାକୁ ପୁତନା ବକାସୁର ଭଳି ଅନେକ ଦାନବ ଆସିଥିଲେ। ସେ ସବୁକୁ ଦମନ କରିବା ପରେ ଦୁରାଚାରୀ ରାଜା କଂସଙ୍କ ଷଡ଼ଯନ୍ତ୍ର ବୁଝିବା ସତ୍ତ୍ୱେ କୃଷ୍ଣ ମଥୁରା ଯାତ୍ରା କରିଥିଲେ। କୃଷ୍ଣ ଥରେ ଗୋପପୁର ଛାଡ଼ିଲେ ଯେ ଆଉ ପଛକୁ ଫେରିନଥିଲେ। ଗୋପପୁରରେ ସେ ଛାଡ଼ିଥିଲେ ନିଜର ପିଲାଦିନର ସ୍ମୃତି, ପିତାମାତା, ସାଙ୍ଗସାଥି ତଥା ନିଜର ପ୍ରିୟତମା ରାଧାଙ୍କୁ। କଂସ ଦମନ ପରେ ଜରାସନ୍ଧଙ୍କ ବାରମ୍ବାର ମଥୁରା ଆକ୍ରମଣରେ ଅତିଷ୍ଠ ହୋଇ ଶ୍ରୀକୃଷ୍ଣ ନିଜର ରାଜଧାନୀକୁ ପଶ୍ଚିମ ତଟକୁ ସ୍ଥାନାନ୍ତରିତ କଲେ, ଯେଉଁଠାରେ ନୂତନ କରି ଦ୍ୱାରିକା ନଗରୀ ପ୍ରତିଷ୍ଠା ହେଲା। ସାରା ଜୀବନ ଲାଞ୍ଛନା ସହି ମଧ୍ୟ ଶିଶୁପାଳଙ୍କୁ ବାରମ୍ବାର କ୍ଷମା କରି ଚାଲିଥିଲେ। ମହାଭାରତ ଯୁଦ୍ଧର ବିଭୀଷିକାକୁ ହୃଦୟଙ୍ଗମ କରି ସେ କୁରୁ ରାଜସଭାରେ ସନ୍ଧି ପ୍ରସ୍ତାବ ନେଇ ଉପନୀତ ହୋଇଥିଲେ। ସେ ପାଣ୍ଡବଙ୍କ ନ୍ୟାର୍ଯ୍ୟ ଦାବି ଇନ୍ଦ୍ରପ୍ରସ୍ଥ ନହେଲେ ବି ମାତ୍ର 5ଟି ଗ୍ରାମ ପ୍ରଦାନ କରିବାକୁ ଦୁର୍ଯ୍ୟୋଧନଙ୍କୁ ପ୍ରସ୍ତାବ ଦେଇଥିଲେ। ସେଠାରେ ମଧ୍ୟ ତାଙ୍କୁ ସଙ୍ଗବଦ୍ଧ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମହାନ ଯୋଦ୍ଧା ତଥା ଅତୀବ ବଳଶାଳୀ ହୋଇ ମଧ୍ୟ ସେ ମହାଭାରତ ଯୁଦ୍ଧରେ ଶସ୍ତ୍ର ଉଠେଇବେ ନାହିଁ ବୋଲି ପଣ କରିଥିଲେ। ଯେତେବେଳେ ଅର୍ଜୁନ ନିଜର ସଖା ସହୋଦରଙ୍କୁ ବିପକ୍ଷ ଶିବିରରେ ଦେଖି ହତାଶ ହୋଇ ଶସ୍ତ୍ର ତ୍ୟାଗ କରିବାକୁ ଉଦ୍ୟତ ହେଲେ, ଶ୍ରୀକୃଷ୍ଣ ତାଙ୍କୁ ଗୀତାର ଗୂଢ଼ ରହସ୍ୟ ବ୍ୟାଖ୍ୟା କରାଇଲେ, ଯାହା ଅଦ୍ୟାବଧି ଦିଗହରାଙ୍କୁ ରାସ୍ତା ଦେଖାଉଛି। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟର 47ତମ ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି,
1: କର୍ମ ନେବାଧିକାରସ୍ତେ ମା ଫଳେଷୁ କଦାଚନ ମା କର୍ମଫଳ ହେତୁର୍ଭୁର ମାତେ ସଙ୍ଗସ୍ତ କର୍ମଣି।
0: ଅର୍ଥାତ୍ ଫଳକୁ ଆଶା ନ କରି ନିଜର କର୍ମ କରିଚାଲିବା ଆବଶ୍ୟକ। ଏହାର ଏକ ଜ୍ୱଳନ୍ତ ଉଦାହରଣ ସ୍ୱୟଂ ଶ୍ରୀକୃଷ୍ଣ। ସେ ସତ୍ୟ ଧର୍ମ ରକ୍ଷା କରିବା ନିମିତ୍ତ କର୍ତ୍ତବ୍ୟ ଆଜୀବନ କରିଚାଲିଥିଲେ। ମହାଭାରତ ଯୁଦ୍ଧର ଶେଷରେ ଗାନ୍ଧାରୀଙ୍କ ଅଭିଶାପ ମଧ୍ୟ ସେ ନତମସ୍ତକ ସ୍ୱୀକାର କରିଥିଲେ। ଏହି ଅଭିଶାପ ଫଳରେ ଶ୍ରୀକୃଷ୍ଣ ନିଜ ବଂଶର ସମସ୍ତଙ୍କୁ ହରାଇଥିଲେ। ନିଜର ସୁନାର ରାଜ୍ୟ ଦ୍ୱାରିକାକୁ ସମୁଦ୍ର ଗର୍ଭରେ ବିଲୀନ ହେବାର ଦେଖିଥିଲେ। ଶ୍ରୀକୃଷ୍ଣଙ୍କ ଜୀବନର ଅନ୍ତ ମଧ୍ୟ ଅଲୌକିକ ନଥିଲା। ଜାରାସବର ନାମକ ଅଜ୍ଞାନ ବ୍ୟକ୍ତିର ଭ୍ରମରେ କ୍ଷପିତ ସର ତାଙ୍କ ଜୀବନ ନେଇଯାଇଥିଲା। ଦିଗ୍ବିଜୟୀ ରାଜା ଶ୍ରୀକୃଷ୍ଣଙ୍କ ଜନ୍ମ କାରାଗାରରେ ଏବଂ ମୃତ୍ୟୁ ଜଙ୍ଗଲର ନିର୍ଜନତାରେ ହୋଇଥିଲା। ତଥାପି ସେ ଈଶ୍ୱର, କାରଣ ତାଙ୍କର କର୍ମ, ତାଙ୍କର ଆଦର୍ଶ ଏବଂ ସଂସାର ପାଇଁ ତାଙ୍କର ପ୍ରେରଣା। ସେ ଜୀବନର ସମସ୍ତ ଆହ୍ୱାନକୁ ହସି ହସି ସ୍ୱୀକାର କରିଥିଲେ। ଅନେକ ଦୈତ୍ୟଙ୍କୁ ନିପାତ କରିଥିଲେ, ଧର୍ମ ସ୍ଥାପନ କରିଥିଲେ। ସେ ଥିଲେ ଦୁଇ ପିତାମାତାଙ୍କ ଉତ୍ତମ ସନ୍ତାନ, 16 ସହସ୍ର ଗୋପାଙ୍ଗନାଙ୍କ ତ୍ରାଣକର୍ତ୍ତା ସ୍ୱାମୀ, ବଳରାମ ଓ ସୁଭଦ୍ରାଙ୍କ ଉଦାର ଭାଇ, ଅର୍ଜୁନ ଓ ସୁଦାମାଙ୍କ ଅନ୍ତରଙ୍ଗ ବନ୍ଧୁ, ରାଧାଙ୍କ ମନର ପ୍ରେମିକ ତଥା ଏ ସମାଜର ଆଧ୍ୟାତ୍ମିକ ଗୁରୁ। ଶ୍ରୀକୃଷ୍ଣ କେବଳ ନିଜର ବର୍ଣ୍ଣ ବା ଠାଣି ଲାଗି ଆକର୍ଷକ ନୁହନ୍ତି, ତାଙ୍କର ଚରିତ୍ର ତଥା ବିପରୀତ ପରିସ୍ଥିତିରେ ତାଙ୍କର ଅସୀମ ଧୈର୍ଯ୍ୟ ହିଁ ଇତିହାସ ତାଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରିବାକୁ ବାଧ୍ୟ ହୋଇଛି।

ଶୁଣିଲି ଆଜିର ଭାବନା ଉପସ୍ଥାପନା କରିଲେ ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 411ତମ ଭାଗ।

ଯୁଦ୍ଧରେ ଶ୍ରୀକୃଷ୍ଣ ଉଭୟ ରୁଦ୍ର ଏବଂ ବାଣାସୁରକୁ ପରାସ୍ତ କରିଛନ୍ତି। ରୁଦ୍ର ସଂଜ୍ଞାହୀନ ହୋଇପଡ଼ିଛନ୍ତି। ବାଣାସୁର ପ୍ରାଣ ଭୟରେ ନିଜ ଭୁବନକୁ ପଳାଇଛି। ରୁଦ୍ର ସଂଜ୍ଞା ଲାଭ କରି ଶରୀରରୁ ତ୍ରିଶିର ତ୍ରିପାଦ ଶିବଜ୍ୱର ସୃଷ୍ଟି କରି କୃଷ୍ଣଙ୍କୁ ମାରିବାକୁ ପଠାଇଛନ୍ତି। କୃଷ୍ଣ ବିଷ୍ଣୁଜ୍ୱର ସୃଷ୍ଟି କରି ତାର ପ୍ରତିରୋଧ କରିଛନ୍ତି। ଶିବଜ୍ୱର ଯୁଦ୍ଧରେ ପରାଜିତ ହୋଇ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିଛି। ଭଗବାନ ତାକୁ ଅଭୟ ପ୍ରଦାନ କରୁଛନ୍ତି।

ଶୁଣିଲି ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 411 ଭାଗ ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ କ୍ଷେପେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗଲାକାଲି ବେଲବୁଡ଼ା ତକ୍ ରାଜ୍ୟର 3,23,64,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଗଲା 15 ଦିନ ଭିତରେ 98.65% ଭୋଟରଙ୍କ ନିକେ ଫର୍ମ ପହଞ୍ଚାବାର୍ଥି ବୁଥସ୍ତରୀୟ ଅଧିକାରୀମାନେ ସଫଲ ହୋଇଛନ୍। ଏହି ସଂଶୋଧନ ପ୍ରକ୍ରିୟାଟି ଫର୍ମ ବାଣ୍ଟବାର ଆଉ ଦାଖଲ ସମୟ ଜୁନ୍ 28 ରଖାଯାଇଛି। ଭୁବନେଶ୍ୱରର ଆଇବାକାଇଲ୍ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ଏହି ନିଷ୍ପଭି ନିଆଯାଇଥିବା ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ। ରକ୍ତର ମହତ୍ତ୍ୱ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ଆଜିର ଦିନେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଆନ୍ତର୍ଜାତୀୟ ରେଡ୍କ୍ରସ୍ ସଂସ୍ଥା 2005 ବିଶ୍ୱ ରକ୍ତଦାତା ଦିବସ ପାଳନ କରୁଛି। ରକ୍ତ ଗ୍ରୁପ୍ର ଉଦ୍ଭାବନ କରିଥିବା ଡାକ୍ତର ଲେଣ୍ଡ ଷ୍ଟେନର୍ଙ୍କୁ ଶ୍ରୋତା କରିକି ତାଙ୍କର ଜନ୍ମଦିନକେ ଏହି ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ଏହି ଦିବସର ବାର୍ତ୍ତା ହେଉଛି, ମାନବତାର ଗୋଟେ ବୁନ୍ଦା ରକ୍ତଦାନ କରୁନ୍, ଜୀବନ ବଞ୍ଚୁନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟେ ବାର୍ତ୍ତାଥି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିକି ରକ୍ତର ଆବଶ୍ୟକତାକେ ପୂରଣ କରିବା ଲାଗି ଶପଥ ନେବାର୍କେ ରାଜ୍ୟବାସୀଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ ଏହି ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଶାର ରକ୍ତର ଅଭାବନୁ କାହାରି ଜୀବନହାନି ନାହିଁ ହେବାର ଲାଗି ସଭେ ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ଏଲିନୋକେ ନେଇକରି ରାଜ୍ୟର ଚାଷୀମାନଙ୍କୁ ବ୍ୟସ୍ତ ନାହିଁ ହେବାର ଲାଗି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। କମ୍ ବର୍ଷା ହେଲେ

ବିଲ୍ ରାଜ୍ୟ ସରକାରଙ୍କ ପାଖେ ବିକଳ୍ପ ଯୋଜନା ତିଆର ଅଛି, ଜଳସେଚନ ପ୍ରକଳ୍ପମାନଙ୍କୁ ପ୍ରସ୍ତୁତ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ନାକରା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରୁଷିଆନ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବଠି ଯୋଗ ଦେଇକରି ରଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ଜିତିଛନ୍। ତାଙ୍କର ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇକରି କହିଛନ୍, ଓଡ଼ିଆ ଅସ୍ମିତା ସମୃଦ୍ଧ କଳା ସଂସ୍କୃତି ଐତିହ୍ୟକେ ସାରା ପୃଥିବୀନ ପହଞ୍ଚାଇକରି ଶ୍ରୀ ପଟ୍ଟନାୟକ ଓଡ଼ିଶା ଲାଗି ଗୌରବ ଆଣିଛନ୍। ରାଜ୍ୟ ଆଜିଠାନୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆଇବାକାଲି ରଜ ସଂକ୍ରାନ୍ତି ଆଉ ତାର ଆରଦିନ ଭୂମି ଦହନ ପାଳନ ହେବା। ମୌସୁମୀ ଆଇଲା ପରେ ଶୁଖା ଭୂଇନ ବର୍ଷା ପାଇଁ ପଡ଼ବାର ଉତ୍ତରୁ ମାଟିର ପ୍ରଜନନ ଶକ୍ତି ବଢ଼ସି। ସେଥିଲାଗି ଏ ତିନିଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାଇଁ କରାଯାଏ। ପରମ୍ପରା ଅନୁସାରେ ଏ ତିନିଦିନ ବିଶ୍ରାମ ଆର୍ ମନୋରଞ୍ଜନର ସମୟ ହୋଇଥିବାରୁ ପୋଡ଼ପିଠା ଖିଲିପାନ ସାଙ୍ଗେ ଦୁଲି ଖେଲବାର ଆର୍ ଦୁଲି ଗୀତ ରଜ ପର୍ବର ମୁଖ୍ୟ ଆକର୍ଷଣ ହେସି। ରଜ ପର୍ବ ଉତ୍ତରୁ ଚାର ନମ୍ଘର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଆ ସଂସ୍କୃତିର ଏହି ମହାନ ପର୍ବ ଆମର ମାଟି ମାର ମହତ୍ୱ ମାତୃଶକ୍ତିର ସମ୍ମାନ ଆଉ କୃଷିଭିତ୍ତିକ ସଭ୍ୟତାକେ ପିଢ଼ି ଉତ୍ତରୁ ପିଢ଼ି ସମୃଦ୍ଧ କରିଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଜିଠାନୁ ମୂଲ ହେଉଛି। ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି କାର୍ଯ୍ୟକ୍ରମ ଆଜି ହେବା। ସିଆଡ଼େ ଆଇବା 16 ତାରିଖ ଦିନ ଝାଡ଼ୁଆପଡ଼ା ଆଉ ମୁଦିପଡ଼ାନ ପତରପେଣ୍ଡି କାର୍ଯ୍ୟକ୍ରମ କରାଯିବା। ଇତାକି ନେଇକରି ଯାତ୍ରା କମିଟି ଆଉ କନ୍ୟା ପିତାମାତାଙ୍କର ଘରେ ବିଲ୍ ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆଉ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗତି ହୋଇଥିବା ସୋମନାଥ ସ୍ୱାଭିମାନ ଯାତ୍ରା ଲାଗି ବରଗଡ଼ ଜିଲ୍ଲା 57 ଜଣ ତୀର୍ଥଯାତ୍ରୀ ଗଲାକାଲି ଯାତ୍ରା ମୂଲ କରିଛନ୍। ତୀର୍ଥଯାତ୍ରୀମାନେ ଭୁବନେଶ୍ୱରନ ପହଞ୍ଚିକରି ଆଇବାକାଲି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମଠି ଯୋଗଦେବେ ଆଉ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ଠି ଗୁଜରାତର ସୋମନାଥ ଯାତ୍ରା କରିବେ। ସମ୍ବଲପୁର ଜିଲ୍ଲା ମହାନଗର ନିଗମ ସମ୍ମିଳନୀ କକ୍ଷନ ନଗରସ୍ତରୀୟ ପୋଲିଓ ଟିକାକରଣ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଏ ବଛର ଜୁନ୍ ମାସର 28, 29, ଆଉ 30 ତାରିଖ ହେବାର୍କେ ଥିବା ଏହି ପୋଲିଓ ଟିକାକରଣ ଅଭିଯାନ ବାବଦେ ସୂଚନା ଦିଆଯାଇଥିଲା। ଏହି ଅଭିଯାନଟି ସ୍ୱାସ୍ଥ୍ୟ ବିଭାଗର 213 ଦଳ ନିୟୋଜିତ ଅଛନ୍। ମହାନଗର ନିଗମ ଅଧୀନତି ଥିବା 28,128 ଜଣ ଛୁଆଙ୍କୁ ପୋଲିଓ ବୁନ୍ଦା ଦିଆଯିବା। ଇତାର ଛଡ଼ା ବୈଠକଟି ଷ୍ଟପ୍ ଡାଇରିଆ 2026 କାର୍ଯ୍ୟକ୍ରମ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳ ପହଞ୍ଚବାର ଉତ୍ତରୁ ଏଚ୍ଏନ୍ ଉତ୍ତର ଭାଗ ଆଡ଼େ ଯାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପାଗ ଅନୁକୂଳ ଥିବାରୁ ଆଇବା 2-3 ଦିନ ଭିତରେ ମୌସୁମୀ ରାଜ୍ୟର ବଡ଼ଭାଗୀ ଇଲାକାକେ ଯିବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ରାୟଗଡ଼ା କୋରାପୁଟ ମାଲକାନଗିରି ଆଉ ଗଜପତି ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ସହିତ ରାଜ୍ୟର 26ଟା ଜିଲ୍ଲାନ ଧୁକାଗଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

ସକାଳ 7:10ରେ ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିବେ ସାଇନୋସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ଚିକିତ୍ସା, କହିବେ ଡକ୍ଟର ସତ୍ୟଜିତ ମିଶ୍ର। 7:30ରେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଶୁଣିବେ ପୃଥିବୀର ଆଶ୍ଚର୍ଯ୍ୟ କ୍ରମରେ ଏଲୋରା କୈଳାସ ମନ୍ଦିର ବିଷୟରେ, କହିବେ ଅନୁପମା ପଣ୍ଡା। 7:55ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ସଂଯୁକ୍ତା କୁମାରୀ ଜେନା। 8:30ରେ ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଳୀଧର ପଣ୍ଡା। 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜିର କଣ୍ଠଶିଳ୍ପୀ ସୁଶାନ୍ତ କୁମାର ପାଣି ଓ ଶ୍ରୀକ୍ଷେତ୍ର ସୁନ୍ଦର। 9:00ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ସଙ୍ଗୀତ ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଆଜିର କଣ୍ଠଶିଳ୍ପୀ ନାରାୟଣ ଡନ୍ସେନା, ମୋହନ ସେଠ, ନବୀନ କିଶୋର ଆଚାର୍ଯ୍ୟ ଓ ତପସ୍ୱିନୀ ପଟେଲ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00ରେ ବାତାୟନ, 12:30ରେ ଓଡ଼ିଆ ଲୋକ ସଙ୍ଗୀତର କାର୍ଯ୍ୟକ୍ରମ, 1:05ରେ ଶୁଣିପାରିବେ ସମ୍ବଲପୁରୀ ଗୀତ, ଆଜିର କଣ୍ଠଶିଳ୍ପୀ ଦୟାନିଧି ବେହେରା, ପ୍ରଭାସିନୀ ରଥ, ଗୀତାଞ୍ଜଳି ପୋଡ ଓ ଗଗନ ବାଗ। 1:20ରେ ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ଶୁଣିବେ କଣ୍ଠଶିଳ୍ପୀ ଓ ପୋଷଣବିତ୍ ପଲ୍ଲବୀ ରାୟଙ୍କ ସହ ସାକ୍ଷାତକାର। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 3:00ରେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। 3:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 4:02ରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଶୁଣିପାରିବେ ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମରେ କଳାକାର ରାମେଶ୍ୱର ପାକଙ୍କ ସହ ସାକ୍ଷାତକାର। 5:30ରେ ଯୁବବାଣୀ କାର୍ଯ୍ୟକ୍ରମର କ୍ୟାମ୍ପସରେ ଶୁଣିବେ ରକ୍ତଦାନର ଅନୁଷ୍ଠାନ। 6:10ରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାରେ କନ୍ନଡ଼ ଭାଷାର ଗୀତ ଶୁଣିବେ। ସନ୍ଧ୍ୟା 6:30ରେ ଇଂଲଣ୍ଡଠାରେ ହେବାକୁ ଥିବା ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ 2024 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଗତ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀରେ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ରାଜ୍ୟର ମୋଟ 3,38,64,501 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି, ଯାହା ମୋଟ ଭୋଟରଙ୍କ 98.65%। ବର୍ତ୍ତମାନ ସୁଦ୍ଧା 95,41,924 ପରିଗଣନା ଫର୍ମ ଡିଜିଟାଇଜ୍ କରାଯାଇଛି। ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ, ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏସ୍ଆଇଆର୍ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ପାଇଁ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ମାର୍ଶାଘାଇ ବ୍ଲକ ଅନ୍ତର୍ଗତ 100 ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ଘର 10 ବିଏଲ୍ଓ ଅମ୍ବିକା ସାହୁ ଏସ୍ଆଇଆର୍ କାର୍ଯ୍ୟରେ 100% ସଫଳତା ହାସଲ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ସଫଳ ନିଦର୍ଶନ ଦେଖିବାକୁ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତ ବିନିମୟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ତୋଦୟ ଭାବନା ସହିତ ଗରିବ, କୃଷକ, ମହିଳା ଓ ଯୁବକମାନଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ମହିଳା ନେତୃତ୍ୱାଧୀନ ବିକାଶ ଭାବନା ସହିତ ଦେଶର ନାରୀଶକ୍ତି ସହଭାଗୀ ହେବା ସହିତ ପ୍ରଗତିର ଅଗ୍ରଣୀ ଶକ୍ତି ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଲକ୍ଷପତି ଦିଦିମାନଙ୍କୁ ଶିକ୍ଷା ଏବଂ କୌଶଳର ସୁଯୋଗ ଯୋଗାଇଦେବା ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ସହ ମିଶି ନୂଆ ପ୍ରୟାସ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ ରୋଡ୍କୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟର ଅଗ୍ରଗତି ଓ ଗୁଣାତ୍ମକ ମାନର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଜନସାଧାରଣଙ୍କ ପାଇଁ ସୁବିଧା ପ୍ରଦାନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ହରିଚନ୍ଦନ ଆଶା ବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସ 2026 ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗଣଯୋଗ ଅଭିଯାନ ଆଜି ସକାଳ 6:15 7:35 ମିନିଟ୍ ପର୍ଯ୍ୟନ୍ତ ଆଭାସୀ ମାଧ୍ୟମରେ ଆୟୋଜିତ ହେଉଛି। ଗିନିଜ୍ ୱାର୍ଲଡ ରେକର୍ଡ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଆସନ୍ତା 21 ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟ ଦ୍ୱାରା ଏକତା

0: ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ମଧ୍ୟ ରହିଛି। ରଜପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହିତ ଏହି ପର୍ବ ଶେଷ ହୋଇଥାଏ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ପରେ ଗତକାଲି ପାରାଦ୍ୱୀପ ଓ ବାରିପଦା ଦେଇ ଅଗ୍ରସର ହେଉଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ନମସ୍କାର।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣିବି ସାଇନୋସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ଚିକିତ୍ସା, କହିବି ଡକ୍ଟର ସତ୍ୟଜିତ ମିଶ୍ର।
2: ଆଜି ଆମେ ଏକ ଅତ୍ୟନ୍ତ ସାଧାରଣ ଓ ବହୁଳ ଭାବରେ ରୋଗଭୁକ୍ତ ହେଉଥିବା ସାଇନୋସାଇଟିସ୍ ରୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା। ଆମ ଖପୁରୀ ବା ସ୍କଲ୍ ବୋନ୍ରେ କେତେକ କେଭିଟି ବା ଶୂନ୍ୟସ୍ଥାନ ରହିଥାଏ। ଏହି ଶୂନ୍ୟସ୍ଥାନଗୁଡ଼ିକୁ ସାଇନସ୍ କୁହାଯାଏ। ଏମାନେ ନାକ ଓ ଆଖିର ନିକଟବର୍ତ୍ତୀ ସ୍ଥାନରେ ରହିଥାନ୍ତି। ଯଦି କୌଣସି କାରଣରୁ ଏହି ସାଇନସ୍ଗୁଡ଼ିକରେ ସଂକ୍ରମଣ ହୋଇଯାଏ ତାକୁ ସାଇନୋସାଇଟିସ୍ ରୋଗ କୁହାଯାଏ। ଅଧିକାଂଶ କ୍ଷେତ୍ରରେ ଏହା ଏକ ମାମୁଲି ରୋଗ ଭାବରେ ପରିଗଣିତ ହୋଇଥାଏ, କିନ୍ତୁ ବେଳେବେଳେ ସାଇନସ୍ର ସଂକ୍ରମଣ ନିକଟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ଆଖି ଓ ମସ୍ତିଷ୍କ ଆଦିକୁ ସଂକ୍ରମଣ କରିଥାଏ ଓ ଗୁରୁତ୍ୱର ଆକାର ଧାରଣ କରେ। ଯେଉଁ କାରଣଗୁଡ଼ିକ ଯୋଗୁଁ ସାଇନସ୍ରେ ସଂକ୍ରମଣ ହୁଏ ତାହା ପ୍ରଥମେ ଆଲୋଚନା କରିବା। ବାରମ୍ବାର ଥଣ୍ଡା, ସର୍ଦ୍ଦି ରୋଗ ଆଦି ଆକ୍ରାନ୍ତ ହେଲେ ଏହି ସଂକ୍ରମଣ ନାକରୁ ନିକଟବର୍ତ୍ତୀ ସାଇନସ୍କୁ ବ୍ୟାପିଥାଏ। ଏଲର୍ଜି, ବାରମ୍ବାର ନାକରେ ହାତ ଲଗାଇବା କିମ୍ବା ନାକ ସଫା କରିବା, ଅପରିଷ୍କାର ପାଣିରେ ଗାଧୋଇବା ଯଥା ବନ୍ଧ ଆଦିରେ ଗାଧୋଇବା ସାଇନୋସାଇଟିସ୍ ରୋଗର ଏକ ପ୍ରମୁଖ କାରଣ ହୋଇପାରେ। ଅନେକ ଦିନ ଧରି ଦାନ୍ତ ଓ ମାଢ଼ିରେ ହେଉଥିବା ସଂକ୍ରମଣ ଯଦି ଉପଶମ ନ ହୁଏ ସେଥିରୁ ମଧ୍ୟ ସାଇନସ୍କୁ ସଂକ୍ରମଣ ପ୍ରସାରିତ ହୋଇଥାଏ। ଏହାଛଡ଼ା ନାକ ମଧ୍ୟରେ ହେଉଥିବା କେତେକ ନିର୍ଦ୍ଧାରିତ ରୋଗ ଯଥା ନାକର ହାଡ଼ ବଙ୍କା ଥିବା, ନାକରେ ବିଭିନ୍ନ କାରଣରୁ ହେଉଥିବା ମାଂସବୃଦ୍ଧି ରୋଗ ଓ ବାରମ୍ବାର ହେଉଥିବା ଟନ୍ସିଲ୍ର ସଂକ୍ରମଣ ବା ଟନ୍ସିଲାଇଟିସ୍ ମଧ୍ୟ ସାଇନୋସାଇଟିସ୍ ରୋଗର କାରଣ ହୋଇପାରେ। ଶିଶୁମାନଙ୍କଠାରେ ଏଡିନୋଏଡ୍ ନାମକ ଏକ ରୋଗ ଦେଖାଦିଏ, ଯାହା 10ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ହୋଇଥାଏ। ଏହି ଆଡିନୋଏଡ୍ ବୃଦ୍ଧି ରୋଗ ଯୋଗୁଁ ସାଇନସ୍ର ସାଧାରଣ କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇ ସାଇନସ୍ ସଂକ୍ରମିତ ହୁଏ। ଏହି ରୋଗରେ ରୋଗୀ ପ୍ରଥମେ ସାଧାରଣ ଥଣ୍ଡା ସର୍ଦ୍ଦିର ଲକ୍ଷଣ ସହ ଡାକ୍ତରଙ୍କ ପାଖକୁ ଆସିଥାଏ, କିନ୍ତୁ ସାଧାରଣ ଥଣ୍ଡା ସର୍ଦ୍ଦି 3ରୁ 4 ଦିନ ମଧ୍ୟରେ ଠିକ୍ ହୋଇଯାଉଥିବା ବେଳେ ସାଇନୋସାଇଟିସ୍ ରୋଗରେ ଏହି ଲକ୍ଷଣ ସବୁ ସପ୍ତାହ ଧରି ଲାଗି ରହେ। ଏଥିସହ ନାକରେ ନିଶ୍ୱାସ ନେବା ବାଧାପ୍ରାପ୍ତ ହୋଇଥାଏ ଏବଂ ନାକରୁ କଞ୍ଚା ପାଣି ବାହାରିଥାଏ। ଧୀରେ ଧୀରେ ନାକରୁ ବହଳିଆ ଓ ଦୁର୍ଗନ୍ଧଯୁକ୍ତ ସିଂହାଣୀ ବାହାରିଥାଏ। ବେଳେବେଳେ ନାକରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଅନ୍ୟ ଏକ ପ୍ରମୁଖ ଲକ୍ଷଣ ହେଉଛି ମୁଣ୍ଡ ଦରଦ ହେବା। ଏହି ମୁଣ୍ଡ ବ୍ୟଥା ସଦାସର୍ବଦା ଲାଗି ରହେ ଓ ଏହାର ତୀବ୍ରତା ଧୀରେ ଧୀରେ ବଢ଼ିପାରେ। ରୋଗୀକୁ ଜ୍ୱର ମଧ୍ୟ ହୋଇପାରେ। ଯଦି ରୋଗୀ ଠିକ୍ ସମୟରେ ଚିକିତ୍ସିତ ନ ହୁଏ ତେବେ ରୋଗ ନାନା ଜଟିଳତାକୁ ପରିବର୍ତ୍ତନ ହୋଇଯାଏ। ଏଭଳି ପରିସ୍ଥିତିରେ ତୀବ୍ର ମୁଣ୍ଡବ୍ୟଥା, ଆଖି ଫୁଲିଯିବା, ଆଖିରେ ଯନ୍ତ୍ରଣା ହେବା, ବାନ୍ତି ଓ ତୀବ୍ର ଜ୍ୱର ହେବା ଆଦି ଲକ୍ଷଣ ଦେଖାଯାଏ। ଦରକାର ହେଲେ ଏକ୍ସରେ କିମ୍ବା ସିଟି ସ୍କାନ୍ର ସାହାଯ୍ୟ ନେଇ ରୋଗର ଭୟାବହତା ଜାଣିହୁଏ। ରୋଗ ଉପଶମ ପାଇଁ ରୋଗୀକୁ ଯଥାଯୁକ୍ତ ଆଣ୍ଟିବାୟୋଟିକ୍, ଦରଦ ଉପଶମକାରୀ ଔଷଧ ଓ ଥଣ୍ଡା ସର୍ଦ୍ଦିର ଔଷଧ ଦିଆଯାଏ। ନାକରୁ ସଂକ୍ରମଣ ମାତ୍ରା କମ୍ କରିବା ପାଇଁ ଓ ଶ୍ୱାସ ପ୍ରକ୍ରିୟାର ଉନ୍ନତି ପାଇଁ ଅକ୍ସିମେଟାଜୋଲିନ୍ ଏବଂ ଜାଇଲୋମେଟାଜୋଲିନ୍ ନାମକ 2 ପ୍ରକାରର ନାକ ଡ୍ରପ୍ ଦିଆଯାଏ। ଏହି ପଦ୍ଧତିରେ ଚିକିତ୍ସା ଦ୍ୱାରା ପ୍ରାୟ 7ରୁ 10 ଦିନ ମଧ୍ୟରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାଏ। ଏସବୁ ପ୍ରକ୍ରିୟାରେ ରୋଗ ଉପଶମ

0: ଯଦି ନ ହୁଏ କିମ୍ବା ରୋଗ ଜଟିଳତା ଆଡ଼କୁ ଗତି କରେ ତେବେ ଅସ୍ତ୍ରୋପଚାର ଦ୍ୱାରା ସାଇନସ୍କୁ ସଫା କରାଯାଏ। ଆଜିକାଲି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏଣ୍ଡୋସ୍କୋପି ନାମକ ପଦ୍ଧତି ଦ୍ୱାରା ଅତି ସହଜରେ ସାଇନୋସାଇଟିସ୍ର ସଫଳତମ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 wicket ପରାସ୍ତ କଲା ଭାରତ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ନିସ୍ଠାରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ନିସ୍ଠାରେ ଆଜି ଉଭୟ ନେତା ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭାରତର ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରଦର୍ଶନ କରୁଥିବା ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି। ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ନବସୃଜନ, ରଣନୈତିକ ବ୍ୟାପାର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। ନିସ୍ଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ହୋଟେଲ୍ ନେଗ୍ରେସ୍କୋଠାରେ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହାକୁ ଏକ ସ୍କରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱାଗତ ଅବସରରେ ଫ୍ରାନ୍ସ ଏବଂ ଇଟାଲୀୟ କଳାକାରଙ୍କ ଦ୍ୱାରା କଥକ, ଓଡ଼ିଶୀ ଓ ଭରତନାଟ୍ୟମ୍ ଭଳି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆକୁ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବ ଏବଂ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 and 17 G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିବାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:15 ଆରମ୍ଭ ହୋଇଥିବା ଏହି ଅଧିବେଶନ 7:35 ପର୍ଯ୍ୟନ୍ତ ଜାରି ରହିବ। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଯୋଗ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ପାଖାପାଖି 130 ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ବିଭିନ୍ନ ଦେଶର ନାଗରିକ, ଯୋଗ ଅଭ୍ୟାସକାରୀ, ଶିକ୍ଷାନୁଷ୍ଠାନ, ଗୋଷ୍ଠୀଭିତ୍ତିକ ଏବଂ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ସେବା ଆରମ୍ଭ ହୋଇଛି। ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟର ମଣ୍ଡି ମୁଖ୍ୟ ଡାକଘର ଏବଂ ରେହରଧର ଶାଖା ଡାକଘର ମଧ୍ୟରେ ଏହି ସେବା ଆରମ୍ଭ ହୋଇଛି। ଗ୍ରାମୀଣ ଡାକ ସେବକ ଏବଂ ଡାକ ସହାୟକଙ୍କ ସହିତ ଶ୍ରୀ ସିନ୍ଧିଆଙ୍କର ହୋଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଦ୍ରୁତ ଏବଂ ଅଧିକ ଦକ୍ଷ ସଂଯୋଗୀ ଣକୁ ଦୃଷ୍ଟି ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଏଭଳି ବ୍ୟବସ୍ଥାକୁ ଦେଶର ଅନ୍ୟ ପ୍ରାନ୍ତରେ ଆଗାମୀ 2-3 ମଧ୍ୟରେ କାର୍ଯ୍ୟକାରୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଆସାମରେ ଏଥିପାଇଁ 150 ଅଞ୍ଚଳକୁ ଚିହ୍ନଟ କରାଯାଇଛି। ମନ୍ତ୍ରଣାଳୟ କହିଛି, ଡ୍ରୋନ୍ ଆଧାରିତ ଏହି ଡାକ ପରିବହନ ବ୍ୟବସ୍ଥା ଦ୍ୱାରା ଡାକ ସାମଗ୍ରୀ ହସ୍ତାନ୍ତର

ସମୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ମଣ୍ଡି ମୁଖ୍ୟ ଡାକଘରଠାରୁ ରେହରଧର ଶାଖା ଡାକଘରକୁ ପାରମ୍ପରିକ ବ୍ୟବସ୍ଥା ମାଧ୍ୟମରେ ସଂଯୋଗ 2 ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ବେଳେ ଏବେ ଏହା ମାତ୍ର 7 ମିନିଟ୍କୁ ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ସହିତ ଯୁଦ୍ଧ ସମାପ୍ତି ନେଇ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଏହାପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟେସ୍ରେ ଟ୍ରମ୍ପ ଏହି ସୂଚନା ଦେଇ କହିଛନ୍ତି, ସ୍ୱାକ୍ଷରିତ ହେବାକୁ ଥିବା ଚୁକ୍ତି ଯଦି ଆଶା ଅନୁରୂପ କାର୍ଯ୍ୟକାରୀ ନ ହୁଏ ତେବେ ଇରାନ ବିପକ୍ଷରେ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ ନିରପେକ୍ଷ କରାଯାଇଛି ଏବଂ ଏ କ୍ଷେତ୍ର ପାଇଁ ଉପଯୋଗୀ ସାମଗ୍ରୀକୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଚୁକ୍ତିନାମା ଆଜି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତେବେ ଭବିଷ୍ୟତରେ ଏହି ଚୁକ୍ତିନାମା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ଇରାନର ସରକାରୀ ଗଣମାଧ୍ୟମ ଇସ୍ମାଇଲ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡ୍କାଷ୍ଟିଂକୁ ସାକ୍ଷାତକାରରେ ଶ୍ରୀ ବାଘାଇ ଏହି ସୂଚନା ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏକ ଧାରାବାହିକରେ ଆଜି ଆସନ୍ତୁ ଶୁଣିବା ଦେଶବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। 12 ବର୍ଷର ସଂସ୍କାର 12 ବର୍ଷର ବିଶ୍ୱାସ ପାଲଟିଛି। ଜିଏସ୍ଟି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଦେଶବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ବଜେଟ୍ରେ ଆୟ ବୃଦ୍ଧି ସହ ଟିକସ ସଂସ୍କାର ମାଧ୍ୟମରେ କରଦାତାଙ୍କୁ ସୁଫଳ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆୟକର ଦେବାକୁ ପଡ଼ୁନାହିଁ। ଦେଶର 88% କରଦାତା ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ଏବଂ ଏହି ପଦକ୍ଷେପର ସୁଫଳ ସିଧାସଳଖ ତାଙ୍କ ପାଖରେ ପହଞ୍ଚିପାରୁଛି। ଆୟକର ଦାଖଲକାରୀଙ୍କ ସଂଖ୍ୟା ଗତ ଆର୍ଥିକ ବର୍ଷରେ 9,20,000,000 ପହଞ୍ଚିଛି। ଜିଏସ୍ଟି ସଂସ୍କାର ଦ୍ୱାରା ଅନୁପାଳନ ଅଧିକ ସରଳ ହେବା ସହ ଏହି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ଗତ ଏପ୍ରିଲରେ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 2,42,000,000,000,000 ହୋଇଥିଲା। ଧର୍ମଶାଳାରେ ଅନୁଷ୍ଠିତ ପୁରୁଷବର୍ଗ ଦିନିକିଆ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା 3-ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଗତକାଲି ଧର୍ମଶାଳାଠାରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 25 ଓଭର୍ରେ ସୀମିତ ରଖାଯାଇଥିଲା। ଟସ୍ ଜିତି ଭାରତ ଆଫଗାନିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ 24 ଓଭର୍ 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 194 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 22 ଓଭର୍ 5 ବଲ୍ରେ ହାସଲ କରିପାରିଥିଲା। ଅଧିନାୟକ ଶୁଭମନ ଗିଲ୍ 66 ବଲ୍ରୁ ଅପରାଜିତ 84 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆସନ୍ତା 17 ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ୍ ପଡ଼ିଆଠାରେ ଦ୍ୱିତୀୟ ଦିନିକିଆ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍କରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ନେଦରଲ୍ୟାଣ୍ଡସ୍ ବାଂଲାଦେଶକୁ ଭେଟିବ। ଭାରତୀୟ ସମୟ ପୂର୍ବାହ୍ନ 10:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ୱେଷ୍ଟଇଣ୍ଡିଜ୍ ପୂର୍ବତନ ଚାମ୍ପିୟନ୍ ନ୍ୟୁଜିଲାଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲାଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ 40 ରନ୍ରେ ବିଜୟୀ ହୋଇଛି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ତୁର୍କୀ ଏବଂ ଜର୍ମାନ କୁରାକାଉ ମଧ୍ୟରେ ମୁକାବିଲା ହେବ। ହାଇତି ଏବଂ ସ୍କଟଲାଣ୍ଡ ମଧ୍ୟରେ ଏବେ ମ୍ୟାଚ୍ ଜାରି ରହିଛି। ପୂର୍ବରୁ ବ୍ରାଜିଲ ଏବଂ ମରକୋ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ସି ପର୍ଯ୍ୟାୟର ଏହି ମ୍ୟାଚ୍ରେ ଉଭୟ ଦଳ ପରସ୍କରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସେହିଭଳି ଗ୍ରୁପ୍ ବି ପର୍ଯ୍ୟାୟର ଏକ ମ୍ୟାଚ୍ରେ କାତାର ଓ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳ ଅମୀମାଂସିତ ଭାବେ ଶେଷ ହୋଇଛି। ଓଡ଼ିଶା ସମେତ ଦେଶର ଉତ୍ତର ପୂର୍ବାଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ କେରଳ ମାହେ ତାମିଲନାଡୁ ପୁଡୁଚେରୀ ଏବଂ କରେକାଲରେ ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। କର୍ଣ୍ଣାଟକ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣ ଅଞ୍ଚଳକୁ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି କରିବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

0: ସେଠାରେ। ଫ୍ରାନ୍ସ ଓ ସ୍ଲୋଭାକିଆ ଦୁଇ ରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ନିସ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏବେ ଜାରି ରହିଛି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ହିମାଚଳ ପ୍ରଦେଶ ଡାକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଡ୍ରୋନ୍ ଆଧାରିତ ଡାକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା। ଯୁଦ୍ଧ ସମାପ୍ତି ନେଇ ଇରାନ୍ ସହ ଆଜି ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଧର୍ମଶାଳା ପୁରୁଷ ବର୍ଗ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣିଲି ଓଡ଼ିଆରେ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ। ଆଜି ଏଥିରେ ଶୁଣିବେ ପାତଳଘଣ୍ଟା ଚାଷ ବିଷୟରେ, କହିବେ ଲୋକନାଥ ନାଗ।
2: ଚାଷୀ ଭାଇ ବୋନମାନେ ଧ୍ୟାନ ଦେବେ, ପାତଳଘଣ୍ଟା ଚାଷ ଲାଗି ବାଲସରିଆ ବଡ଼ ମୋଟା ମ୍ୟାଟ ବଢ଼ିଆ ମ୍ୟାଟ ଇତାର ବାହାରେ ଯେନ୍ ଚାଷୀମାନେ ଅଲଗା ମାଟି ପାତଳଘଣ୍ଟା ଲଗାବାର୍ ଲାଗି ମନ କରିଛନ୍, ସେମାନେ ମାଟିର ପରୀକ୍ଷା ଜଲ୍ଦି ଜଲ୍ଦି କରିପକନ୍ ଆର୍ ସେ ହିସାବେ ଚାଷକେ ଆଗ୍କେ ନନ୍। ପାତଳଘଣ୍ଟା ଚାଷ ଲାଗି ବିହନ କାଞ୍ଚଲ କଥା ଯେତେବେଳେ ଆସୁଛେ, ସେତେବେଳେ ଚାଷୀ ଭାଇ ବୋନମାନେ ଓଏନ୍ କରି ଧ୍ୟାନ ଦେବେ। ଉନ୍ନତ ଧରଣର ପାତଳଘଣ୍ଟା ଚାଷ ନାଇଁ କଲେ ଆମେ ଭଲ ପାତଳଘଣ୍ଟା ନାଇଁ ଉତରେଇ ପାରୁ। ହେଥିର୍ଲାଗି ଯେନ୍ ନାଁ ଗୁଡ଼ାକ ଆମେ ହେଥିର୍ଲାଗି ଯେନ୍ ନାଁ ଆମେ ମନେ ରଖବାର କଥା ସେ ନାଁ ଗୁଡ଼ିକ ହେଲା, ହେଥିର୍ଲାଗି ଆମେ ହେଥିର୍ଲାଗି ଆମେ ଉନ୍ନତ ଧରଣର ପାତଳଘଣ୍ଟାର ନାଁ ଗୁଡ଼ିକ, ହେଥିର୍ଲାଗି ଆମେ ଉନ୍ନତ କିସମର ପାତଳଘଣ୍ଟାର ନାଁ ମାନଙ୍କୁ ସୁର ରଖବାର କଥା। ଉନ୍ନତ କିସମର ପାତଳଘଣ୍ଟା ମାନେ ହେଲେ ପୁଷା ରୁଟ, ପୁଷା ଆଲା, ଡୁଆର। ଯେନ୍ମାନେ ଶୀତ ମାସେ ପାତଳଘଣ୍ଟା ଲଗାବାର୍ ଲାଗି ଚାହୁଁଛନ୍, ସେମାନେ ମାର୍ଗ୍ଲୋ, ଆକ୍ସାହାଟ, ସୁଏସ୍କି, ପଞ୍ଜାବ ବାଗି ଜହ ଆଦା ହଉଥିବାର ବିହନ କିସମକେ ନାଇଁ ପାସୁନ୍। ପାତଳଘଣ୍ଟା ପଲ୍ହା ପକାବାର୍ ଲାଗି ଏକରକ ଜହସେ ଜହ 250 ଗ୍ରାମ ବିହନ ଦରକାର ହେସି। ବିହନ ତଲି ପକାବାର ଆଗନୁ ବିହନକେ କେଜି ପିଛା 3 ଗ୍ରାମ ହିସାବେ ଥିରାମ ନେହତ କାପଟାନ୍ତି ବିଶୋଧନ କରବାର୍ ଲାଗି ବିଲକୁଲ ନାଇଁ ପାସୁନ୍। ଏନ୍ତା କଲେ ଗଛେ ରୋଗ ପୋକ ନାଇଁ ଲାଗ୍ବାର ସାଙ୍ଗେ ସାଙ୍ଗେ ପାତଳଘଣ୍ଟା ଭଲ୍ କରି ଉତିର୍ବା। ପାତଳଘଣ୍ଟା ଚାଷ ଲାଗି ତଲିକେ ଉଚ୍ଚା କରି ଓହେନ କରି ଘେରେଇ ଦଉନ୍। ତଲି ଘେରାକେ 40 ବର୍ଗମିଟର ହିସାବେ ବନେଇକରି ତାର୍ ଉପରେ ବିଶୋଧିତ ବିହନକେ ବୁନି ପକନ୍। ଗଛ ବାହାରବାର 2 ହପ୍ତା ଉତାରୁ 9 ଲିଟର ପାଆନ୍ତି 18 cc ଥାଇଓଡେନ୍ ଆର 20 ଗ୍ରାମ ଜିନେପ୍କେ ଗୁଲି ନେଇକରି ସ୍ପ୍ରେ କରବାର୍କେ ନାଇଁ ପାସୁନ୍। ଏନ୍ତା କଲେ ତଲିଥି ପାଚିଯିବାର ରୋଗ ହେତେ ବୋଲି ନାଇଁ ହୁଏ। ଜହସେ ଜହ 4 ହପ୍ତା ତଲିକେ ତଲି ଘେରାନ୍ତି ରଖିଲା ପରେ ଜମିନ୍ଥି ଲଗନ୍। ଚାରା ଲଗାବାର ଆଗନୁ ଏକରକ ସୁପର ଫସ୍ଫେଟ୍ 200 କେଜି, କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ 100 କେଜି, ମ୍ୟୁରିଏଟ୍ ଅଫ୍ ପଟାସ 75 କେଜି ହିସାବେ ସନା ମସନା କରି ଜମିନ୍ଥି ଓଏନ୍ କରି ଝିଟି ପକନ୍। ଚାରା ଲଗାଲା ବେଲ୍କେ ଗଛ୍ ଓଏନ୍ କରି ଚେରାବା ବୋଲି ଆମେ ଗଛର ବୁନ୍ଧେ ଦରକାର ହିସାବେ ହରମୋନ୍ ପ୍ରୟୋଗ କରବାର୍ ଲାଗି ନାଇଁ ପାସିର୍ବାର କଥା। ଗଛ ଲଗାଲା ବେଲ୍କେ ଇଟା ବି ଆମେ ଧ୍ୟାନ ଦେମା ଯେ ମାଟିର୍ ଲାଗି ବୋରନ୍ ଆର୍ ମୂଲ ସାର ହିସାବେ DAP ନେହତ ପଞ୍ଜମିଶ୍ରୀ ଅନୁସାର ଦରକାର ହିସାବେ ପ୍ରୟୋଗ କର୍ମା। ଚାରା ଲଗାବାର ମାସ୍କନ୍ ଉତାରୁ ଏକରକ 50 କେଜି ହିସାବେ CNN ସାର କ୍ଷେତେ ଝିଟବାର୍ ଲାଗି ନାଇଁ ପାସୁନ୍। ଚାରା ଲଗାବାର 3 ହପ୍ତା ଉତାରୁ କୁଡ଼ା କୁସା କରି ରିଣାହାତି ଯେନ୍ ଅବଡ଼ ଜବଡ଼ ଲଟା ହୋଇଥିସି ସେତାକୁ ପରଛା କରି ଚତରେ ନୁନ୍। ଇତାର 4 ହପ୍ତା ଉତାରୁ ଆର୍ ବୁଲିଏ କୁଡ଼ା କୁସା କରି ଓଏନ୍ କରି ରିଢ଼େଇ ଦନ୍। ତାର ଉତାରୁ ମାଟିର ଓଲ୍ ହିସାବେ ପାନ୍ ବତର ଜାନିକିରି ଦନ୍।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କୁନି କୁନି ପିଲାମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଏଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ପୃଥିବୀର ଆଶ୍ଚର୍ଯ୍ୟ କ୍ରମରେ ଏଲୋରା କୈଳାସ ମନ୍ଦିର ବିଷୟରେ। କହିବେ ଅନୁପମା ପଣ୍ଡା, ଉପସ୍ଥାପନା ସଙ୍ଗୀତା ସାହୁ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ତୁମେମାନେ କେବେ ଭାବିଛ କି ଆମ ଶରୀର ଭିତରେ ଯେଉଁ ନାଲି ନାଲି ରକ୍ତ ବୋହୁଛି ତାହାର କାମ କ'ଣ? ସେଇଟା ହେଉଛି ଆମ ଶରୀରର ସୁପର ହିରୋ। ସେ ଆମକୁ ଶକ୍ତି ଦିଏ ଏବଂ ଦୌଡ଼ିବାକୁ ସାହାଯ୍ୟ କରେ। କିନ୍ତୁ ବେଳେବେଳେ କିଛି ଲୋକ ଅସୁସ୍ଥ ହୋଇପଡ଼ନ୍ତି ଏବଂ ଶରୀରରେ ରକ୍ତର ଅଭାବ ହୁଏ। ଏହାର ଅନ୍ୟ ମଧ୍ୟ କାରଣ ଅଛି, ଯେପରିକି ଦୁର୍ଘଟଣାଗ୍ରସ୍ତ ହୋଇଗଲେ ଶରୀରରୁ ରକ୍ତ ବୋହିଯାଏ ଏବଂ ରକ୍ତର ଅଭାବ ହୋଇଥାଏ। ସେହି ସମୟରେ ଆମ ଘରର ବଡ଼ମାନେ, ଯେମିତିକି ବାପା, ମା କିମ୍ବା ମାମୁଁ, ଡାକ୍ତରଖାନା ନେଇ ସେଠାରେ ନିଜ ଶରୀରରୁ କିଛି ରକ୍ତ ଦେଇ ସେମାନଙ୍କ ଜୀବନ ବଞ୍ଚାନ୍ତି। ବେଳେବେଳେ ଅନ୍ୟମାନେ ମଧ୍ୟ ରକ୍ତ ଦେଇ ସେମାନଙ୍କ ଜୀବନ ବଞ୍ଚାଇଥାନ୍ତି। ଏହାକୁ ହିଁ ରକ୍ତଦାନ କୁହାଯାଏ। ରକ୍ତ ଦେଉଥିବା ଲୋକମାନେ ହେଉଛନ୍ତି ରକ୍ତଦାତା। ସେମାନେ କୌଣସି ଅସଲି ସୁପରମ୍ୟାନ୍ ବା ଶକ୍ତିମାନଠାରୁ କମ୍ ନୁହନ୍ତି। ସେଇଥିପାଇଁ ପ୍ରତିବର୍ଷ ଜୁନ୍ ମାସ 14 ତାରିଖରେ ବିଶ୍ୱ ରକ୍ତଦାତା ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଏହି ତାରିଖରେ ଅଷ୍ଟ୍ରିଆର ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟାଇନର୍ଙ୍କ ଜନ୍ମବାର୍ଷିକୀ, ଯିଏ ଏବିଓ ରକ୍ତଗୋଷ୍ଠୀ ପ୍ରଣାଳୀ ଆବିଷ୍କାର କରିଥିଲେ, ତାଙ୍କୁ ସମ୍ମାନ ଜଣାଇବା ପାଇଁ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିନ ଆମେ ସେହି ସୁପର ହିରୋମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଥାଉ, ଯେଉଁମାନେ ରକ୍ତ ଦାନ କରିଥାନ୍ତି। ତୁମେମାନେ ମଧ୍ୟ ଆଜି ଘରକୁ ଯାଇ ନିଜ ବାପା ମାଆଙ୍କୁ ପଚାରିବ ଯେ ସେମାନେ କେବେ ରକ୍ତଦାନ କରିଛନ୍ତି କି ନାହିଁ। ଯଦି କରିଛନ୍ତି, ତାହେଲେ ସେମାନଙ୍କୁ ଏକ ବଡ଼ ଯାଦୁକି ଝପି ଦେଇ ଧନ୍ୟବାଦ କହିବ। ପିଲାଏ, ତୁମେମାନେ ଏବେ ଛୋଟ ପିଲା ହୋଇଛ, ତେଣୁ ଏବେ ରକ୍ତ ଦେଇପାରିବ ନାହିଁ, କିନ୍ତୁ ବଡ଼ ହେଲେ ନିଶ୍ଚୟ ରକ୍ତଦାନ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବ, ହେଲା ତ? ଏଥର କାର୍ଯ୍ୟକ୍ରମରେ ଶୁଣିବା ଏହି ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଅପା ସୁକନ୍ୟା ନାୟକ। ତମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଅପା ଜ୍ୟୋତ୍ସ୍ନା ରାଉତ ରାୟ।

0: ଯାଏ। ତୁମେମାନେ ଘର ତିଆରି ହେବାର ତ ଦେଖିଥିବ, ପ୍ରଥମେ ତଳେ ଭିତମାଟି ଖୋଳାଯାଏ, ତାପରେ ଗୋଟିଏ ଗୋଟିଏ ଇଟା ଯୋଡ଼ି ଉପରକୁ ଛାତ ପର୍ଯ୍ୟନ୍ତ ଘର ତିଆରି ହୁଏ। ହେଲେ ମୁଁ ଯଦି କହିବି ଏମିତି ଏକ ବିରାଟ ମନ୍ଦିର ଅଛି ଯାହାକୁ ତଳୁ ଉପରକୁ ନୁହେଁ, ବରଂ ଗୋଟିଏ ବଡ଼ ପାହାଡ଼କୁ ଉପରୁ ତଳକୁ କାଟି କାଟି ତିଆରି କରାଯାଇଛି, କ'ଣ ବିଶ୍ୱାସ ହେଉନି ତ? ହଁ ପିଲାଏ, ଏହା ସତ କଥା। ଏହି ଆଶ୍ଚର୍ଯ୍ୟ ଜାଗାର ନାଁ ହେଉଛି କୈଳାସ ମନ୍ଦିର। ଏହା ଆମ ଦେଶ ଭାରତର ମହାରାଷ୍ଟ୍ର ରାଜ୍ୟର ଏଲୋରା ଗୁମ୍ଫାରେ ଅବସ୍ଥିତ। ପ୍ରଭୁ ଶିବଙ୍କର ଏକ ବହୁତ ବଡ଼ ମନ୍ଦିର ଅଟେ ଏହା। ଆମ ପୃଥିବୀର ସବୁଠାରୁ ବଡ଼ ପଥର କଟା ପ୍ରାସାଦ ବୋଲି ଏହାକୁ କୁହାଯାଏ। ଏହି ମନ୍ଦିର ବାହାରୁ ଯେତିକି ସୁନ୍ଦର, ଭିତରୁ ସେତିକି ଚମତ୍କାର। କ'ଣ ପିଲାଏ, ତମ ମନରେ ଏହି ମନ୍ଦିର ବିଷୟରେ ଜାଣିବା ପାଇଁ ନିଶ୍ଚୟ ଆଗ୍ରହ ହେବଣି। ତାହେଲେ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଆଲୋଚନା ପୃଥିବୀର ଆଶ୍ଚର୍ଯ୍ୟ କ୍ରମରେ ଏଲୋରାର କୈଳାସ ମନ୍ଦିର। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଅପା ଅନୁପମା ପଣ୍ଡା।
1: ଶୁଭ ସକାଳ ପିଲାମାନେ। ଆରେ ବାହ, ତୁମେମାନେ କ'ଣ ଆଜି ବହୁତ ଖୁସି ଜଣାପଡ଼ୁଛ? କଥା କ'ଣ ପିଲେ? ଆରେ ମନେ ପଡ଼ିଲା, ତୁମର ଗ୍ରୀଷ୍ମ ଅବକାଶ ହୋଇଛି ପରା, ସେଥିପାଇଁ ନା? ଅବସର ସମୟରେ କେତେ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥିବ, ତଥା ନିଜ ମନ ପସନ୍ଦର ଶୈକ୍ଷିକ ତଥ୍ୟ ପଠନ, ଶ୍ରବଣ, ଲିଖନ, ଦର୍ଶନ ଓ ଅନୁକରଣ କରିଥିବ। ଆଚ୍ଛା କହିଲ ଦେଖି, ଆମର ସମ୍ବଲପୁରରେ ଆଗକୁ କେଉଁ ପ୍ରସିଦ୍ଧ ଯାତ୍ରା ଆସୁଛି? ଠିକ୍ କହିଛ ପିଲାମାନେ, ଶୀତଳଷଷ୍ଠୀ ଯାତ୍ରା। ଏହି ଶୀତଳଷଷ୍ଠୀ ଯାତ୍ରାଟି କେଉଁ କେଉଁ ଦେବତାଙ୍କ ସହିତ ସମ୍ପୃକ୍ତ ଅଟେ? ହଁ ପିଲାମାନେ, ଏହା ଦେବଦେବ ମହାଦେବ ଶିବ ଶମ୍ଭୁ ଏବଂ ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ବାସ୍ତବରେ ଭଗବାନ ସର୍ବବ୍ୟାପକ ଅଟନ୍ତି। ଭକ୍ତର ପ୍ରେମାକୁଳ ଭାବ ଓ ନିବେଦନ ତାଙ୍କୁ ସର୍ବତ୍ର ବିଦ୍ୟମାନ ହେବାକୁ ପଡ଼ିଥାଏ। ରାମଚରିତ ମାନସ ଅନୁସାରେ ହରି ବ୍ୟାପକ ସର୍ବତ୍ର ସମାନା, ପ୍ରେମତେ ପ୍ରଗଟ ହୁ ତମେ ଜାନା। ତଥାପି ପୌରାଣିକ ଦୃଷ୍ଟିରୁ କୁହାଯାଏ କୈଳାସ ପର୍ବତ ହେଉଛି ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବାସସ୍ଥାନ। ଆଜି ମୁଁ ତୁମକୁ ଏଲୋରାର କୈଳାସ ମନ୍ଦିର ବିଷୟରେ ଅନେକ ଉଲ୍ଲେଖନୀୟ ତଥ୍ୟ କହିବି। ବହୁତ ମଜା ଲାଗିବ ପିଲେ ଶୁଣିବାକୁ। ପିଲାମାନେ ଜାଣିଛ, ଏହି ସ୍ଥାନଟିକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ଭାବରେ ଘୋଷଣା କରାଯାଇଛି। ଏହା ଏହି ସ୍ଥାନର ଆନ୍ତର୍ଜାତୀୟ ମହତ୍ତ୍ୱକୁ ପ୍ରକାଶ କରେ। ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ଏକ ଜୀବନ୍ତ ଐତିହ୍ୟ ଯାହା ଆମକୁ ପ୍ରାଚୀନ ଭାରତର ଗୌରବମୟ ଇତିହାସ ସହିତ ଯୋଡ଼ି ରଖିଛି। ପିଲାମାନେ, ତୁମମାନଙ୍କ ମଧ୍ୟରୁ ନିଶ୍ଚିତ ଏକ ଉତ୍ସୁକତା ସୃଷ୍ଟି ହେଉଥିବ ଏହାର ବିଭିନ୍ନ ବୈଶିଷ୍ଟ୍ୟତା ବିଷୟରେ ଜାଣିବା ପାଇଁ, ନୁହେଁ କି? ତାହେଲେ ଏବେ ଆମେ ପ୍ରଥମେ ଜାଣିବା କୈଳାସ ମନ୍ଦିର ଅବସ୍ଥିତି ବିଷୟରେ। ଏଲୋରାର କୈଳାସ ମନ୍ଦିର ମହାରାଷ୍ଟ୍ରର ଔରଙ୍ଗାବାଦ ନିକଟରେ ଅବସ୍ଥିତ। ଏହା ଏଲୋରା ଗୁମ୍ଫା ସମୂହର 16 ଗୁମ୍ଫା ଭାବରେ ପରିଚିତ। ଏହି ସ୍ଥାନଟି ଚରଣାଦ୍ରି ପାହାଡ଼ ଶୃଙ୍ଖଳାରେ ଅବସ୍ଥିତ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଲୋରା ଗୁମ୍ଫା ମୋଟ 34 ଗୁମ୍ଫାର ସମୁଦାୟ ଅଟେ। ଏଠାରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧର୍ମର ଗୁମ୍ଫାଗୁଡ଼ିକ ରହିଛି। କୈଳାସ ମନ୍ଦିର ହିନ୍ଦୁ ଗୁମ୍ଫାମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ଓ ଭବ୍ୟ ନିର୍ମାଣ। ଏହା ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି ଓ ଶିବଙ୍କ ଦିବ୍ୟ ନିବାସ କୈଳାସ ପର୍ବତର ପ୍ରତୀକ ଭାବେ ନିର୍ମିତ। ପିଲାମାନେ ଜାଣିଛ, ଏହି ରମଣୀୟ ସ୍ଥାନଟିକୁ ଭାରତର ବିଭିନ୍ନ ଅଞ୍ଚଳରୁ ଏବଂ ବିଦେଶରୁ ହଜାର ହଜାର ପର୍ଯ୍ୟଟକ, ଇତିହାସବିତ୍, ଗବେଷକ ଓ ଭକ୍ତମାନେ ଦେଖିବାକୁ ଆସନ୍ତି। ପ୍ରାକୃତିକ ପରିବେଶ, ପାହାଡ଼ ଓ ଶିଳାକୃତ ସ୍ଥାପତ୍ୟର ସମନ୍ୱୟ ଏହାକୁ ଅଧିକ ଆକର୍ଷଣୀୟ କରିଛି। ପିଲାମାନେ, ତାହେଲେ ତାହାର ଅନ୍ୟ ଏକ ଦିଗ, ଏହାର ନିର୍ମାଣ ସମୟ ଓ ମନ୍ଦିରର ନିର୍ମାତା ବିଷୟରେ ଶୁଣିବା ପିଲେ। ଏହି କୈଳାସ ମନ୍ଦିରର ନିର୍ମାଣ କାର୍ଯ୍ୟ ରାଷ୍ଟ୍ରକୂଟ ବଂଶର ଶାସନକାଳରେ ହୋଇଥିଲା। ଐତିହାସିକଙ୍କ ମତାମତ ଅନୁସାରେ ଏହି ମନ୍ଦିରର ନିର୍ମାଣ ଖ୍ରୀଷ୍ଟାବ୍ଦ 8 ଶତାବ୍ଦୀରେ ରାଷ୍ଟ୍ରକୂଟ ରାଜା କୃଷ୍ଣଙ୍କ ଆଦେଶରେ ଆରମ୍ଭ ହୋଇଥିଲା। ସେ ଜଣେ ଶକ୍ତିଶାଳୀ ଓ କଳାପ୍ରେମୀ ଶାସକ ଥିଲେ। ସେ ସମୟରେ ଦକ୍ଷିଣ ଭାରତର ରାଷ୍ଟ୍ରକୂଟ ବଂଶର ବହୁତ ପ୍ରଭାବ ଥିଲା। ସେମାନେ କଳା, ସାହିତ୍ୟ ଓ ଧର୍ମର ପ୍ରତିପାଳକ ଥିଲେ। କୈଳାସ ମନ୍ଦିର ସେମାନଙ୍କ ଶକ୍ତି, ଭକ୍ତି ଓ ସାଂସ୍କୃତିକ ଗୌରବର ପ୍ରତୀକ ଭାବେ ନିର୍ମିତ ହୋଇଥିଲା। ମନ୍ଦିର ନିର୍ମାଣ ପାଇଁ ପ୍ରାୟ 2 ଲକ୍ଷ ଟନ୍ ପାହାଡ଼ ପଥର କାଟି ହଟାଯାଇଥିବା କଥା କୁହାଯାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବିଶାଳ କାର୍ଯ୍ୟ ସେତେବେଳର ସାଧାରଣ ଯନ୍ତ୍ରପାତି ସହ କରାଯାଇଥିଲା। ଆଧୁନିକ ଯନ୍ତ୍ର ବିନା ଏତେ ବଡ଼ ମନ୍ଦିର ତିଆରି କରିବା ମାନବ ଇତିହାସର ଏକ ଅଦ୍ଭୁତ ଉଦାହରଣ। ଇତିହାସ ଅନୁଯାୟୀ ଏହି ମନ୍ଦିର ନିର୍ମାଣରେ ହଜାର ହଜାର ଶ୍ରମିକ କଳାକାର ବର୍ଷ ବର୍ଷ ଧରି କାମ କରିଥିଲେ। ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ଏକ ସାମୂହିକ ସାଂସ୍କୃତିକ ସାଧନାର ଫଳ। ପିଲାମାନେ, କୈଳାସ ମନ୍ଦିର ସ୍ଥାପତ୍ୟ କଳା ଆଶ୍ଚର୍ଯ୍ୟଜନକ ଅଟେ ତଥା ବିଶ୍ୱବିଖ୍ୟାତ। ଜାଣିଛ ପିଲିଏ, ଏହା କାହିଁକି ବିଶ୍ୱବିଦିତ ହୋଇଛି? ଶୁଣ, ସାଧାରଣତଃ ମନ୍ଦିର ନିର୍ମାଣରେ ପଥରଗୁଡ଼ିକୁ ଏକତ୍ର କରି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ, କିନ୍ତୁ କୈଳାସ ମନ୍ଦିର ନିର୍ମାଣରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଜାଣିଛ ପିଲେ, ଗୋଟିଏ ପାହାଡ଼କୁ କାଟି ମନ୍ଦିରଟି ତିଆରି କରାଯାଇଛି। ଏହି ପ୍ରକ୍ରିୟାକୁ ଶୈଳାକୃତ ସ୍ଥାପତ୍ୟ କୁହାଯାଏ। ମନ୍ଦିରଟି ଉପରୁ ତଳକୁ କଟାଯାଇଥିବାରୁ ଏହା ଗଠନରେ ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ। ଯଦି ଟିକିଏ ଭୁଲ ହୋଇଥାନ୍ତା, ସମଗ୍ର ମନ୍ଦିର ନଷ୍ଟ ହୋଇଯାଇପାରୁଥାନ୍ତା। ଏହା ପ୍ରମାଣ କରେ ଯେ ସେତେବେଳର ସ୍ଥାପତ୍ୟକାରମାନେ ଗଣିତ, ଜ୍ୟାମିତି ଓ ଇଞ୍ଜିନିୟରିଂରେ ବିଦ୍ୟାରେ ବହୁତ ପାରଦର୍ଶୀ ଥିଲେ। ମନ୍ଦିରର ମୁଖ୍ୟ ଭାଗରେ ଗର୍ଭଗୃହ, ମଣ୍ଡପ, ପ୍ରାଙ୍ଗଣ, ସ୍ତମ୍ଭ, ଶିଖର ଓ ପ୍ରବେଶ ଦ୍ୱାର ଅଛି। ଗର୍ଭଗୃହରେ ଶିବଲିଙ୍ଗ ସ୍ଥାପିତ ଅଛି। ଏହା ଭକ୍ତମାନଙ୍କ ପୂଜାର ପ୍ରଧାନ କେନ୍ଦ୍ର। ମନ୍ଦିର ସମ୍ମୁଖରେ ନନ୍ଦୀ ମଣ୍ଡପ ଅଛି, ଯେଉଁଠାରେ ଶିବଙ୍କ ବାହନ ନନ୍ଦୀ ବୃଷଭଙ୍କ ମୂର୍ତ୍ତି ରହିଛି। ନନ୍ଦୀ ମଣ୍ଡପ ଓ ମୁଖ୍ୟ ମନ୍ଦିର ଏକ ପଥରରୁ ତିଆରି। ମନ୍ଦିରର ସ୍ତମ୍ଭମାନେ ଅତ୍ୟନ୍ତ ସୁନ୍ଦର କାରୁକାର୍ଯ୍ୟରେ ସଜ୍ଜିତ। ପ୍ରତ୍ୟେକ ସ୍ତମ୍ଭରେ ଫୁଲ, ଲତା, ଦେବଦେବୀ, ପୌରାଣିକ ଚିତ୍ର ଖୋଦା ଯାଇଛି। ମନ୍ଦିରର ଶିଖର ଦ୍ରାବିଡ଼ ଶୈଳୀରେ ନିର୍ମିତ ଓ ଏହା ଦକ୍ଷିଣ ଭାରତୀୟ ମନ୍ଦିର ସ୍ଥାପତ୍ୟର ଉତ୍କୃଷ୍ଟ ନମୁନା। ଏବେ ଆଲୋଚନା କରିବା କୈଳାସ ମନ୍ଦିରର ଭାସ୍କର୍ଯ୍ୟ କଳା। ପିଲାମାନେ, କୈଳାସ ମନ୍ଦିରର ଭାସ୍କର୍ଯ୍ୟ କଳା ଅତ୍ୟନ୍ତ ଅଦ୍ଭୁତ। ମନ୍ଦିରର କାନ୍ଥ, ସ୍ତମ୍ଭ ଓ ପ୍ରବେଶ ଦ୍ୱାରରେ ଅସଂଖ୍ୟ ମୂର୍ତ୍ତି ଓ ଚିତ୍ର ଖୋଦାଯାଇଛି। ଏହା ଭାରତୀୟ ପୁରାଣ, ଧାର୍ମିକ କାହାଣୀ ଓ ସାମାଜିକ ଜୀବନକୁ ପ୍ରତିଫଳିତ କରେ। ଏଠାରେ ଶିବଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳେ। ଶିବଙ୍କ ତାଣ୍ଡବ ନୃତ୍ୟ, ରାବଣଙ୍କ ଦ୍ୱାରା କୈଳାସ ପର୍ବତ ଉଠାଇବା, ଶିବ ପାର୍ବତୀ ବିବାହ ଇତ୍ୟାଦି ଦୃଶ୍ୟ ବହୁତ ସୁନ୍ଦର ଭାବରେ ଖୋଦାଯାଇଛି। ରାବଣଙ୍କ ଦ୍ୱାରା କୈଳାସ ପର୍ବତ କମ୍ପାଇବାର ଦୃଶ୍ୟ ସବୁଠାରୁ ପ୍ରସିଦ୍ଧ ଭାସ୍କର୍ଯ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଠାରେ ରାବଣଙ୍କ ଶକ୍ତି ଓ ଶିବଙ୍କ ଶାନ୍ତ ମହିମାକୁ ଅତ୍ୟନ୍ତ ସଜୀବ ଭାବରେ ପ୍ରଦର୍ଶିତ କରାଯାଇଛି। ମନ୍ଦିରରେ ବିଷ୍ଣୁ, ପାର୍ବତୀ, ଗଣେଶ, ଦୁର୍ଗା ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ମଧ୍ୟ ଅଛି। ଏହା ଭାରତୀୟ ଧାର୍ମିକ ଚିନ୍ତାଧାରାର ବିବିଧତାକୁ ପ୍ରକାଶ କରିଥାଏ। ମୂର୍ତ୍ତିମାନଙ୍କ ମୁହଁର ଭାବଭଙ୍ଗୀ, ଶରୀରର ଗଠନ, ପୋଷାକ ଓ ଆଭୂଷଣର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଆଜି ମଧ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ଏହି ଭାସ୍କର୍ଯ୍ୟଗୁଡ଼ିକ କେବଳ ଧାର୍ମିକ ନୁହେଁ, ବରଂ ସେତେବେଳର ସମାଜ, ପୋଷାକ, ସଂସ୍କୃତି ଓ କଳାର ଚିତ୍ର ମଧ୍ୟ ପ୍ରଦାନ କରେ। ପିଲାମାନେ, କେମିତି ଲାଗୁଛି କୈଳାସ ମନ୍ଦିରର ଏସବୁ ଆଶ୍ଚର୍ଯ୍ୟଜନକ କଥା ଶୁଣିଲା ପରେ? ଭାରତର ସଂସ୍କୃତି, କଳା, ସ୍ଥାପତ୍ୟ ପ୍ରତି ଗର୍ବ ଅନୁଭବ ହୁଏ ନା? ଏବେ ଶୁଣିବା ଏହାର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ଵ। ଶୁଣ ପିଲାମାନେ, କୈଳାସ ମନ୍ଦିର ହିନ୍ଦୁ ଧର୍ମରେ ପବିତ୍ର ମନ୍ଦିର ଭାବରେ ଗଣ୍ୟ। ଏହା ଶିବଙ୍କ ଦିବ୍ୟ ନିବାସ କୈଳାସ ମନ୍ଦିରର ପ୍ରତୀକ। ହିନ୍ଦୁ ପୁରାଣ

0: ଅନୁସାରେ କୈଳାସ ମନ୍ଦିର ହେଉଛି ଶିବ ଓ ପାର୍ବତୀଙ୍କ ନିବାସ ସ୍ଥାନ। ମନ୍ଦିରର ପରିବେଶ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରେ। ପାହାଡ଼କୁ କାଟି ତିଆରି ହୋଇଥିବା ଏହା ହିଁ ମନ୍ଦିର ମନୁଷ୍ୟ ଓ ପ୍ରକୃତିର ଏକତାକୁ ଦର୍ଶାଇଥାଏ। ପ୍ରାଚୀନ ସମୟରେ ଏହି ମନ୍ଦିର ଧାର୍ମିକ ଅନୁଷ୍ଠାନ, ପୂଜା ଓ ତପସ୍ୟାର ପ୍ରମୁଖ କେନ୍ଦ୍ର ଥିଲା। ଆଜି ମଧ୍ୟ ଏଠାରେ ଅନେକ ଭକ୍ତ ଶିବଙ୍କ ଦର୍ଶନ ପାଇଁ ଆସନ୍ତି। ପିଲାମାନେ, ମୁଁ ମନ୍ଦିରକୁ ଦେଖିଛି, ତାହାର କେତୋଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ନ କହି ରହିପାରୁନି। ତାହେଲେ ଶୁଣ ପିଲାମାନେ, କୈଳାସ ମନ୍ଦିରର କେତୋଟି ପ୍ରମୁଖ ବିଶେଷତ୍ୱ। କୈଳାସ ମନ୍ଦିରର କିଛି ଅପୂର୍ବ ବିଶେଷତା ଏହାକୁ ବିଶ୍ୱରେ ଅଦ୍ୱିତୀୟ କରିଛି। ପ୍ରଥମଟି, ଗୋଟିଏ ପାହାଡ଼ରେ ନିର୍ମିତ। ଏହା ସମ୍ପୂର୍ଣ୍ଣ ଗୋଟିଏ ପାହାଡ଼କୁ କାଟି ତିଆରି ହୋଇଛି। ଏପରି ନିର୍ମାଣ ବିଶ୍ୱରେ ବହୁତ ଦୁର୍ଲଭ। ଦ୍ୱିତୀୟଟି ହେଲା ଉପରୁ ତଳକୁ ନିର୍ମାଣ। ମନ୍ଦିରକୁ ଉପରୁ ତଳକୁ କଟାଯାଇଥିଲା। ଏହି ପ୍ରକାରର ନିର୍ମାଣ ପାଇଁ ଅତ୍ୟନ୍ତ ସଠିକ ଯୋଜନା ଓ ଗଣନା ଆବଶ୍ୟକ। ତୃତୀୟଟି ହେଲା ଅଦ୍ଭୁତ ଭାସ୍କର୍ଯ୍ୟ। ମନ୍ଦିରର ପ୍ରତ୍ୟେକ ଭାଗରେ ସୂକ୍ଷ୍ମ ଓ ସଜୀବ ମୂର୍ତ୍ତି ଖୋଦାଯାଇଛି। ଚତୁର୍ଥଟି, ବିଶାଳ ପରିମାଣ। ଏହି ମନ୍ଦିର ଅତ୍ୟନ୍ତ ବିଶାଳ ଓ ଭବ୍ୟ। ଏହାର ଆକାର ଓ ଉଚ୍ଚତା ଦେଖି ଆଜି ମଧ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ପଞ୍ଚମଟି ହେଲା ଧାର୍ମିକ ଏକତା। ଏଲୋରାର ବୌଦ୍ଧ, ହିନ୍ଦୁ, ଜୈନ ଧର୍ମର ଗୁମ୍ଫା ଥିବାରୁ ଏହା ଭାରତର ଧାର୍ମିକ ସହିଷ୍ଣୁତାର ପ୍ରତୀକ ହୋଇଛି। ଏବଂ ଶେଷରେ ବିଶ୍ୱ ଐତିହ୍ୟସ୍ଥଳୀ। ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବରେ ସ୍ୱୀକୃତି ଦେଇଛି। ପିଲାମାନେ, ତୁମେମାନେ ସମସ୍ତେ ଜଣେ ଛାତ୍ର ତଥା ଶିକ୍ଷାଗ୍ରହିତା। କୈଳାସ ମନ୍ଦିରର ଶୈକ୍ଷିକ ମୂଲ୍ୟବୋଧ ବିଷୟରେ ଜାଣିବା ପାଇଁ ତୁମମାନଙ୍କ ମଧ୍ୟରେ ନିଶ୍ଚୟ ତୀବ୍ର ଇଚ୍ଛା ହେଉଥିବ। ବାସ୍ତବରେ ପିଲାମାନେ, କୈଳାସ ମନ୍ଦିରର ଶୈକ୍ଷିକ ମୂଲ୍ୟବୋଧ ଅବର୍ଣ୍ଣନୀୟ। ଏହା ଇତିହାସ, ସ୍ଥାପତ୍ୟ, କଳା, ଧର୍ମ, ପ୍ରତ୍ନତତ୍ତ୍ୱ ଅଧ୍ୟୟନ ପାଇଁ ଏକ ଅମୂଲ୍ୟ ସମ୍ପଦ। ଇତିହାସ ବିଦ୍ୱାନମାନେ ଏହି ମନ୍ଦିର ମାଧ୍ୟମରେ ରାଷ୍ଟ୍ରକୂଟ ବଂଶର ଶାସନ, ସାମାଜିକ ଜୀବନ ଓ ସଂସ୍କୃତି ବିଷୟରେ ତଥ୍ୟ ପାଆନ୍ତି। ସ୍ଥାପତ୍ୟବିତ୍ମାନେ ଏହାର ନିର୍ମାଣ ପ୍ରଣାଳୀ ଅଧ୍ୟୟନ କରି ପ୍ରାଚୀନ ଭାରତର ଇଞ୍ଜିନିୟରିଂ ଜ୍ଞାନ ବିଷୟରେ ଜାଣନ୍ତି। ଭାସ୍କର୍ଯ୍ୟ କଳାର ଛାତ୍ରମାନଙ୍କ ପାଇଁ ଏହି ମନ୍ଦିର ଏକ ଜୀବନ୍ତ ପାଠଶାଳା ସଦୃଶ। ଏଠାରେ ମୂର୍ତ୍ତି ନିର୍ମାଣରେ ସୂକ୍ଷ୍ମ କୌଶଳ ଓ କଳାତ୍ମକ ଶୈଳୀ ଦେଖିବାକୁ ମିଳେ। ଧାର୍ମିକ ଅଧ୍ୟୟନ ପାଇଁ ମଧ୍ୟ ଏହି ମନ୍ଦିର ଗୁରୁତ୍ୱପୂର୍ଣ୍ଣ। ଏହା ହିନ୍ଦୁ ପୁରାଣ, ଦେବାଦେବୀ ଓ ଆଧ୍ୟାତ୍ମିକ ଧାରଣାକୁ ଶିଳାରେ ପ୍ରକାଶ କରିଛି। କୈଳାସ ମନ୍ଦିର ଆମକୁ ଏହା ମଧ୍ୟ ଶିଖାଏ ଯେ ଧୈର୍ଯ୍ୟ, ସମର୍ପଣ ଓ ସାମୂହିକ ପ୍ରୟାସ ଦ୍ୱାରା ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। କୈଳାସ ମନ୍ଦିର ଭାରତୀୟ ସଂସ୍କୃତି, କଳା ଓ ଆଧ୍ୟାତ୍ମିକତାର ଏକ ଅମର ପ୍ରତୀକ। ଏହା କେବଳ ଗୋଟିଏ ମନ୍ଦିର ନୁହେଁ, ବରଂ ମାନବ ପ୍ରତିଭା ଓ ସୃଜନଶୀଳତାର ଅଦ୍ଭୁତ ସ୍ମାରକ। ଏହାର ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ଐତିହାସିକ ମହତ୍ତ୍ୱ ସମଗ୍ର ବିଶ୍ୱକୁ ଆକର୍ଷିତ କରେ। ଏହି ମନ୍ଦିର ଆମକୁ ଆମ ପୁରାତନ ଐତିହ୍ୟ ଓ ସଂସ୍କୃତି ପ୍ରତି ଗର୍ବବୋଧ କରାଏ। କୈଳାସ ମନ୍ଦିର ପ୍ରମାଣ କରେ ଯେ ପ୍ରାଚୀନ ଭାରତର କଳା, ବିଜ୍ଞାନ ଓ ସ୍ଥାପତ୍ୟରେ ବହୁତ ଉନ୍ନତ ଶୈଳୀ ପରିଲକ୍ଷିତ ହୋଇଥିଲା। ଆଜିର ପିଢ଼ି ପାଇଁ ଏହା ପ୍ରେରଣା। ଏହା ଆମକୁ ଶିଖାଏ ଯେ ସମର୍ପଣ, ଧୈର୍ଯ୍ୟ ଓ ସୃଜନଶୀଳତା ଦ୍ୱାରା ମନୁଷ୍ୟ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। କୈଳାସ ମନ୍ଦିର ଭାରତର ଗୌରବମୟ ଐତିହ୍ୟର ଏକ ଅମୂଲ୍ୟ ଧନ ଭାବରେ ଚିରକାଳ ଦଣ୍ଡାୟମାନ ରହିବ। ଗାୟନ୍ତି ଦେବାହା କିଳ ଗୀତ କାହାଣୀ ଧନ୍ୟାସ୍ତୁ ଯେ ଭାରତ ଭୂମି ଭାଗେ, ବିଷ୍ଣୁ ପୁରାଣ 2:3-24। ବାସ୍ତବରେ ଭାରତ ଦେବଭୂମି, ପୁଣ୍ୟଭୂମି, ତାହାର ସାମଗ୍ରିକ ଗୌରବର ପୃଷ୍ଠା ଅବର୍ଣ୍ଣନୀୟ। ପିଲାମାନେ, ଆଲୋଚନା ଏଇଠି ରଖିବା।
1: ଶୁଣିଲ ତ ପିଲାଏ, ପୃଥିବୀର ଆଶ୍ଚର୍ଯ୍ୟ କ୍ରମରେ ଏଲୋରାର କୈଳାସ ମନ୍ଦିର। ତୁମ ପାଇଁ ଆଲୋଚନା କଲେ ବଡ଼ବାପା ଅନୁପମା ପଣ୍ଡା। ମୁଁ ଜାଣିଛି ତୁମମାନଙ୍କୁ ବି ଏଇ ମନ୍ଦିର ଦେଖିବାକୁ ବହୁତ ଇଚ୍ଛା ହେଉଥିବ, ତେଣୁ ଆସନ୍ତା ଛୁଟିରେ ବାପା ମାଆଙ୍କୁ କହି ଏଲୋରାର ଏହି କୈଳାସ ମନ୍ଦିର ନିଶ୍ଚୟ ବୁଲିଯିବ। ଏଥର କାର୍ଯ୍ୟକ୍ରମର ଶେଷ ଆଡ଼ରେ ଶୁଣିବା ଏଇ ଗୀତଟି। ତୁମ ପାଇଁ ଗାଇଛନ୍ତି କୁନିଅପା ଅମୃତା ରଣା। ତୁମ ପାଇଁ ଗୀତଟିକୁ ଲେଖିଛନ୍ତି ବଡ଼ ଭାଇ ବାବାଜୀ ଚରଣ ଜେନା।

ଶୁଣିଲି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲି ପୃଥିବୀର ଆଶ୍ଚର୍ଯ୍ୟକ୍ରମରେ ଏଲୋରା କୈଳାସ ମନ୍ଦିର ବିଷୟରେ। ଏ ବିଷୟରେ କହିଲେ ଅନୁପମା ପଣ୍ଡା, ଉପସ୍ଥାପନା କରିଲେ ସଙ୍ଗୀତା ସାହୁ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀ ହେଉଛନ୍ତି ସଂଯୁକ୍ତା କୁମାରୀ ଜେନା, ଗୀତ ରଚନା ଅଶ୍ୱିନୀ କୁମାର ରାୟ।

ଶୁଣିଲେ ଏହି ଗୀତଟିକୁ। କଣ୍ଠଶିଳ୍ପୀ ଥିଲେ ସଂଯୁକ୍ତା କୁମାରୀ ଜେନା, ଗୀତ ରଚନା ଅଶ୍ୱିନୀ କୁମାର ରାୟ। ଶ୍ରୋତାବନ୍ଧୁ ଶୁଣନ୍ତୁ ଗୋଟିଏ ସୂଚନା। ଆଜି ସନ୍ଧ୍ୟା 6:30 ଇଂଲଣ୍ଡଠାରେ ହେବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ 2026 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଗତ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଧାରାବିବରଣୀ ଇଂରାଜୀ ଏବଂ ହିନ୍ଦୀରେ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର। ଆଜି ଶୁଣନ୍ତୁ ଏହାର ନବମ ଭାଗ। ରଚନା କରିଛନ୍ତି ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଳୀଧର ପଣ୍ଡା।

0: ଝୁଲ ଝୁଲ ଆରେ ତମ ହାତରେ ଶୁଖୁଆ ରନ୍ଧାଟା ଏତେ ଭଲ ହୁଏ, ମୋର ତ କାଇଁ ସେ କଥା ମନେ ପଡ଼ୁନି। ଆହ ମସଲା ଦେଇକି ଏମିତି ରାନ୍ଧିଛ, ଫାଇଭ ଷ୍ଟାର ହୋଟେଲର ଖାସି ମାଂସ ବି ହାର ମାନିଯିବ।
1: ତମେ ସତରେ କହୁଛ କି ଥଟ୍ଟା କରୁଛ ମ? ମୁଁ ତ ଜାଣିପାରୁନି ଜମା।
0: କି କଥା କହୁଛ କିଓ? ହେ ସତକୁ ସତ କହିଲେ ସନ୍ଦେହ?
1: ସତରେ ଭଲ ଲାଗିଲା ନା?
0: ଆରେ ତମେ ତ ଆଗରୁ ବହୁତ ଥର ଶୁଖୁଆ ରାନ୍ଧିଛ, ପାଟିକି ଭଲ ବି ଲାଗିଛି, ହେଲେ ଆଜି ଭଳି ଟେଷ୍ଟ ନା ସେମିତି ମନେ ପଡ଼ୁନି। ଏ ଆଉ ଦିନେ ଏମିତି ଶୁଖୁଆ ରାନ୍ଧିବ ମ?
1: ନିଆଁ ପାଣି କଥା କେତେବେଳେ କଣ? ଗୋଟେ ରୋଷେଇ ବହିରୁ ପଢ଼ିଥିଲି ତ, ସେଇ ତେଲ ମସଲା ଭାଗ ମାପ କରିଦେଲି ଆଉ ଭଲ ଲାଗିଲା ଆଉ।
0: ଯାହା କୁହ, ମାଛ ମାଂସକୁ ପୁରା ଇଏ ଚିତା କାଟିଦେବ।
1: ହଉ ହେଲା, ଆସନ୍ତା ବୁଧବାର ଦିନ ମୁଁ ରାନ୍ଧିଦେବି।
0: ତମ ଖାଇବା ଏମିତି ଘୋଡ଼େଇକି ରଖିଲ ଯେ, ଆରେ ଖାଇଦଉନ କାହିଁକି? ରାତି କେତେ ହେଲାଣି ଜାଣିଛ ତ?
1: ଜାଣିନି କେମିତି, ଘଣ୍ଟାକୁ ପୁରା ଅନେଇକି ବସିଛି, ଏବେ ରାତି 11:10 ହେଇଛି।
0: ରାତି ଏତେ ହେଲାଣି, ଖାଇବ କେତେବେଳେ, ଶୋଇବ କେତେବେଳେ?
1: ତମେ ତମର ଶୁଅ, ମୁଁ ମୋର କାମ ସାରି ଶୋଇବି, ତମେ ଯାଅ ଶୋଇବ।
0: ମୁଁ ଏଠି ବସିଛି, ତମେ ଖାଇଦିଅ, ତାପରେ ଶୋଇବାକୁ ଯିବା।
1: ମୁଁ କଣ ଏବେ ଖାଇବି?
0: ଆଉ
1: କାଲି ପୁରା ସାବିତ୍ରୀ ଉପବାସ।
0: ଆରେ କାଲି ତ ଉପବାସ, ତମେ ଏବେଠାରୁ କାହିଁକି ଉପବାସ କରୁଛ କହିଲ?
1: ମୁଁ କାହିଁକି ଆଜିଠାରୁ ଉପବାସ କରିବି ମ? କାଲି ଉପବାସ ପାଇଁ ଆଜି ଟିକେ ଅଧିକ ରାତିରେ ଅଧିକ ଖାଇଦେଲେ କାମରେ ଆସିବ ଆଉ କଣ।
0: ମାନେ ତମେ କଣ କହିବାକୁ ଚାହୁଁଛ?
1: ରାତି 12 ବାଜିଲେ ତାରିଖ ବଦଳିବ, ଆଉ 12 ବି ବଦଳିଯିବ। ସେଇଥିପାଇଁ ତକେଇକିରି କେତେବେଳେ 11:40 ବାଜିବ ବସିଛି, ସେତେବେଳକୁ ଖାଇଲେ ଠିକ ରାତି 12 ପୂର୍ବରୁ ଶେଷ ହେଇଯିବ।
0: ହାରି ହାରି ହାରି, ଆରେ ପୁରା ହିସାବ ଉପରେ କାମ ତମର।
1: ତମେ ତମର ସୁଅମ, କାଲିର ଉପାସ ପାଇଁ ଆଜି ଶୁଖୁଆ ଲଗେଇ ଖାଇବାକୁ ଅଧିକ ଭାତ ରଖିଛି ତ, ତମ ଆଗରୁ ଖାଇବାକୁ ଲାଜ ଲାଗିବ।
0: ହଁ ସ୍ୱାମୀ ପାଖରେ ଲାଜ କରିବନି ତ, ଆଉ କାହା ପାଖରେ କରିବ?
1: ସେ କଥା ନାହିଁ ଯେ।
0: ଆରେ ଏମିତି ଖାଲିଟାରେ ବସିଥିବ
1: ଆଉ କଣ କରିବି, କାଲି ଓଷା ପାଇଁ ତ ଫଳ ବ୍ରତ ଶାଢୀ ଶଙ୍ଖା ସବୁ ସଜେଇ ଦେଲୁନି।
0: ଏ ବୁଝିଲ ଝୁଲ, ଇଏ ସାବିତ୍ରୀ ବ୍ରତ ଯିଏ ଆରମ୍ଭ କରେଇଛି ତାର ପୁରାପୁରି ବେପାରୀ ବୁଦ୍ଧି। ଏ ଦେଖୁନ, ବ୍ରତ ଶାଢୀ ଶଙ୍ଖା ପାନିଆ ଦୀପ ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ କୋଉ ଗୋଟାଏ ଜିନିଷର ଦାମ କମ ଅଛି କହିଲ? ସବୁ ଜିନିଷର ଦାମ ହଠାତ୍ ଏମିତି ବଢ଼ିଯିବ, ଏଇଟା ଗୋଟେ କି କଥା କହିଲ? ସେ ସାବିତ୍ରୀ ଠାକୁରାଣୀ ଖାଆନ୍ତୁ କି ନ ଖାଆନ୍ତୁ, ସାତ ପ୍ରକାରର ଫଳ ଦରକାର। ଏ ତମେ କହିଲ ଝୁଲ, ତମ କଥା ମାନେ ମୁଁ ତ 500 ଖର୍ଚ୍ଚ କରି ସବୁ ଫଳ ଆଣିଲି, ଇଏ ଆମ୍ବକୁ ଛାଡ଼ିଦେଲେ ଆଉ କୋଉ ଫଳଟା ସାବିତ୍ରୀ ଭୋଗରେ ପାଇବେ କହିଲ? ଏ ସପୁରୀ ସପେଟା ଖଜୁରୀ ପଣସ କେନ୍ଦୁ ଜାମୁ ପିଜୁଳି କଥା ଛାଡ଼, ଏ ପାଚିଲା କଦଳୀ ଯୋଉ ଥୁଆ ହେଇଛି, ଏ ଦେଖିଲ ଦେଖିଲ, ସେଇଟା ଦାନ୍ତରେ ହବ ତ? ଏମିତିକା 2-4 କଦଳୀ ଖାଇଦେଲେ ସାବିତ୍ରୀଙ୍କ ପରା ସବୁ ଦାନ୍ତ ଝଡ଼ି ସାବିତ୍ରୀ ପାକୋଇ ହେଇଯିବେ, ଆସନ୍ତା ବର୍ଷକୁ ତାଙ୍କୁ ଲୁହାର ନୂଆ ଦାନ୍ତ ଲଗେଇବାକୁ ପଡିବ।
1: ହେ ତମେ ସେମିତି କଣ କହୁଛ କହିଲ, ଠାକୁରାଣୀଙ୍କୁ ଆକ୍ଷେପ କରି କହୁଛ, ଭଲ ନୁହେଁ ମ?
0: ଏ ଠିକ ଭୁଲ କଣ ମୁଁ ଜାଣିନି, କିନ୍ତୁ ଏତେ ଚଢା ଦାମ ପାଇଁ ଗରିବ ବା ସାଧାରଣ ପରିବାରଟିଏ କେତେ ହନ୍ତସନ୍ତ ହେଉଛି ତମେ ଭାବିପାରୁଛ? ମୁଁ ଯଦି ତମ

0: କଥା ନ ମାନି ସାବିତ୍ରୀ ବ୍ରତ ପାଇଁ କିଛି ଆଣିନଥାନ୍ତି, ତମେ କଣ ଖୁସି ହେଇଥାନ୍ତ ନା କହିଲ?
1: ସମାଜରେ ଯାହା ଚାଲିଛି ଆମେ ତ ତାକୁ ପାଳିବା ନା?
0: ହଁ,
1: ନହେଲେ ଅନ୍ୟ ଆଖିରେ ଛୋଟ ହେଇଯିବାନି? ସେ ଦାସବାବୁଙ୍କ ସ୍ତ୍ରୀ ଯିଏ ସବୁଦିନ ପୁଅଙ୍କ ଡ୍ରେସ୍ ପିନ୍ଧି ବୁଲୁଛି, ସେ ତ ପୁଣି କାଲି ଶାଢ଼ୀ ପୂଜା କରିବ, ପିନ୍ଧିବ।
0: ହଁ, ଦିନେ କାଳେ ରୋଷେଇ ଘର ମାଡ଼ୁନଥିବା ଆଉ ନିଜ ଝିଅକୁ ରୋଷେଇ ଶିଖିବାକୁ ମନା କରୁଥିବା ସ୍ତ୍ରୀ ଲୋକଟାଏ ଗୋଟିଏ ଦିନ ସ୍ୱାମୀ ପାଦ ତଳେ ମୁଣ୍ଡିଆଟାଏ ମାରିଦେଲେ ସ୍ୱାମୀର ଜୀବନ ଧନ୍ୟ ହେଇଗଲା। ଆଉ
1: ଆମର ସାମାଜିକ ପରମ୍ପରା ଯାହା ନା, ଆଉ
0: ଆମର ଇଏ ପରମ୍ପରା ବଦଳିବା ଦରକାର, ବୁଝିଲ?
1: ଏ ତମେ ମୁଁ କହିଲେ କଣ ସବୁ ହେଇଯିବ?
0: ହଁ, ନିଶ୍ଚୟ ହବ। ଜଣଙ୍କ ଠାରୁ ଗଣ ପୂଜା କର, ନୂଆ ଶାଢ଼ୀ ପିନ୍ଧ, ମୁଁ ମନା କରୁନି, କିନ୍ତୁ ଏମିତି ଗୁଡ଼େ ଅଖାଦ୍ୟ କଞ୍ଚା ଫଳମୂଳ ପୂଜା କରିବା ଅପେକ୍ଷା ଗୋଟାଏ ଖାଦ୍ୟ ଉପଯୋଗୀ ଫଳ ପୂଜା କଲେ କ୍ଷତି କଣ? ତମେ ଶିକ୍ଷିତା, ତମେ ତ ଆଉ ଦି ଚାରି ଜଣଙ୍କୁ କଥାଟା ବୁଝେଇ ପାରିବ, ସେମାନେ ମଧ୍ୟ ଅନ୍ୟମାନଙ୍କୁ।
1: ତମେ ଠିକ କହୁଛ ଯେ,
0: ତମେ ଏଥର ପୂଜା କର, କିନ୍ତୁ କଞ୍ଚା ଫଳର ମହିମା ଅନ୍ୟ କାନରେ ଟିକେ ପକେଇ ଦେଇଥିବ, ବୁଝିଲ? ଆରେ ଏତେ ଏତେ ଟଙ୍କାର ଫଳ ପୂଜା ପରେ ଡଷ୍ଟବିନ୍ ବା ଡ୍ରେନ୍ରେ ଫିଙ୍ଗି କିଲାବ ମିଳୁଛି। ଖାଲି ସେତିକି ନୁହେଁ, ଏଇ ସାବିତ୍ରୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ନ ବୁଝି ଖାସ ଏଇ ଶାଢ଼ୀ ଆଉ ଫଳ କିଣା ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା। ଦି ଦିନ ପରେ ଖବର କାଗଜରେ ପଢ଼ିବ କେତେ ସତ୍ୟବାନ ଆଉ ସାବିତ୍ରୀ ଆତ୍ମହତ୍ୟା କରିଛନ୍ତି।
1: ହଁ, ସେଇଆ ନୁହେଁ ଆଉ କଣ। ହଉ, ଏ ବର୍ଷ ତ ସବୁ ନେଇ ଆସିଛ, ଆସନ୍ତା ବର୍ଷକୁ ଦେଖିବା।
0: ଏଇ ବର୍ଷ ଆସନ୍ତା ବର୍ଷ ନୁହେଁ। ଯଦି ପାରିବ ତମେ ମନ୍ଦିର ଯିବା ରାସ୍ତା କଡ଼ ଝୁମ୍ପୁଡ଼ି ଘର ଦେଖି କିଛି ଫଳ ଯଦି ଦାନ କରିଦେବ, ସେମାନେ ସେମାନଙ୍କର ଅନ୍ତରରୁ ଯେଉଁ କୃତଜ୍ଞତା ଜ୍ଞାପନ କରିବେ ଆଉ ଆଶୀର୍ବାଦ କରିବେ, ତାର ସୁଫଳ ଆମକୁ ମିଳିବ।
1: ହଉ, ତମ କଥା ରଖିବି। ତମେ ଆଉ ଏ ବିଷୟରେ ଆଲୋଚନା କରି ମୋ ମନକୁ ଆଉ କଷ୍ଟ ଦିଅନି, ପ୍ଲିଜ।
0: ହଉ, ଠିକ୍ ଅଛି। ଝୁଲ କହିଲ, ସାବିତ୍ରୀ କେତେ ବୁଦ୍ଧିମତୀ ଥିଲେ?
1: ହଁ, ବୁଦ୍ଧିମତୀ ତ ନିଶ୍ଚୟ ଥିଲେ, ନହେଲେ କଣ ନିଜ ମୃତ ସ୍ୱାମୀଙ୍କ ଜୀବନ ବଞ୍ଚେଇ ପାରିଥାନ୍ତେ?
0: ତୁମେ ଯାହା କୁହ ଝୁଲ, ସାବିତ୍ରୀଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ।
1: ଇଆଡ଼େ କହୁଛ ସାବିତ୍ରୀ ବ୍ରତ ବନ୍ଦ କରିବାକୁ, ତେଣେ ସାବିତ୍ରୀଙ୍କ ଗୁଣଗାନ କରୁଛ।
0: ମୁଁ ତ ପୂଜା କି ପରମ୍ପରା ବିରୁଦ୍ଧରେ କହୁନି, ମୁଁ କହୁଛି ଏ ମିଛ ଆଡମ୍ବର ଆଉ ଅଯଥା ମୂଲ୍ୟହୀନ ଖର୍ଚ୍ଚ ବିରୁଦ୍ଧରେ, ଯାହା ନିହାତି ବନ୍ଦ ହେବା ଦରକାର।
1: ସାବିତ୍ରୀଙ୍କ ବୁଦ୍ଧି କଥା କହୁଥିଲ?
0: ହଁ, ସାବିତ୍ରୀଙ୍କର ଯେମିତି ସୁପର ପାୱାର ବ୍ରେନ୍ ନା, ଗୋଟିଏ ଗୁଳିରେ ଦି ଚାରିଟାର ଶିକାର।
1: ସେ କୋଉଠି ବନ୍ଧିକ ଧରିଥିଲେ ଯେ ଗୁଳି ମାରିବେ ବା? ସତ୍ୟବାନଙ୍କ ଟାଙ୍ଗିଆକୁ ତମେ ବନ୍ଧୁକ କହୁଛ କି?
0: ଆରେ ନା ନା, ମୁଁ କାଇଁ ସେମିତି କହିବି, ମୁଁ ଏଠି ବନ୍ଧୁକ ଗୁଳି କଥା କହୁନି।
1: ଆଉ
0: ମୁଁ କହୁଛି ତାଙ୍କ ବୁଦ୍ଧିର ଗୁଳି, ଯେଉଁଥିରେ କି ସେ ଯମରାଜଙ୍କୁ ଗୁଳି କରି ଘାଇଲା କରିଥିଲେ, ଯାହା ବଳରେ ସ୍ୱାମୀର ଜୀବନ ଖାଲି ପାଇଲେନି, ନିଜର ଦୀର୍ଘ ଜୀବନ ଆଉ ବିଶାଳ ସୁଖ ସଂସାର ମଧ୍ୟ ପାଇଥିଲେ।
1: ନା ନା, ପୁରାଣରେ ତ ସେମିତି ଲେଖା ହେଇନି।
0: ଆରେ ପୁରାଣରେ କଣ ଲେଖା ହବ, ସୂକ୍ଷ୍ମ ବିଚାରରେ ତମେ ଏକଥା ଜାଣିପାରିବ, ବୁଝିଲ?
1: କେମିତି କହିଲ?
0: ଦେଖ, ସାବିତ୍ରୀ ତ ସତପୁତ୍ରର ଜନନୀ ହେବାକୁ ବର ପାଇଲେ,
1: ହଁ,
0: ସେଇ ମୌକାରେ ପରୋକ୍ଷରେ ସ୍ୱାମୀଙ୍କ ଜୀବନ
1: ଆଉ ନିଜ ଦୀର୍ଘ ଜୀବନ କୋଉଠି ମାଗିଲେ?
0: ଏତିକି କଣ ବୁଝିପାରୁନ ମ, ଆହେ କ୍ୟାଲେଣ୍ଡର ଛପା ଭଳି ବର୍ଷକୁ ଗୋଟାଏ ଛୁଆ ହେଲେ, ଶହେ ଛୁଆକୁ ଶହେ ବର୍ଷ, ଯଦି ବା ଯାହାଳା ଛୁଆ କେବେ କେମିତି ହେଇଥିବ, ସେ ଶହେଟା ପୁଅଙ୍କ ଭିତରେ ଝିଅ ତ କେତେଟା ହେଇଥିବ ନା, ତେବେ ନିଜର ଲମ୍ବା ଆୟୁଷ ପାଇଲେ ନା ନାଇଁ?
1: ଏତେ ଏତେ ଛୁଆ ପିଲାଙ୍କୁ ସେ କେମିତି ସମ୍ଭାଳୁଥିଲେ କେଜାଣି, ଆମେ ତ ଗୋଟେ ଦିଟା ଛୁଆଙ୍କୁ ଠିକରେ ଗଢି ପାରୁନୁ।
0: ଆରେ ତମେ ସ୍ତ୍ରୀ ଲୋକ, ସେଇଥିପାଇଁ ତାଙ୍କ କଥା ଭାବୁଛ, ହେଲେ ମୁଁ ଭାବୁଛି ଚରା ସତ୍ୟବାନଙ୍କ କଥା, ଯିଏ ନିଜର ନିଷ୍ଠା ଆଦର୍ଶ ସତ୍ୟ ରକ୍ଷା ପାଇଁ ଗୃହ ତ୍ୟାଗୀ ହେଲେ, କାଠ କଟାଳି ପାଲଟିଲେ, ସିଏ କେମିତି ଏତେ ଛୁଆଙ୍କ ଖର୍ଚ୍ଚ ଯୋଗାଡ଼ କରିପାରିଲେ? ଆରେ ଆମେ ତ ଦି ବଖରା ଘର ତିଆରି କରିପାରୁନେ, ସିଏ କେମିତି ପୁଣି ଶହେ ପୁଅ ଶହେ ବୋହୂ ଆଉ କେତେ ନା କେତେ ଝିଅ ନାତି ନାତିଙ୍କ ପାଇଁ ଘର, ପୁଅ ଝିଅଙ୍କ ପାଇଁ ବୋହୁ ବର ଯୋଗାଡ଼ କଲେ କେଜାଣି, ସେ ଜାଣନ୍ତି।
1: ସେତେବେଳେ ସେମିତି ଥିଲା ମ ଦେବାଦେବୀଙ୍କ କଥା ଆଉ।
0: ହଉ, ତମର ଟାଇମ ହେଇଗଲା, ତମେ ଖାଇବାକୁ ଗଲ
1: ହେଇଟି, ଏବେ ମୋର ମନେ ପଡ଼ିଲା ମ।
0: କଣ?
1: ଆମ ବାଡ଼ିରୁ ପରା କାନ୍ଦିଏ କଦଳୀ ଶାଗର କାଟି ଆଣି ଥୋଇଛି। ହଁ ଟିକେ ଦେଖିଲ ଦେଖିଲ, ଯଦି ପାଚିଥିବ ସାହି ପଡ଼ିଶାରେ ବାଣ୍ଟିଦେଲେ ସେମାନଙ୍କ କାମରେ ଆସିବ, ସମସ୍ତେ ଖୁସି ହେବ। ମା, ଭଲ ଦିନଟା ତ
0: ଏଇଠି ତାହେଲେ ଅଖା ଘୋଡ଼େଇକି ରଖିଛ। ମୁଁ ଭାବିଲେ ସିଏ ବାଲ୍ଟିରେ କଣ ଅଖା ଘୋଡ଼େଇଛ। ଆରେ ଆମର ତ ଆଠ ଦଶ ଘର ସହ ଦବା ନବା ଅଛି, କେତେଟା ଲେଖାଏଁ ଦବା କହୁନ, ମୁଁ ଭାଗ କରି ରଖିଦେବି।
1: ବାଡ଼ି କଦଳୀ ଦବା ମାନେ କଣ, ଆଉ ପାଞ୍ଚ ଛଅଟା ଦବା ନା କଣ ବା?
0: ଆଉ
1: ଦବା ମାନେ ଫେଣେ ଫେଣେ କି ଅତି କମ୍ରେ ଦଶଟା ଖଣ୍ଡେ ଦେବା ନା? ଆଉ
0: ମୁଁ ହିସାବ କଲିଣି, ଫେଣେ ଫେଣେ ଦେଲେ ନିଅଣ୍ଟ, ଡଜନେ ଦେଲେ ବି ନିଅଣ୍ଟ, ବଜାରରୁ ମିଶେଇବାକୁ ପଡ଼ିବ ବୋଧେ ଲାଗୁଛି।
1: ତମର ସେ ଛପରା କଥା ଛାଡ଼, ଆମ ପାଇଁ ଫେଣେ ରଖିକି ଆଉ ଦଶ ଘର ପାଇଁ ଭାଗ କରିଦିଅ। ହଉ ହଉ, ମୁଁ ଯାଏ, ପୁଣି ରାତି ବାରଟା ବାଜିଗଲେ ମୋ ଖାଇବା ବିଗିଡ଼ିଯିବ।

ଶୁଣିଲି ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର ଫଗୁବାବୁଙ୍କ ସଂସାର ରଚନା କରିଥିଲେ ସୋରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଳୀଧର ପଣ୍ଡା। ଭିନ୍ନ ଭିନ୍ନ ଭୂମିକାରେ ଥିଲେ ଫଗୁବାବୁ ଡକ୍ଟର ଅନନ୍ତ କୁମାର ଆଚାର୍ଯ୍ୟ, ଝୁଲଣ ଡକ୍ଟର ସବିତା ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ଶ୍ରୀକ୍ଷେତ୍ର ସୁନ୍ଦର ଏବଂ ସୁଶାନ୍ତ କୁମାର ପାଣି। ଗୀତ ରଚନା କରିଥିଲେ ରଜନୀକାନ୍ତ ମିଶ୍ର, ମନୋଜ ପଟ୍ଟନାୟକ ଏବଂ ନନ୍ଦକିଶୋର ବଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହେଲୋ ଅନୁରୋଧ ଉପସ୍ଥାପନା ଦାୟିତ୍ୱରେ ମୁଁ ସୁଇଟି ପାଢ଼ୀ, ବୈଷୟିକ ସହାୟତା କରିଛନ୍ତି ସତ୍ୟରଞ୍ଜନ ପଣ୍ଡା ଏବଂ କାନନ ନାଗ। ନିଜ ମନପସନ୍ଦର ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଆମକୁ ଏବେ ଆପଣ ଫୋନ୍ କରିପାରିବେ। ଆମର ଫୋନ୍ ନମ୍ବର ଦୁଇଟି ହେଲା 06632411231 ଏବଂ 06632411240।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ
1: ହ୍ୟାଲୋ
0: ହ୍ୟାଲୋ ହଁ ଆଜ୍ଞା
1: ହଁ
0: ନମସ୍କାର।
1: ହ୍ୟାଲୋ
0: ହଁ ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା ନମସ୍କାର।
0: ଆପଣଙ୍କର ପରିଚୟ ଦେବେ, କିଏ କହୁଛନ୍, କେନୁ କହୁଛନ୍?
1: ମୁଁ ବିପ୍ରଦା କହୁଛେ ଡବଲଙ୍ଗ ସୋନପୁର ଜିଲ୍ଲାରୁ।
0: ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ବହୁତ ବହୁତ ସ୍ୱାଗତ। ଆପଣ ହଉଛନ୍ ଆଜିର ଆମର ପହିଲା କଲର। ଆଜ୍ଞା ଆଜ୍ଞା, ଏନ୍ତା ଚେଷ୍ଟାର ତ କଥା ଚାଲିଛେ, ଚେଷ୍ଟା କରୁଥିବେ, ଆମେ ଆପଣଙ୍କ ସାଙ୍ଗେ କଥା ହଉଥିମୁ ନା କାଣା କହୁଛନ୍? ଆଜ୍ଞା ଆଜ୍ଞା, ତ କହୁନ ଆଜ୍ଞା, ଆଜି ଆପଣ କେନ୍ ଗୀତ ଶୁଣବାକେ ଚାହୁଁଛନ୍? ଗଙ୍ଗା ଯମୁନା ସରସ୍ୱତୀର ଆପଣ କେନ୍ଟା ଶୁଣବେ? ଚୁଡ଼ିଆ ଖାନ୍କି ଆପଣ ଶୁଣବାକେ ଚାହିଁବେ, ସେ ଗୀତଟାକେ ଗାଇଛନ୍ ସାଧନା ସରଗମ। ଆଉ କହୁନ ଆଜ୍ଞା, ଆପଣ କେନ୍ତା ଅଛନ୍? ଆଜ୍ଞା, କାଣ ଥଣ୍ଡା ଥୁଣ୍ଡି ହେଇଗଲା କେ? ଆଜ୍ଞା ଆଜ୍ଞା, ଏଛେନ୍ ତ ଆଦି ମୌସୁମୀ ଆସିଗଲାନ, ଏତକର ଟିକେ ପାଗ ଥଣ୍ଡା ହେଇଯିବା, ଯେନ୍ ଉତ୍ତପ୍ତ ପୃଥିବୀ ଥିଲା ସେଟା ଇହାଦେ ଶାନ୍ତ ହେଇଯିବା, ନା କାଣା କହୁଛନ୍? ଠିକ୍ ଅଛେ ଆଜ୍ଞା, ଶୁନ୍ମା ଆପଣଙ୍କର ପସନ୍ଦର ଗୀତକେ। ଆଜ୍ଞା ଆଜ୍ଞା, ଠିକ୍ ଅଛେ, ସବୁ ଶ୍ରୋତାମାନଙ୍କୁ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆଉ ଶୁଣି ପକା। ଆଜ୍ଞା ଆଜ୍ଞା, ଠିକ୍ ଅଛେ ଆଜ୍ଞା, ଶୁଣି ପକା ଆପଣଙ୍କର ପସନ୍ଦର ଗୀତକେ। ନମସ୍କାର ଆଜ୍ଞା।

ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମ କେ। କେନ୍ତା ଅଛନ୍? ଆଜ୍ଞା, କେନ୍ତା ଅଛନ୍? ଆଉ କାଣା କରୁଥିଲେ ଇହାଦେ? ଆଜ୍ଞା ଆଜ୍ଞା ଆଜ୍ଞା, ଆଉ କାଣା କହୁନ୍, ଆଜି କେନ୍ ଗୀତ ଶୁଣବାକେ ଆପଣ ଚାହୁଁଛନ୍? ଟିପ୍ ଟିପ୍ ବର୍ଷା ପାଣି ମହରାର ବହୁତ ସୁନ୍ଦର ଗୀତଟେ ବାଛିଲେ ଆଜ୍ଞା। ଆଜି ଆପଣ ଅଲକା ୟାଗ୍ନିକ ଆର୍ ଉଦିତ ନାରାୟଣଙ୍କୁ ଶୁଣବାକେ ଚାହିଁଛନ୍, ତ ଆଉ କାଣା କହୁନ୍ ଆଜ୍ଞା, ଆପଣଙ୍କର ଆଡ଼େ କେନ୍ତା ଆଜି ପାଗ? ବେଲେ ଆଜ୍ଞା ଆଜ୍ଞା, ଆପଣଙ୍କର କିଛି ନାଇଁ କରବାର କେ? ପିଠାପଣା ଆଜି ଆଜ୍ଞା ଆଜ୍ଞା, ହଉ ଠିକ ଅଛେ ଆଜ୍ଞା, ଆପଣ ବାଛିଥିବା ଇ ସୁନ୍ଦର ଗୀତଟା ଶୁନମା। ଧନ୍ୟବାଦ ଆଜ୍ଞା, ଇ କାର୍ଯ୍ୟକ୍ରମ ଥ୍ରୁରୁ ଆମେ ଆପଣଙ୍କର ପସନ୍ଦର ଗୀତକେ ଡେଡିକେଟ୍ କରିଦଉଛୁ, ଆଉ ଶୁନମା ଆପଣଙ୍କର ପସନ୍ଦର ଗୀତକେ। ନମସ୍କାର, ଜୁହାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହେଲୋ,
1: ମ୍ୟାଡାମ ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଛନ୍, କେନୁ କହୁଛନ୍?
1: ମୁଇଁ ଡୋମାଲ ଉଦିନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ।
0: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜ୍ଞା
1: ଆଜ୍ଞା, ଧନ୍ୟବାଦ ଆଜ୍ଞା। ଆଉ କେନ୍ତା ଅଛନ୍ ଆଜ୍ଞା?
0: ବହୁତ ବଢ଼ିଆ, ଆପଣଙ୍କ ସାଙ୍ଗେ କଥା ହେଲେ ତ ଆହୁରି ଭଲ ହେଇଯାଇସୁଁ।
1: ଆଜ୍ଞା ଆଜ୍ଞା,
0: ଆମେ ଆମେ ମାନେ ଆମର ଶ୍ରୋତା ମାନେ ହଉଛନ୍, ଆମେ ଗୋଟେ ପରିବାର, ଆଉ ପରିବାର ମାନଙ୍କ
1: ନିହାତି
0: ସାଙ୍ଗେ କଥା ଲାଗିଲେ କେବେ ଖରାପ ଲାଗଲାନ? ଆଜ୍ଞା
1: ଆଜ୍ଞା ଆଜ୍ଞା।
0: ଆଉ କହୁନ ଆଜ୍ଞା, ଆପଣ କାଣା କରସନ୍?
1: ଆଜ୍ଞା ଆମର ଚାଷ ବାସ ଚାଲିଛେ ଆଜ୍ଞା, ମାନେ ପନିପରିବା ଚାଷ ଚାଲିଛେ। ଧାନ ଆରମ୍ଭ ହେଇଯିବା ଆଜ୍ଞା ଆଉ କିଛି ଦିନ ଗଲେ।
0: ଆଜ୍ଞା ଆଜ୍ଞା, ଏଇଟା ତ ବର୍ଷା ଆରମ୍ଭ ହେଇଯିବା ବେଲେ ଫେର ଧାନ କାମ ଆରମ୍ଭ ହେଇଯିବା। ତ
1: ହଁ
0: ବାକି
1: ଆଜ୍ଞା,
0: ଏଇଟା ତ ରଜ, ଆଜି ତ ପହିଲି ରଜ, ଇହାଦେ ତ ଟିକେ ରେଷ୍ଟ ଦେଇଥିବେ 3 ଦିନ।
1: ଆମର ସାଇଡ୍ ନାଇଁ ମାନନ ଆଜ୍ଞା, ରଜ ସଂକ୍ରାନ୍ତି ନାଇଁ ମାନନ।
0: ଆଚ୍ଛା ଆଚ୍ଛା, ଆଜ୍ଞା ଆଜ୍ଞା,
1: ଆଜ୍ଞା
0: ଠିକ୍। ହଉ ଠିକ୍ ଅଛେ, କହୁନ ଆଜ୍ଞା, ଆପଣ ଆଜି କେନ୍ ଗୀତ ଶୁଣିବାକେ ଚାହୁଁଛନ୍?
1: ଆଜି ମହାବତୀ ଫିଲ୍ମର ପ୍ରେରମୟ ବନ୍ଧନ ହେ ସେ ଗୀତ ଶୁଣେଇ ଦେବେ ଆଜ୍ଞା।
0: ବହୁତ ସୁନ୍ଦର ଗୀତଟେ
1: ଗୀତଟା
0: ବାଛିଲେ।
1: ଡେଡିକେଟ୍ କରିବାର ଅଛି ଆଜ୍ଞା।
0: ଆଜ୍ଞା କହୁନ କହୁନ।
1: ଚିତ୍ର ସେନ ସବର, ସୀମାଞ୍ଚଳ ସବର, କ୍ଷମା ସାଗର ସାହୁ, ନାଗ ପାତ୍ର ଆଉ କରମ ସାନି ସାହୁ, ସୁବଲ କୁମାର
0: ଆଜ୍ଞା
1: ସାହୁ, ଚୈତନ୍ୟ ପଟେଲ ଆଉ
0: ଆଜ୍ଞା,
1: ଯଶୋବନ୍ତ ପାଏକ, ମୁରଲୀ ମେହେର ଆଉ ଅଛନ୍ ଆଜ୍ଞା, ଉପେନ୍ଦ୍ର ସେନା, କଟାପାଲି ପ୍ରଭାକର ଆଉ ଲୋକନାଥ ସାହୁ ଆଉ ଲୋକନାଥ ପ୍ରଧାନ ଆଉ
0: ଆଜ୍ଞା
1: ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ସବକେ ତ ମନେ ନେଇ ରଖିବେ ଆଉ ଆପଣଙ୍କେ।
0: ଆଜ୍ଞା ଆଜ୍ଞା, ଆପଣ ଯାହା ଯାହାଙ୍କ ନାଁ ଧରିଲେ ସେମାନେ ହେଉଛନ୍ ଆମର ନିୟମିତ ଶ୍ରୋତା। ଆଶା କରୁଛେ ଯେ ଇହାଦେ ସମସ୍ତେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ଆଉ ଆମର କାର୍ଯ୍ୟକ୍ରମ ମାଧ୍ୟମତି ଡେଡିକେଟ୍ କରିଦେଉଛୁ ଏଇ ସୁନ୍ଦର ଗୀତକେ। ଆଉ ଶୁଣମା ଆପଣଙ୍କର ପସନ୍ଦର ଗୀତକେ। ଆଜ୍ଞା
1: ଆଜ୍ଞା, ଗୋଟେ କଥା କହିବି ଆଜ୍ଞା,
0: ଆଜ୍ଞା କହୁନ କହୁନ।
1: ମାନେ ଆପଣଙ୍କର ଫୋନ କଲ ଟିକେ କାଣା ହଉଛି ଯେ ଆଜ୍ଞା, ଆମର ସାଇଡ୍ରେ ଶୁଭା ନାଇଁ ଯିବା, ଟିକେ କଟି କଟି କରି ଆସୁଛି,
0: ଆପଣ
1: ସେଟାକେ ଟିକେ ଠିକ କରିବେ ଆଜ୍ଞା, ବୋଲେ ଶ୍ରୋତାକେ ଟିକେ ଶୁଣେଇ ନେଇ ହେଲେ ଆଜ୍ଞା, କେନ୍ତା କରି ପ୍ରଶ୍ନର ଉତ୍ତର ଦେବେ ଆଜ୍ଞା।
0: ଆଜ୍ଞା ଆପଣ ଆପ୍ରେ ଶୁଣୁଛନ୍ କି ରେଡିଓରେ?
1: ନାଇଁ ନାଇଁ, ଫୋନ କଲରେ ଶୁଭା ନାଇଁ ଯିବା ଆଜ୍ଞା, ରେଡିଓରେ କ୍ଲିୟର ଆସୁଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଠିକ୍ ଅଛେ ଆଜ୍ଞା, ଆମର ବୈଷୟିକ ସହାୟତା ଯିଏ କରୁଛନ୍ ତାଙ୍କର ସାଙ୍ଗେ ଆମେ ଏ ବାବଦେ କଥା ହେମୁ। ଇହାଦେ ଶୁଣି ପକଉନ୍ ଆପଣଙ୍କର ପସନ୍ଦର ଗୀତ କେ।
1: ଧନ୍ୟବାଦ ଆଜ୍ଞା, ନମସ୍କାର
0: ନମସ୍କାର ଆଜ୍ଞା।

ଏହି ଗୀତ ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ସୁଇଟି ପାଢ଼ୀ। ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଏବଂ କାନନ ନାଗ। ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ ଶୁଣିପାରିବେ ଆଜି ଅପରାହ୍ନ 4:02 ରେ। ନମସ୍କାର।

0: ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସରକାରଙ୍କ ଦ୍ୱାରା ଗରିବଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ରୂପରେ ଦୁର୍ବଳ ପରିବାରମାନଙ୍କ ପାଇଁ 4 କୋଟିରୁ ଅଧିକ ଘର ବଣ୍ଟନ କରାଗଲା। ସେହିପରି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସାରା ଦେଶରେ 81 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରମଣି ନାୟକ କହିଲେ ଯେ ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅନେକ ଲାଭ ମିଳୁଛି।
1: ଗରିବ କଲ୍ୟାଣ ଯୋଜନା ଦ୍ୱାରା ନରେନ୍ଦ୍ର ମୋଦି ଯାହା କରିଛନ୍ତି ତାହା ଆମ ପରିବାରରେ ଥିବା 5 ଜଣ ସଦସ୍ୟ ପିଛା 5-5 କିଲୋଗ୍ରାମ ରାସନ ମିଳୁଛି। ଏହା ପାଇବା ପାଇଁ ଆଗରୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଖୁସିରେ ବଞ୍ଚିପାରୁଛୁ।
0: ବିଶ୍ୱର ସବୁଠୁ ବୃହତ ସାର୍ବଜନିକ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଅଭାବୀ ପରିବାରମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଶସ୍ତା ଦରରେ ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉଛି। ସାରା ଦେଶରେ 10,82,00,000 ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀର ବାରାମୁଲ୍ଲାର ଫୟାଜ ଅହମ୍ମଦ କହିଲେ ଯେ ଏହି ଯୋଜନା ବିପଦକାଳୀନ ପରିସ୍ଥିତିରେ ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ।
2: ଯେଉଁଠୁ ମୋଦିଜୀ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରିଛନ୍ତି, ସେବେଠାରୁ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାଦ୍ୱାରା ଶସ୍ତା ଦରରେ ଉନ୍ନତରୁ ଉନ୍ନତର ଚିକିତ୍ସା ପାଇପାରୁଛନ୍ତି। ଠିକ୍ ସମୟରେ ସେ ସବୁ ଜିନିଷ ପାଇପାରୁଛି ଏବଂ ତାକୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ। ମୋଦିଜୀ ଇତିହାସର ସବୁଠୁ ଭଲ ଜନସାଧାରଣଙ୍କର ସଂରକ୍ଷକ।
0: ପାରମ୍ପରିକ ଇନ୍ଧନ ଯଥା କୋଇଲା ଏବଂ କାଠର ଧୂଆଁରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 10,55,00,000ରୁ ଅଧିକ ମହିଳାମାନଙ୍କୁ ମାଗଣାରେ ଏଲ୍ପିଜି ଯୋଗାଇ ଦିଆଗଲା। ସେହିପରି ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ବ୍ୟାପାରୀମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିବା ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ 1,12,00,000ରୁ ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରିଛି। 2015ରେ ଶତକଡ଼ା 19% ଲୋକ ସାମାଜିକ ସୁରକ୍ଷା ଲାଭ ନେଇପାରୁଥିଲା ବେଳେ 2025ରେ ତାହା ବୃଦ୍ଧି ପାଇ ଶତକଡ଼ା 64%ରୁ ଅଧିକ ହୋଇସାରିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁଁ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରାଯାଇଛି, ଯାହା ଜନକଲ୍ୟାଣ ଏବଂ ସମନ୍ୱୟ ବିକାଶ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଅଟେ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆକାଶବାଣୀ ସମ୍ବଲପୁର ମୁଲ କରୁଛୁ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ ଶୁନ୍ମା କାର୍ଯ୍ୟକ୍ରମର ପହିଲା ଗୀତକେ ଗାଇଛନ୍ ମାନସ ପ୍ରୀତମ ଲେଖିଛନ୍ ବାପୁ ଗୋସ୍ୱାମୀ ସଙ୍ଗୀତ ଦେଇଛନ୍ ଗୁଡ଼ଲି ରଥ ସିନେମା ଅଞ୍ଜଲି।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: अभिमन्यु सिनेमानु

ଆମ ଭିତରେ କିଛି ଅଛି, ଏ ସିନେମା ନୁ ସୁନୁନି ଗୀତଟା। ଗୀତକେ ଗାଇଛନ୍ ନମିତା ଅଗ୍ରୱାଲ, ଲେଖିଛନ୍ ବିଜୟ ମଲ୍ଲ, ସଙ୍ଗୀତ ଦେଇଛନ୍ ବିକାଶ ଦାସ।

0: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ
1: ଶ୍ରୋତାବନ୍ଧୁ ଏହା ଦେଶ କୁମାର ସାନୁ ଆର୍ ଅଲକା ୟାଗ୍ନିକର କଣ୍ଠ ଥି ଇ ସୁନ୍ଦର ଗୀତଟା

0: ପ୍ରଧାନମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
1: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
0: ବିକାଶର ଧାରା ଓଡ଼ିଶା ସାରା।
2: শ্রোতাবন্ধু আপনারা শুনছেন গুটে সিনেমা গীত ক্রম থি দিল তেরা দিন দিওয়ানা সিনেমার গীত লিখিছেন শ্যামরাজ আর লুবনা খান, সঙ্গীত থি সজাইছেন আদেশ শ্রীবাস্তব। ইহাদে শুনানি গীতটা কণ্ঠশিল্পী অভিজিৎ আর অলকা ইয়াগনিক।

ಶ್ರೋತ ಬಂಧು, ಇನ್ನು ಶೇಷಲ ಹಿಂದಿ ಸಿನಿಮಾ ಗೀತರ କାର୍ଯ୍ୟକ୍ରମ ଇତି ଆପଣମାନେ ଶୁଣିଲେ ଦିଲ୍ ତେରା ଦିୱାନା ସିନେମାର କିଛି ଗୀତ। ଗୀତମାନଙ୍କୁ ଲେଖିଥିଲେ ଶ୍ୟାମରାଜ ଆର୍ ଲୁବ୍ନା ଖାନ୍, ସଙ୍ଗୀତ ସଜେଇଥିଲେ ଆଦେଶ ଶ୍ରୀବାସ୍ତବ, ଗୀତମାନଙ୍କୁ ଗାଇଥିଲେ ଉଦିତ ନାରାୟଣ, ଅଲକା ୟାଗ୍ନିକ, କୁମାର ସାନୁ ଆର୍ ଅଭିଜିତ। ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତବନ୍ଧୁ, ଏହା ଶୁଣନ୍ ମୋହନ ସେଟକର କଣ୍ଠ ଥି ସୁନ୍ଦର ଗୀତଟା, ଲେଖିଛନ୍ ଜୟଦେବ ଡଞ୍ଚନା।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: শ্রোতাবন্ধু ইহাদে শুনুন নবীন কিশোর আচার্যকর কণ্ঠতি গীতটা, লিখেছেন ডোল গোবিন্দ বিসি।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ମିଡିୟମ୍ ୱେଭ୍ 317.5 meter 945 kHz ଆର୍ ଏଫ୍ଏମ୍ 101 MHz ଥି ଆପଣମାନେ ଆମର କାର୍ଯ୍ୟକ୍ରମକେ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମ ଥି ଭିଲ୍ ଶୁଣିପାରିବେ। ଶ୍ରୋତାବନ୍ଧୁ ଆସୁନ୍ ଇହାଦେ ମୂଲକର୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମର ପହେଲା ଗୀତକେ ଶୁଣୁନ୍ ସୋନୁ ନିଗମକର କଣ୍ଠଥି। ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଛନ୍ ଅଜୟ ଅତୁଲ। ସିନେମା ଅଗ୍ନିପଥ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। ଇହାଦେ ଶୁଣୁନ୍ ଅରିଜିତ ସିଂଙ୍କର କଣ୍ଠ ଥି ଏନିମଲ ସିନେମାରି ଗୀତଟା। ଲେଖିଛନ୍ ସିଦ୍ଧାର୍ଥ ଗରିମା, ସଙ୍ଗୀତ ସଜେଇଛନ୍ ଶ୍ରେୟସ ପୁରାନିକ।

ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ 317.5 meter 945 kHz ଏବଂ ଏଫ୍ଏମ୍ 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଭି ଅଲବିଦା ନା କେହନା କଥାଚିତ୍ରର ଏହି ଗୀତଟି। ଗୀତିକାର ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ, କଣ୍ଠଶିଳ୍ପୀ ସୋନୁ ନିଗମ ଓ ଅଲକା ୟାଗ୍ନିକ।

ଶ୍ରୋତବନ୍ଧୁ, ଆମେ ବର୍ତ୍ତମାନ ଏକ ଭର୍ଚୁଆଲ ତଥା ଅନ୍ଲାଇନ୍ ଯୁଗରେ ବାସ କରୁଛୁ। ସମସ୍ତ ତଥ୍ୟ ଡିଜିଟାଲ ହେଲାଣି। ପ୍ରତ୍ୟେକ କାର୍ଯ୍ୟ କମ୍ପ୍ୟୁଟର ଏବଂ ମୋବାଇଲ ସାହାଯ୍ୟରେ କରାଯାଉଛି। ଆମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଇଣ୍ଟରନେଟ୍ ମାଧ୍ୟମରେ ଅନ୍ୟମାନଙ୍କୁ ଦେଉଛୁ। ଏହି ତଥ୍ୟଗୁଡ଼ିକୁ କେତେକ ଲୋକ ବେଆଇନ ଭାବରେ ଇଣ୍ଟରନେଟ୍ ବ୍ୟବହାର କରି ଆକ୍ସେସ୍ କରୁଛନ୍ତି। ଏହି ଅପରାଧିକ କାର୍ଯ୍ୟକଳାପକୁ ସାଇବର ଅପରାଧ କୁହାଯାଏ। ଶ୍ରୋତାବନ୍ଧୁ, ସାଇବର ଅପରାଧ ହେଉଛି ଏକ ଅପରାଧିକ କାର୍ଯ୍ୟକଳାପ ଯାହାକି ଏକ କମ୍ପ୍ୟୁଟର ସିଷ୍ଟମ, ଏକ ନେଟୱର୍କ କିମ୍ବା ନେଟୱର୍କ ଉପକରଣ ବ୍ୟବହାର କରି କରାଯାଇଥାଏ। ଏହି ଅପରାଧୀମାନେ ହ୍ୟାକିଂ, ଭାଇରସ୍ ଆଟାକ୍, ମାଲୱେର୍ ଆଟାକ୍, ଫିସିଂ ଇତ୍ୟାଦି ବିଭିନ୍ନ କୌଶଳ ବ୍ୟବହାର କରି ଅନ୍ୟ କମ୍ପ୍ୟୁଟରକୁ ଟାର୍ଗେଟ୍ କରିବା ପାଇଁ ଏକ କମ୍ପ୍ୟୁଟର ସିଷ୍ଟମ କିମ୍ବା ଡିଭାଇସ୍ ବ୍ୟବହାର କରନ୍ତି। ଏହା ଜଣେ ବ୍ୟକ୍ତି, ବ୍ୟକ୍ତିଗତ ସମ୍ପତ୍ତି, ଏକ ସଂଗଠନ, ସରକାର ବିରୁଦ୍ଧରେ, ସମାଜ ବିରୁଦ୍ଧରେ ବିପୁଳ ପ୍ରଭାବ ପକାଇବା ସହିତ ଆର୍ଥିକ କ୍ଷତି ମଧ୍ୟ ଘଟାଏ। ଶ୍ରୋତାବନ୍ଧୁ, ସାଇବର ଅପରାଧ ବିଷୟରେ ଆଉ କେତେକ କଥା ଜାଣିବା ତା ପୂର୍ବରୁ ଶୁଣିବା ଏହି ଗୀତଟି ଆସିକି କଥାଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧ ପଡୱାଲ ଏବଂ କୁମାର ସାନୁ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶ୍ରୋତା ବନ୍ଧୁ, ବଢ଼ୁଥିବା ଟେକ୍ନୋଲୋଜି ସହିତ ଅପରାଧ ମଧ୍ୟ ବୃଦ୍ଧି ପାଉଛି। ଆମେ କିଛି ସାଧାରଣ ପଦକ୍ଷେପ ଗ୍ରହଣ କରି ଅପରାଧରୁ ନିଜକୁ ସୁରକ୍ଷିତ ରଖିପାରିବା। ଅପରାଧକୁ ରୋକିବା ପାଇଁ ଆମେ ପ୍ରଥମେ ଆମ କମ୍ପ୍ୟୁଟର ତଥା ଅନ୍ୟ ଉପକରଣଗୁଡ଼ିକ ସୁରକ୍ଷିତ ରଖିବା। ଏହାକୁ ସୁରକ୍ଷା ଦେବା ପାଇଁ ଆମକୁ ଅତ୍ୟାଧୁନିକ ସଫ୍ଟୱେର୍ ଏବଂ ଅପରେଟିଂ ସିଷ୍ଟମ୍ ବ୍ୟବହାର କରିବାକୁ ପଡ଼ିବ। ସର୍ବଦା ଏକ ଉତ୍ତମ ମାନର ଆଣ୍ଟିଭାଇରସ୍ ବ୍ୟବହାର କରିବାକୁ ପଡ଼ିବ। ଏହା ସଫ୍ଟୱେର୍ ସିଷ୍ଟମ୍ ସ୍କାନ୍ କରେ, ବିପଦ ଚିହ୍ନଟ କରେ ଏବଂ ଅପସାରଣ କରେ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଧଡ଼କନ୍ କଥାଚିତ୍ରରୁ କୁମାର ସାନୁଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ମେଲ୍ର ସଂଲଗ୍ନ ଲିଙ୍କ୍ ଖୋଲନ୍ତୁ ନାହିଁ। ସବୁବେଳେ ଏକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରନ୍ତୁ। ଅପରିଚିତ ଲିଙ୍କ୍ କିମ୍ବା ବିଜ୍ଞାପନରେ କଦାପି କ୍ଲିକ୍ କରନ୍ତୁ ନାହିଁ। ଯଦି କୌଣସି ସାଇଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ, ତେବେ ନିଜର ବ୍ୟକ୍ତିଗତ ସୂଚନା କେତେବେଳେ ହେଲେ ସେୟାର କରିବା ଉଚିତ ନୁହେଁ। ଏଟିଏମ୍ ପିନ୍, ଓଟିପି ନମ୍ବର କିମ୍ବା ସିଭିଭି ନମ୍ବର ସେୟାର କରନ୍ତୁ ନାହିଁ। ନିଜର ବ୍ୟକ୍ତିଗତ ସୂଚନାକୁ କାହାରି ସହିତ ସେୟାର କରନ୍ତୁ ନାହିଁ। ସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ। କୌଣସି ପ୍ରକାର ଆର୍ଥିକ ପ୍ରଲୋଭନ, ଲଟେରୀ ଇତ୍ୟାଦିର ବାହାନାରେ କେହି ଯଦି ଆପଣଙ୍କର ବ୍ୟାଙ୍କ ସମ୍ପର୍କିତ ଗୋପନ ତଥ୍ୟ ମାଗୁଛି, ତାହା ଆଦୌ ଦିଅନ୍ତୁ ନାହିଁ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କୁଦରତ କଥାଚିତ୍ରରୁ କିଶୋର କୁମାରଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମାନ।

0: শ্রোতাবন্ধু, এইটি শেষ হল হিন্দি কথাচিত্র গীতর কার্যক্রম বাতায়ন।
1: এনডিএ সরকারଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ ବାର ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ ବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସରକାରଙ୍କ ଦ୍ୱାରା ଗରିବଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ଗତ ବାର ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ରୂପରେ ଦୁର୍ବଳ ପରିବାରମାନଙ୍କ ପାଇଁ 4 କୋଟିରୁ ଅଧିକ ଘର ବଣ୍ଟନ କରାଗଲା। ସେହିପରି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସାରା ଦେଶରେ 81 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରମଣି ନାୟକ କହିଲେ ଯେ ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅନେକ ଲାଭ ମିଳୁଛି।
2: ଗରିବ କଲ୍ୟାଣ ଯୋଜନା ଦ୍ୱାରା ନରେନ୍ଦ୍ର ମୋଦି ଯାହା କରିଛନ୍ତି, ତାହା ମୋ ପରିବାରରେ ଥିବା 5 ଜଣ ସଦସ୍ୟ ପିଛା 5-5 କିଲୋଗ୍ରାମ ରାସନ ମିଳୁଛି। ଏହା ପାଇବା ପାଇଁ ଆଗରୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଖୁସିରେ ବଞ୍ଚିପାରୁଛୁ।
1: ବିଶ୍ୱର ସବୁଠୁ ବୃହତ୍ ସାର୍ବଜନିକ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଅଭାବୀ ପରିବାରମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଶସ୍ତା ଦରରେ ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉଛି। ସାରା ଦେଶରେ 10,82,00,000 ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀର ବାରାମୁଲ୍ଲାର ଫୟାଜ ଅହମ୍ମଦ କହିଲେ ଯେ ଏହି ଯୋଜନା ବିପଦକାଳୀନ ପରିସ୍ଥିତିରେ ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ।
3: ଯେବେଠୁ ମୋଦିଜୀ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରିଛନ୍ତି, ସେବେଠାରୁ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାଦ୍ୱାରା ଶସ୍ତା ଦରରେ ଉନ୍ନତରୁ ଉନ୍ନତର ଚିକିତ୍ସା ପାଇପାରୁଛନ୍ତି। ଠିକ୍ ସମୟରେ ସେ ସବୁ ଜିନିଷ ପାଇପାରୁଛି ଏବଂ ତାକୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ। ମୋଦିଜୀ ଇତିହାସର ସବୁଠୁ ଭଲ ଜନସାଧାରଣଙ୍କର ସଂରକ୍ଷକ।
1: ପାରମ୍ପରିକ ଇନ୍ଧନ ଯଥା କୋଇଲା ଏବଂ କାଠର ଧୂଆଁରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 10,55,00,000ରୁ ଅଧିକ ମହିଳାମାନଙ୍କୁ ମାଗଣାରେ ଏଲ୍ପିଜି ଯୋଗାଇ ଦିଆଗଲା। ସେହିପରି ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ବ୍ୟାପାରୀମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିବା ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ 1,12,00,000ରୁ ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରିଛି। 2015ରେ ଶତକଡ଼ା 19% ଲୋକ ସାମାଜିକ ସୁରକ୍ଷା ଲାଭ ନେଇପାରୁଥିଲା ବେଳେ 2025ରେ ତାହା ବୃଦ୍ଧି ପାଇ ଶତକଡ଼ା 64%ରୁ ଅଧିକ ହୋଇସାରିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁଁ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରାଯାଇଛି, ଯାହା ଜନକଲ୍ୟାଣ ଏବଂ ସମନ୍ୱୟ ବିକାଶ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଅଟେ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅରବିନ୍ଦଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ପୂର୍ଣ୍ଣ ଖୁଣ୍ଟିଆ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଏହି ଗୀତଟି। କଣ୍ଠଶିଳ୍ପୀ ଥିଲେ ବିଭୁ କିଶୋର ଏବଂ ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ। ଏଥର ଶୁଣନ୍ତୁ ପଙ୍କଜ କୁମାରଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ବିଭୂକିଶୋରଙ୍କ କଣ୍ଠରେ ଆଉ ଏକ ଗୀତ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେବ୍ 317.5 meter 945 kHz ଏବଂ ଏଫ୍ଏମ୍ 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ।

0: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ପ୍ରଭାସିନୀ ରଥଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ରାମପ୍ରସାଦ ପୁରୋହିତ।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଘର ସଂସାର।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସରକାରଙ୍କ ଦ୍ୱାରା ଗରିବଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ରୂପରେ ଦୁର୍ବଳ ପରିବାରମାନଙ୍କ ପାଇଁ 4 କୋଟିରୁ ଅଧିକ ଘର ବଣ୍ଟନ କରାଗଲା। ସେହିପରି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସାରା ଦେଶରେ 81 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରମଣି ନାୟକ କହିଲେ ଯେ ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅନେକ ଲାଭ ମିଳୁଛି।
1: ଗରିବ କଲ୍ୟାଣ ଯୋଜନା ଦ୍ୱାରା ନରେନ୍ଦ୍ର ମୋଦି ଯାହା କରିଛନ୍ତି ତାହା ଆମ ପରିବାରରେ ଥିବା 5 ଜଣ ସଦସ୍ୟ ପିଛା 5-5 କିଲୋଗ୍ରାମ ରାସନ ମିଳୁଛି। ଏହା ପାଇବା ପାଇଁ ଆଗରୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଖୁସିରେ ବଞ୍ଚିପାରୁଛୁ।
0: ବିଶ୍ୱର ସବୁଠୁ ବୃହତ୍ ସାର୍ବଜନିକ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ

0: ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଅଭାବୀ ପରିବାରମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଶସ୍ତା ଦରରେ ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉଛି। ସାରା ଦେଶରେ 10,82,00,000 ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀର ବାରାମୁଲ୍ଲାର ଫୟାଜ ଅହମ୍ମଦ କହିଲେ ଯେ ଏହି ଯୋଜନା ବିପଦକାଳୀନ ପରିସ୍ଥିତିରେ ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ।
1: ଯେବେଠୁ ମୋଦିଜୀ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରିଛନ୍ତି, ସେବେଠାରୁ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାଦ୍ୱାରା ଶସ୍ତା ଦରରେ ଉନ୍ନତରୁ ଉନ୍ନତର ଚିକିତ୍ସା ପାଇପାରୁଛନ୍ତି। ଠିକ୍ ସମୟରେ ସେ ସବୁ ଜିନିଷ ପାଇପାରୁଛି ଏବଂ ତାକୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ। ମୋଦିଜୀ ଇତିହାସର ସବୁଠୁ ଭଲ ଜନସାଧାରଣଙ୍କର ସଂରକ୍ଷକ।
0: ପାରମ୍ପରିକ ଇନ୍ଧନ ଯଥା କୋଇଲା ଏବଂ କାଠର ଧୂଆଁରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 10,55,00,000 ଅଧିକ ମହିଳାମାନଙ୍କୁ ମାଗଣାରେ ଏଲ୍ପିଜି ଯୋଗାଇ ଦିଆଗଲା। ସେହିପରି ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ବ୍ୟାପାରୀମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିବା ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ 1,12,00,000 ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରିଛି। 2015ରେ ଶତକଡ଼ା 19% ଲୋକ ସାମାଜିକ ସୁରକ୍ଷା ଲାଭ ନେଇପାରୁଥିଲା ବେଳେ 2025ରେ ତାହା ବୃଦ୍ଧି ପାଇ ଶତକଡ଼ା 64%ରୁ ଅଧିକ ହୋଇସାରିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁଁ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରାଯାଇଛି, ଯାହା ଜନକଲ୍ୟାଣ ଏବଂ ସମନ୍ୱୟ ବିକାଶ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଅଟେ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: କୁପ୍ରଭାବ ପଡ଼େ ନାହିଁ। ଶ୍ରୋତା ଭଉଣୀ, ଆଜି ମଧ୍ୟ ଅନେକ ଲୋକ ରକ୍ତଦାନ କରିବାକୁ ଭୟ କରନ୍ତି। କେହି କେହି ଭାବନ୍ତି ରକ୍ତଦାନ କଲେ ଦୁର୍ବଳତା ଆସିବ, କିନ୍ତୁ ଡାକ୍ତରୀ ବିଜ୍ଞାନ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣ କରିଛି। ରକ୍ତଦାନ ହେଉଛି ମାନବତାର ସବୁଠାରୁ ଶ୍ରେଷ୍ଠ ଉଦାହରଣ। ଯେତେବେଳେ ଆମେ ରକ୍ତଦାନ କରୁ, ସେତେବେଳେ ଆମେ ଜାଣିନଥାଉ କାହାକୁ ସାହାଯ୍ୟ କରୁଛୁ, କିନ୍ତୁ ନିଶ୍ଚିତ ଭାବରେ କାହାରି ଜୀବନ ବଞ୍ଚାଉଛୁ। ଆଜି ଏହି ବିଶେଷ ଦିନରେ ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ମୁଁ ରକ୍ତଦାନ କରିବି, ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବି ଏବଂ ଜୀବନ ବଞ୍ଚାଇବାର ଏହି ମହାନ ଅଭିଯାନରେ ଅଂଶଗ୍ରହଣ କରିବି। ଏହା ସହିତ ବିଶ୍ୱ ରକ୍ତଦାତା ଦିବସ ଅବସରରେ ସମସ୍ତ ରକ୍ତଦାତାଙ୍କୁ ଆମର ହୃଦୟର ଗଭୀରତାରୁ ଧନ୍ୟବାଦ ଏବଂ ଶୁଭେଚ୍ଛା। ଶ୍ରୋତା ଭଉଣୀ, ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ। ଏଥର ଶୁଣନ୍ତୁ କଣ୍ଠଶିଳ୍ପୀ ଓ ପୋଷଣବିତ୍ ପଲ୍ଲବୀ ରୟଙ୍କ ସହ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରଗତି କାର୍ଯ୍ୟକ୍ରମରେ ଆମେ ପ୍ରତି ସପ୍ତାହରେ ଜଣେ ଏପରି ମହିଳାଙ୍କୁ ଭେଟିଥାଉ ଯିଏ କେବଳ କନ୍ୟା, ଭଗ୍ନୀ, ସ୍ତ୍ରୀ, ମା ରୂପରେ ନୁହେଁ, ବରଂ ଶିକ୍ଷୟିତ୍ରୀ, ଉଦ୍ୟୋଗୀ, ଯନ୍ତ୍ରୀ, ସେବିକା, ଗାୟିକା, ଖାଦ୍ୟ ବିଶେଷଜ୍ଞ, ଏମିତି ଅନେକ ରୂପରେ ନିଜେ ଆତ୍ମନିର୍ଭର ହୋଇ ଆମ ଦେଶର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିକାଶରେ ଅବଦାନ ଦିଅନ୍ତି। ଆଜି ମଧ୍ୟ ଆମେ ଜଣେ ସେମିତି ଏକ ପ୍ରଗତିଶୀଳ ମହିଳାଙ୍କୁ ଆସନ୍ତୁ ଭେଟିବା ଯିଏ ଜଣେ ଖାଦ୍ୟ ବିଶେଷଜ୍ଞ ଏବଂ ଗାୟିକା ମଧ୍ୟ। ଆସନ୍ତୁ ତାଙ୍କ ମୁହଁରୁ ତାଙ୍କର ପରିଚୟ ଜାଣିବା, ତାଙ୍କ ବିଷୟରେ ଜାଣିବା। ମ୍ୟାଡାମ୍ ନମସ୍କାର।
2: ନମସ୍କାର,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଆମ ଶ୍ରୋତାମାନଙ୍କୁ ନିଜର ପରିଚୟ ଦେବେ, ତା ସହିତ ନିଜ ବିଷୟରେ କିଛି କହିବେ।
2: ମୁଁ ପଲ୍ଲବୀ ରୟ, ମୁଁ ଏବେ ଜନାର୍ଦ୍ଦନ ପୂଜାରୀ ମେଟର୍ନିଟି ହସ୍ପିଟାଲ ଯୋଉଟାକି ଗୋଲବଜାର ସମ୍ବଲପୁରରେ ଅଛି, ସେଇଠି ମୁଁ ଖାଦ୍ୟ ବିଶେଷଜ୍ଞ ଭାବରେ ଅଛି। ତା ସାଙ୍ଗେ ସାଙ୍ଗରେ ମୋର ଯୋଉ ସଙ୍ଗୀତ ପ୍ରତି ଭଲ ପାଇବା, ସଙ୍ଗୀତଟାକୁ ବି ତା ସାଙ୍ଗରେ ମୁଁ ସମାନ ଭାବରେ ରଖିଛି।
1: ପ୍ରଥମେ ତ ଆପଣ କୁହନ୍ତୁ ଯେ ଆପଣ ଜଣେ ଖାଦ୍ୟ ବିଶେଷଜ୍ଞ, କେବେ ଆପଣ ଏହି କ୍ଷେତ୍ରରେ ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ?
2: ମୋର ଗ୍ରାଜୁଏସନ ସରିଲା 2019ରେ, ତାପରେ 2020ରେ ମୋର ଏମ୍ଏସ୍ସି ଫୁଡ୍ ସାଇନ୍ସ ଟେକ୍ନୋଲୋଜି ଲାଇନ୍ରେ ଆଉ ନ୍ୟୁଟ୍ରିସନ୍ ଲାଇନ୍ରେ ମୁଁ ଚୁଜ୍ କଲି। ଏମ୍ଏସ୍ସି ସରିଲା ମୁଁ ସମ୍ବଲପୁର ୟୁନିଭର୍ସିଟିରେ ସାରିକି ଦେନ୍ ଏଇ ଲାଇନ୍କୁ ମୁଁ ଚୁଜ୍ କରିଛି। ଆମରି ହସ୍ପିଟାଲରେ ଥିଲି ନ୍ୟୁଟ୍ରିସନିଷ୍ଟ ଭାବରେ, ତାପରେ ଏଇଠି ଜଏନ୍ କରିଛି। ପାଠ ମୋର ସରିଲା 2022ରୁ ଏପର୍ଯ୍ୟନ୍ତ ବି ଅଛି ମୁଁ ନ୍ୟୁଟ୍ରିସନିଷ୍ଟ ଭାବରେ। ମୁଁ ସ୍କୁଲିଂ ହେଇଛି, ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁରରେ ମୁଁ ପଢ଼ିଛି। ମୋର କେଭିରେ ସରିଲା 12ଟା, ତାପରେ କେମିଷ୍ଟ୍ରି ଅନର୍ସରେ ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ସମ୍ବଲପୁରରେ ମୁଁ କରିଛି ଗ୍ରାଜୁଏସନ୍ଟା। ଦେନ୍ ଏମ୍ଏସ୍ସି କଲି ଫୁଡ୍ ସାଇନ୍ସ ଟେକ୍ନୋଲୋଜି ନ୍ୟୁଟ୍ରିସନ୍ରେ, ତା ସଙ୍ଗେ ସଙ୍ଗେ ବିଏଡ୍ ସାଇନ୍ସରେ ବି ମୁଁ ସରିଛି ମୋର।
1: ଆଚ୍ଛା,
2: ତା ସଙ୍ଗେ ସଙ୍ଗେ ସଙ୍ଗୀତରେ ବି ମୁଁ ଗ୍ରାଜୁଏସନ୍ ସାରିଛି।
1: କାହିଁକି ଖାଦ୍ୟ ବିଶେଷଜ୍ଞ ହେଲେ, କାହିଁକି ଏକ ଶିକ୍ଷୟିତ୍ରୀ ହେଲେନି?
2: ମୁଁ ଏଇ ପ୍ରଫେସନ୍ଟା ଅଲରେଡି ଚୁଜ୍ କରିସାରିଥିଲି, ତାପରେ ମୁଁ ଭାବିଲି ମେନ୍ କାମ ହେଲା ଲୋକଙ୍କୁ ସୁସ୍ଥ ରଖିବା ଓ ଖୁସି ରଖିବା। ତ ନ୍ୟୁଟ୍ରିସନ୍ଟା କ'ଣ କରେ, ଲୋକଙ୍କୁ ଶାରୀରିକ ଭାବରେ ସୁସ୍ଥ ରଖେ, ଆଉ ସଙ୍ଗୀତଟା ମାନସିକ ଭାବରେ ସୁସ୍ଥ ରଖେ।
1: ଏଠି ସଙ୍ଗୀତ ବିଷୟରେ ଯେତେବେଳେ କହୁଛନ୍ତି, ସଙ୍ଗୀତ ଜଗତରେ ଆପଣଙ୍କର ଯାତ୍ରା କେମିତି ଆରମ୍ଭ ହେଲା, କିଏ ଆପଣଙ୍କୁ ପ୍ରେରଣା ଦେଲେ ଏ କ୍ଷେତ୍ରରେ?
2: ମୋର ସଙ୍ଗୀତ ଯାତ୍ରାଟା ଛୋଟବେଳୁ ଆରମ୍ଭ ହେଇଛି, ଯେତେବେଳେ ପରିବାର ସଙ୍ଗୀତ ପ୍ରତି ଭଲ ପାଇବା ଥିବାରୁ ମୋ ଜେଜେଙ୍କ ବହୁତ ଇଚ୍ଛା ଥିଲା କି ଝିଅଟି ହେଲେ ତାକୁ ସଙ୍ଗୀତ ଶିଖେଇବି, କାହିଁକି ମୋ ଜେଜେ ସଙ୍ଗୀତକୁ ବହୁତ ଭଲ ପାଉଥିଲେ, ମୋ ବାପା ସଙ୍ଗୀତକୁ ବହୁତ ଭଲ ପାଉଥିଲେ, ଆମର ପରିବାର ସଦସ୍ୟମାନେ ସଙ୍ଗୀତକୁ ବହୁତ ଭଲ ପାଆନ୍ତି, କାହିଁ ଆମେ ବେଙ୍ଗୋଲୀ, ତ ଆମ ବେଙ୍ଗୋଲୀରେ ସଙ୍ଗୀତକୁ ବହୁତ ଭଲ ପାଆନ୍ତି। ତ ସଙ୍ଗୀତ ପ୍ରତି ଯୋଉ ଆମ ପରିବାରରେ ଯୋଉ ଭଲ ପାଇବା ଥିଲା, ସେଇଟା ବି ମୋତେ ଆକର୍ଷିତ କରିଛି ସଙ୍ଗୀତ ପ୍ରତି, ତାପରେ ଭଗବାନଙ୍କ ଆଶୀର୍ବାଦ ବି ଗୋଟେ।
1: ଆପଣ କହିଲେ ଯେ ସଙ୍ଗୀତ ପ୍ରତି ଆପଣ ଆକର୍ଷିତ ହେଲେ କାରଣ ଆପଣଙ୍କର ପୁରା ପରିବାର ସଙ୍ଗୀତ ପ୍ରତି ଦୁର୍ବଳତା ରଖିଛନ୍ତି। ଆପଣ କେବେଠୁ ଗୀତ ଗାଇଲେ ଏବଂ ସ୍ୱର ଭଲ ଅଛି ଯେ ଏଇ କ୍ଷେତ୍ରରେ ଯିବା କଥା? କାରଣ ଜେଜେମା ଯଦି ସ୍ୱପ୍ନ ଦେଖିଲେ ଗୀତ ଗାଇବା ପାଇଁ ଭଲ କଣ୍ଠସ୍ୱର ବି ଆବଶ୍ୟକ, ତାପରେ ରୁଚି ବି, ରୁଚି ତ ଆପଣ ଘରୁ ହିଁ ପାଇଗଲେ କଣ୍ଠସ୍ୱର ପାଇଁ। କେବେ ଆପଣ ଭଲ ଭାବରେ ଏଇ ସଙ୍ଗୀତ

0: କ୍ଷେତ୍ରରେ ତାଲିମ ନେବା ପାଇଁ ଭାବିଲେ।
1: ମୁଁ ଆକ୍ଚୁଆଲି 5 ବର୍ଷ ବୟସରୁ ଏମିତି ତ ଘରେ ଜେଜେବାପା ବାପା ଫାଷ୍ଟ ଛୋଟବେଳୁ ସାରେ ଗାମା ତାଳ ଏମିତି ମଝିରେ ଛୁଆ ଥିଲାବେଳେ ଏମିତି ଖେଳିଲା ଭଳିଆ ଶିଖାନ୍ତି। ତାପରେ 5 ବର୍ଷ ବୟସରୁ ମୁଁ ଶିଖିବା ଷ୍ଟାର୍ଟ କରିଥିଲି। ଜଣେ ହୋମ୍ ରିଲେଟିଭ୍ ଥିଲେ, କାକୁଲି ମୁଖାର୍ଜୀ ବୋଲି ତାଙ୍କ ନାଁ, ତାଙ୍କଠୁ ଫାର୍ଷ୍ଟ ସଙ୍ଗୀତ ମୁଁ ଶିଖିବା ଷ୍ଟାର୍ଟ କରିଥିଲି। ସେ ମୋତେ 2 ବର୍ଷ ଶିଖେଇଥିଲେ, କିନ୍ତୁ ସେ ଏମିତି ଜଷ୍ଟ ଶିଖେଇଥିଲେ, କିଛି ମୁଁ ଏକ୍ଜାମ୍ ଦେଇନଥିଲି, କିଛି କରିନଥିଲି। ତାପରେ ଗୁରୁ ଶ୍ରୀ ନିତ୍ୟାନନ୍ଦ ସେଠି ସାର୍ଙ୍କ ପାଖରେ ଶିଖିଲି, ସେଇଠି ତାଙ୍କ ବର୍ଷେ ଶିଖିଛି। ବର୍ଷେ ଏକ୍ଜାମ୍ ଦେଲା ପରେ ତାଙ୍କ ଦେହ ଖରାପ ହେଲା। ତାପରେ ଆମେ ଖୋଜୁଥିଲୁ ଗୁରୁ ଶ୍ରୀ ରତନ କୁମାର ପୂଜାରୀ ସାର୍ଙ୍କ ଠାରେ। ମୋର ସଙ୍ଗୀତ ପୁରା ଷ୍ଟାର୍ଟିଂରୁ ଶେଷ ହେଇଛି କହିଲେ ତାଙ୍କ ମାନେ ଫିଲହାଲ ଚାଲିଛି, ଶେଷ ତ ହେଇନି ତାଙ୍କ
0: ଅବଧି ଅଛି, ତାହା କେବେ ଶେଷ ହୁଏ ନାହିଁ, ଜୀବନ ସାରା ହିଁ ଶିକ୍ଷା
1: ମାନେ ଗୁରୁ ଶ୍ରୀ ରତନ କୁମାର ପୂଜାରୀ ସାର୍ଙ୍କ ଠୁ ହିଁ ସରିଲା। ତାପରେ ସବୁ ପ୍ରୋଗ୍ରାମ ଯିବା ସେଇଠୁ ଷ୍ଟାର୍ଟ କଲି।
0: ଆମେ ପ୍ରୋଗ୍ରାମ ବିଷୟରେ ପଚାରିବା ପୂର୍ବରୁ ନିଶ୍ଚିତ ଭାବରେ ଆମର ଶ୍ରୋତା ମାନେ ମଧ୍ୟ ଶୁଣିବାକୁ ଚାହିଁବେ ଆପଣଙ୍କ କଣ୍ଠସ୍ୱରରେ ଗୋଟିଏ ଗୀତ।
1: ଏଇ ଗୀତଟା ନିର୍ମଳା ମିଶ୍ରଙ୍କର ଗୀତ, ବହୁତ ଭଲ ଲାଗେ ଏଇ ପୁରୁଣା ଗୀତଟା। ଏଇ ଗୀତଟା କାହିଁକି ମୋତେ ମନେ ରହିଛି, କାହିଁକି ଯେତେବେଳେ ସାର୍ ଶିଖେଇଥିଲେ ମୋତେ ବହୁତ ଗାଳି ପଡ଼ିଥିଲା ଏଇ ଗୀତ ପାଇଁ, ତ ସେଇଥିପାଇଁ ଗାଉଛି ଏଇ ଗୀତଟା।

0: ଖୁବ୍ ସୁନ୍ଦର, ଏକଦମ ହୃଦୟକୁ ଛୁଇଁଲା ପରି ଆପଣଙ୍କର କଣ୍ଠସ୍ୱର ଏବଂ ଗୀତର ପଦ ମଧ୍ୟ। ଆପଣ କହିଲେ ଯେ ଗୀତ ଆପଣ ଶିଖିଲେ ଗୁରୁଙ୍କ ଠାରୁ, ତାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଛନ୍ତି। ଆଜି ପର୍ଯ୍ୟନ୍ତ କ'ଣ ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ କେଉଁ କେଉଁ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଛନ୍ତି, ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବେ।
1: ଆମର ଏମିତି ତ ସ୍କୁଲ ଫଙ୍କସନ୍, କଲେଜ ଫଙ୍କସନ୍ ଚାଲିଥାଏ, ତା ସାଙ୍ଗେ ସାଙ୍ଗେ ଭଜନ ସମାରୋହ ଯେଉଁ ହୁଏ, ରଥଯାତ୍ରା, ବାହୁଡ଼ା ଯାତ୍ରା, ତା ସାଙ୍ଗେ ଲୋକ ମହୋତ୍ସବ, ସମ୍ବଲପୁର ମହୋତ୍ସବ, ଏଇସବୁଥିରେ, ତାପରେ ସୁଭଦ୍ରା ମେଳା ହେଇଥିଲା, ଏଇସବୁଥିରେ ମୁଁ ପାର୍ଟିସିପେଟ୍ କରିଛି।
0: ଜଣେ କଣ୍ଠଶିଳ୍ପୀ ଭାବରେ ଆପଣଙ୍କର ସବୁଠାରୁ ପସନ୍ଦର ଗୀତ କେଉଁଟି, ଯାହା ଆପଣଙ୍କ ହୃଦୟର ସବୁଠାରୁ ନିକଟତର?
1: ପ୍ରତ୍ୟେକ ଗୀତ ଆକ୍ଚୁଆଲି ସ୍ୱତନ୍ତ୍ର ଥାଏ, କିନ୍ତୁ ଗୋଟେ ଗୋଟେ ଗୀତ ହୃଦୟକୁ ଛୁଏଁ, ମାନେ ତା ଭାବଟା ବହୁତ ଭଲ ଲାଗେ। ତ ସେଇଟା ହେଉଛି ମୋ ଗୁରୁ ଶ୍ରୀ ରତନ କୁମାର ପୂଜାରୀ ସାର୍ଙ୍କର ହିଁ ଗୀତ ଏ ଜନ୍, ସମ୍ବଲପୁରୀ ଗୀତ, ସେଇଟା ଏଇଟା ବହୁତ ମୋ ହୃଦୟର ନିକଟେ।
0: ତାହେଲେ ଆମ ଶ୍ରୋତାମାନଙ୍କୁ ଟିକେ ଗାଇକି ଶୁଣେଇବେ।

0: ବିଷୟରେ ଆପଣ ଶିକ୍ଷା ଗ୍ରହଣ କରିଛନ୍ତି, ଏହି କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ମଧ୍ୟ କରିଛନ୍ତି। ଯେତେବେଳେ ଆପଣ ଶିକ୍ଷା ଗ୍ରହଣ କରିଲେ, ଲୋକସଙ୍ଗୀତ ଉପରେ ଶିକ୍ଷା ଗ୍ରହଣ କଲେ ନା ଶାସ୍ତ୍ରୀୟ ସଙ୍ଗୀତରୁ ଆରମ୍ଭ କଲେ, ଏବଂ କେଉଁ କ୍ଷେତ୍ରଟି ଆପଣଙ୍କୁ ଅଧିକ ରୁଚିକର ଲାଗେ?
1: ଲୋକସଙ୍ଗୀତ କ୍ଲାସିକାଲ ଦୁଇଟା ହିଁ ଶିଖିଛି
0: ଆଜ୍ଞା,
1: କିନ୍ତୁ ଲୋକସଙ୍ଗୀତ ମୁଁ ବେଶୀ କରେ, କାହିଁକି ଆମେ ତ ସମ୍ବଲପୁର ସାଇଡ୍ରେ ବେଶୀ ମାନେ ଷ୍ଟେଜ୍ ପରଫର୍ମାନ୍ସ ଯେତେ ହେଉଛି ସବୁ ଲୋକସଙ୍ଗୀତ ଉପରେ ହେଉଛି,
0: ଆଜ୍ଞା,
1: ତ ସେଇଥିପାଇଁ ଲୋକସଙ୍ଗୀତ ଉପରେ ମୋ ପରଫର୍ମାନ୍ସ ଗୁଡ଼ା ଏଗୁଡ଼ା ବେଶୀ ପରଫର୍ମାନ୍ସ ଲୋକସଙ୍ଗୀତ ଉପରେ ହୁଏ, କିନ୍ତୁ ମୋର ପ୍ରାକ୍ଟିସ୍ ଦୁଇଥିରେ ହିଁ ରହିଛି।
0: ମାନେ ଆପଣ ଯେମିତି କହିଲେ ଯେ ଆପଣ ବେଙ୍ଗଲୀ ଏବଂ ସଙ୍ଗୀତକୁ ଆଦର କରନ୍ତି, କିନ୍ତୁ ଆପଣ ଯେଉଁ ଅଞ୍ଚଳର ଏବେ ସେଇ ଅଞ୍ଚଳରେ ମଧ୍ୟ ସଙ୍ଗୀତ ଖୁବ୍ ସମୃଦ୍ଧ, ତ ତାହା ହିଁ ଆପଣଙ୍କୁ ଅଧିକ ଆକର୍ଷିତ କରୁଛି, ଆଉ ତାହା ହିଁ ଜରିଆ ହେଇଛି ବା ମାଧ୍ୟମ ହେଇଛି ଆପଣଙ୍କର ଏହି କ୍ଷେତ୍ରରେ ଆସିବାଟା। ଆପଣ ଜଣେ ଗୋଟିଏ ପଟରେ କଣ୍ଠଶିଳ୍ପୀ, ଅନ୍ୟ ପଟରେ ଖାଦ୍ୟ ବିଶେଷଜ୍ଞ, ଏଇ ଦୁଇଟି ଭିନ୍ନ କ୍ଷେତ୍ରକୁ ସନ୍ତୁଳନ ବା କିପରି ଦୁଇଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରନ୍ତି ଆପଣ, ଏବଂ କେତେ କଷ୍ଟକର ଏଇ ଭାରସାମ୍ୟ ରକ୍ଷା କରିବା ପାଇଁ, ଆଉ କେତେ ମଜାଦାର?
1: ଲୋକସଙ୍ଗୀତ ଆଉ ଦୁଇଟା ଜିନିଷ ହିଁ ମୋତେ ଭଲ ଲାଗେ
0: ଆଜ୍ଞା,
1: ଆଉ ଦୁଇଟା ଯାକ ଜିନିଷ ହିଁ ଗୁରୁତ୍ୱପୂର୍ଣ୍ଣ, ତ ଟାଇମ୍ ମ୍ୟାନେଜମେଣ୍ଟ ସହ ପ୍ଲାନିଂ ସହ ଦୁଇଟା ଯାକ ହେଇଯାଏ। ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ଯେଉଁ କାମ କରେ ସେଇଟା ତାର ଗୋଟେ ଫିକ୍ସ ଟାଇମ୍ ଥାଏ, ତ ତା ସେ ଟାଇମ୍ ସରିଲା ପରେ ଯେଉଁ ସମୟଟା ମିଳେ ମୁଁ ସଙ୍ଗୀତକୁ ଦେଇଦିଏ। ଗୋଟେ ଦୁଇଟା ଯାକର କାମ ହେଲା ମାନେ ଆମେ ଲୋକଙ୍କୁ କେମିତି ସୁସ୍ଥ ରଖିବା, ଖୁସି ରଖିବା, ଗୋଟେ ଶାରୀରିକ ଭାବରେ ସୁସ୍ଥ ରଖୁଛି, ଗୋଟେ ମାନସିକ ଭାବରେ ସୁସ୍ଥ ରଖୁଛି ଏବଂ ଖୁସି ରଖୁଛି, ତ ମୁଁ ଦୁଇଟା ଯାକ କାମକୁ ହିଁ ଏନ୍ଜୟ କରେ, କଷ୍ଟ ଲାଗେନି, କାହିଁକି ମୁଁ ଦୁଇଟା ଯାକ କାମ ମୋତେ ଭଲ ଲାଗେ ତ ମୁଁ ଏନ୍ଜୟ କରେ।
0: କେବେ କୌଣସି ସମସ୍ୟା ଆସିଛି?
1: ନା, ସମସ୍ୟା ଏମିତି କିଛି ଆସିନି, କାହିଁକି ମାନେ ସମସ୍ୟା ଏମିତି ଲାଇଫରେ ତ ବହୁତ ଆସିବ, କିନ୍ତୁ ସାହସର ସହ ଆମକୁ ସେ ସମସ୍ୟା ସାଙ୍ଗରେ ଲଢ଼ିକି ସାମ୍ନାକୁ ଯିବାକୁ ପଡ଼ିବ ସେଇ ସମସ୍ୟା। ତାପରେ ତା ସାଙ୍ଗରେ ଘର ଲୋକଙ୍କ ବି ସାହାଯ୍ୟଟା ଦରକାର, ଯୋଉଟାକି ମୋର ବାପା ମାଙ୍କର ସପୋର୍ଟ ବହୁତ ରହିଛି, ସେମାନେ ମୋତେ ବହୁତ ସପୋର୍ଟ କରିଛନ୍ତି, ତ ବାପା ମାଙ୍କ ସପୋର୍ଟ, ଗୁରୁଜନଙ୍କ ସପୋର୍ଟ, ଏଇ ସପୋର୍ଟରେ ମୁଁ ଆଗକୁ ବଢ଼ିଯାଇଛି, ଯେଉଁଥିପାଇଁ ମୁଁ ଗୋଟେ ସାହସରେ ଆଗକୁ ବଢ଼ୁଛି, ତ ସମସ୍ୟା ଆସିଲେ ବି ଆଉ ଠାକୁରଙ୍କ ଆଶୀର୍ବାଦ, ମା ସରସ୍ୱତୀଙ୍କ ଆଶୀର୍ବାଦ ଅଛି, ଠାକୁରଙ୍କ ଆଶୀର୍ବାଦ ଅଛି, ଯେଉଁଥିପାଇଁ କି ମାନେ ସମସ୍ୟା ଆସିଲେ ବି ଆଗକୁ ବଢ଼ୁଛି। ସମସ୍ୟା ଆସିବ କିନ୍ତୁ ଲାଇଫ୍ ତ ଅଛି, କାହିଁକି ମାନେ ଗୋଟେ ଜିନିଷଟେ ତ ଇଜିଲି ମିଳେନି, ସଫଳତା ଇଜିଲି କେବେ ବି ମିଳେନି, ତା ପାଇଁ ପରିଶ୍ରମ ବି ଦରକାର, ସମସ୍ୟା ବି ଆସିବ, ତ ତାକୁ ମାନେ
0: ସମ୍ମୁଖୀନ ହେବାକୁ ପଡ଼ିବ।
1: ଗାୟକ
0: ଗାୟିକା ମାନେ ସେମାନଙ୍କ ସ୍ୱରକୁ ଭଲ ରଖିବା ପାଇଁ କିଭଳି ଖାଦ୍ୟ ଖାଇବା ଉଚିତ ଏବଂ କେଉଁ ଗୁଡ଼ିକରୁ ଦୂରେଇ ରହିବା ଉଚିତ, ଖାଦ୍ୟ ବିଶେଷଜ୍ଞ ଭାବରେ ଆପଣ କ'ଣ କହିବେ?
1: ପ୍ରଥମେ କହିବି କି ପ୍ରଚୁର ପାଣି ପିଇବା ଉଚିତ, କାରଣ ପାଇଁ ଆମେ ମେନ୍ ଜିନିଷ ତାକୁ ହିଁ ଆଭଏଡ଼ କରୁ ପାଣିଟା। ପାଣି ନ ପିଇଲେ ଆମର ଯେତେ ହଜମ ପ୍ରକ୍ରିୟାରୁ ଆରମ୍ଭ କରି ପେଟ ଗରମରୁ ଆରମ୍ଭ କରି ପାଣି ନ ପିଇଲେ ବାହାରେ, ତ ସେଇଟା ଡାଇରେକ୍ଟ ଏଫେକ୍ଟ କରେ ଆମର ଥ୍ରୋଟକୁ। ତ ସଙ୍ଗୀତ ଏମିତି କିଛି ନାହିଁ କି ତାଙ୍କୁ ଖଟା ମନା ଥାଏ, ଥଣ୍ଡା ଜିନିଷ ମନା ଥାଏ, ତ ରାଗ ମନା ଥାଏ, କିନ୍ତୁ ଏମିତି ନାହିଁ କି ଯେମିତିକି ମୁଁ ମୋ କଥା କହୁଛି ମୁଁ ସବୁ କିଛି ଖାଏ, କିନ୍ତୁ ପ୍ରୋବ୍ଲେମ ସାଇଣ୍ଟିଫିକ ରିଜନ୍ଟା କ'ଣ, ଖଟା କ'ଣ କରିବ, ଥ୍ରୋଟ୍ ଇନଫେକ୍ସନ୍ କରିଦେବ, ଥଣ୍ଡା କ'ଣ କରିବ, କେତେବେଳେ ଟନ୍ସିଲ୍ ବାହାରି ପଡ଼ିବ, ତ ସେଥିରେ ତ କିଛି ଇଏ ନାହିଁ ନା, କେତେବେଳେ ବାହାରିବ କେତେବେଳେ ବାହାରିବନି, କେତେବେଳେ ଇନଫେକ୍ସନ୍ ହେଇଯିବ, ତ ଜଣେ ପ୍ରଫେସନ୍ ଯଦି ତାର ସଙ୍ଗୀତ ଅଛି ତ ସେ ତ ସବୁବେଳେ ପରଫର୍ମ କରିବ, ତାର ସବୁବେଳେ ସିଡ୍ୟୁଲ୍ ଥିବ, ପରଫର୍ମାନ୍ସ ଥିବ, ରିଆଜ ଥିବ, ତ ତାଙ୍କୁ ସବୁବେଳେ ଥଣ୍ଡା ଜିନିଷ ହେଲା, ତେଲିଆ ଜିନିଷ ହେଲା, କାହିଁକି ତେଲିଆ ଜିନିଷ ହେଲେ ଏସିଡ଼ିଟି ହବ, ଏସିଡ଼ ରିଫ୍ଲକ୍ସ କରିବ, ରିଫ୍ଲକ୍ସ କଲେ ଅଟୋମେଟିକ ସେ ଥ୍ରୋଟକୁ ଆସିବ, ଆଗେନ୍ ଥ୍ରୋଟ୍ ଇନଫେକ୍ସନ୍ ହବ। ସେ ଥ୍ରୋଟ୍ ଇନଫେକ୍ସନ୍କୁ ଆଭଏଡ୍ କରିବା ପାଇଁ ଥଣ୍ଡା ଜିନିଷ, ଖଟା ଜିନିଷ, ଏସିଡ଼ ଜିନିଷ, ତେଲିଆ ଜିନିଷ ଏଗୁଡ଼ା ଆଭଏଡ୍ କରିବା ପାଇଁ କୁହାଯାଇଥାଏ, ତା ଜାଗାରେ ପ୍ରଚୁର ପାଣି ପିଇବେ, ପନିପରିବା ଏଗୁଡ଼ା ବେଶୀ ଖାଇବା ପାଇଁ କୁହାଯାଇଥାଏ।
0: ଆଜିର ଦୌଡ଼ଭରା ଜୀବନରେ ଆମେ କିପରି ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିପାରିବା?
1: ସମୟରେ ଖାଇବା, କାହିଁକି ଯେତେ ବ୍ୟସ୍ତ ଆମେ ରହିଯାଉଛେ, କେହି ଆଜିକାଲି ମେନ୍ ପ୍ରୋବ୍ଲେମ୍ ବାହାରୁଛି କେହି ସମୟରେ ଖାଉନାହାନ୍ତି, ଆଉ ସମସ୍ତେ ମ୍ୟାକ୍ସିମମ୍ ଲୋକ କାହିଁ ଆମ ହସ୍ପିଟାଲକୁ ବି ଆସନ୍ତି, ମ୍ୟାକ୍ସିମମ୍ ଲୋକ ଜଳଖିଆ କ'ଣ ଖାଇଲେ କହିଲେ ସେମାନେ କହନ୍ତି ଆମେ ଜଳଖିଆ କିଛି, ଯେଉଁଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ, ବ୍ରେକ୍ଫାଷ୍ଟଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେଉଁଟାକି ସ୍କିପ୍ କରିବା କଥା ନୁହଁ, କିନ୍ତୁ ଲୋକ କ'ଣ କରୁଛନ୍ତି ମାନେ ବ୍ରେକ୍ଫାଷ୍ଟ ମାନେ ତାର ନା ହିଁ ବ୍ରେକ୍ଫାଷ୍ଟ, କାହିଁ ଫାଷ୍ଟକୁ ବ୍ରେକ୍ କରିବେ, ରାତିରେ ଯେଉଁ ଫାଷ୍ଟିଂଟା ରହିଥିବ ସେ ଫାଷ୍ଟଟାକୁ ବ୍ରେକ୍ କରିବେ, ସେଇଥିପାଇଁ ତା ନାଁ ହେଲା ବ୍ରେକ୍ଫାଷ୍ଟ, କିନ୍ତୁ ଲୋକ କ'ଣ କହନ୍ତି ସେଇଟା ବି ଫାଷ୍ଟିଂ ରହିଯାଆନ୍ତି, ଯେଉଁଥିପାଇଁ ଏସିଡ଼ ଫେସିଡ଼ ବାହାରେ, ତ ଫାଷ୍ଟ ହେଲା ସମୟରେ ଖାଇବା ଖାଇବେ, ତାପରେ ଦୈନନ୍ଦିନ ଯେଉଁ ଜୀବନଟା ଅଛି ସେଇ ଜୀବନରେ ମାନେ କାର୍ବୋହାଇଡ୍ରେଟ୍ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଯେଉଁ ଭାତ ଯେଉଁଟା ଖାଉଛନ୍ତି, ପ୍ରୋଟିନ୍ କ'ଣ, ଡାଲି ଜିନିଷ, ଚଣା ଜିନିଷ,
0: ହଁ
1: ଯେଉଁଟା ହେଲା, ତାପରେ ଭିଟାମିନ୍ସ, ସେଗୁଡ଼ା ସବୁ ମିଶେଇକି ମାନେ ବାଲାନ୍ସ ହିସାବରେ, ଆଉ ଘର ଖାଦ୍ୟ ଖାଇବେ, ବାହାର ତେଲିଆ ଜିନିଷ କମ୍ ଖାଇବେ, ଯେତିକି କମ୍

0: ଆଭଏଡ୍ କରିବ, ମାନେ ମାସକରେ ପୁରା ତ ନାଇଁ କହି ହବନି, କାହିଁକି ମନଟା ତ ସବୁବେଳେ ଟାଣିବ, ତ ମାସକରେ 2-3 ଥର ଖାଇଦେଲେ ଚଳିବ, କିନ୍ତୁ ଆମେ କ'ଣ
1: ଆଜ୍ଞା
0: କହୁଛୁ ପ୍ରାୟ ବାହାରେ ଖାଇଦେଉଛୁ ଡ୍ୟୁଟି ଚକ୍କରରେ,
1: ଆଜ୍ଞା,
0: ତ ନାଇଁ ଘର ଖାଇବା ଖାଇବେ ଆଉ ପ୍ରଚୁର ପାଣି ପିଇବେ, ଏଇ ହିସାବରେ ଆମର ବାଲାନ୍ସ ଡାଏଟ୍ଟା ମେଣ୍ଟେନ୍ ହେବ।
1: ଓଜନ ନିୟନ୍ତ୍ରଣ ପାଇଁ ସାଧାରଣ ଲୋକେ ବହୁତ ଭୁଲ ଧାରଣାରେ ଥାନ୍ତି, ଖାଦ୍ୟକୁ ନେଇ ସବୁଠାରୁ ବଡ଼ ଭୁଲ କ'ଣ ଯାହା ଲୋକେ କରିଦିଅନ୍ତି, ଆମ ଶ୍ରୋତାମାନଙ୍କୁ ଟିକେ କହିବେ?
0: ସମସ୍ତେ ଭାବନ୍ତି କି ନ ଖାଇଲେ ଓଜନ କମିଯିବ, ସେଇଟା ସବୁଠୁ ବଡ଼ ଭୁଲ ଧାରଣା କି ନ ଖାଇଲେ ଓଜନ କମିଯିବ, ଆକ୍ଚୁଆଲି ନୁହଁ, ନ ଖାଇଲେ ନାହିଁ, ସଠିକ୍ ଭାବରେ ଖାଇଲେ ଓଜନ ନିୟନ୍ତ୍ରଣ ହେବ। ଠିକ୍ ଟାଇମ୍ରେ ଖାଇବା, ପନିପରିବା ବେଶୀ ଖାଇବା, ପ୍ରୋଟିନ୍ ଜିନିଷ ଖାଇବା, ଫ୍ୟାଟ୍ସ ମାତ୍ରାକୁ କମେଇବା, ତାହେଲେ ପାଣି ପ୍ରଚୁର ପିଇବା, ତାହେଲେ ଓଜନ ନିୟନ୍ତ୍ରଣ ହେବ। ଏମିତି ନାହିଁ କି ନ ଖାଇଲେ ଓଜନ କମିଯିବ, ନ ଖାଇଲେ କମିବନି, ଉଲ୍ଟା ଓଜନ ବଢ଼ିଥାଏ ବହୁତ ଜଣଙ୍କର ନ ଖାଇଲେ,
1: ଆଜ୍ଞା।
0: ଆଉ ବହୁତ ସାରା ଗ୍ୟାଷ୍ଟ୍ରିକ୍ ଆସିଡିଟି ବାହାରିଥାଏ।
1: ଆମ ଓଡ଼ିଆ ଖାଦ୍ୟ ପାନୀୟ ଭିତରୁ ଆପଣ କେଉଁ ଗୁଡ଼ିକୁ ସବୁଠାରୁ ପୁଷ୍ଟିକର ବୋଲି କହିବେ?
0: ପଖାଳ, ପଖାଳ ବହୁତ ପୁଷ୍ଟିକର ଖାଦ୍ୟ,
1: ଆଜ୍ଞା,
0: କାହିଁକି ସେଥିରେ ବହୁତ ଭିଟାମିନ୍ ଥାଏ ଯୋଉଟାକି ଆମେ ଆଭଏଡ୍ କରୁ। ତାପରେ ଶାଗ,
1: ଆଜ୍ଞା,
0: ପଖାଳ ସାଙ୍ଗେ, କାହିଁକି ପଖାଳ ଯେତେବେଳେ ଖାଇଥାଉ ତା ସାଙ୍ଗେ ଆମେ ଶାଗ ଖାଉ, ଭଜା
1: ନିଶ୍ଚିତ
0: ଖାଉ,
1: ନିଶ୍ଚିତ।
0: ତ ସେଇ ଯୋଉ ଖାଦ୍ୟଟା ଆମେ ଖାଉ ସେଇଟା ହିଁ ଆମକୁ ଆମ ଦେହ ପାଇଁ ଭଲ ଥାଏ।
1: ତାହେଲେ ଆମ ଓଡ଼ିଶା ପ୍ରଦେଶରେ ଯୋଉ ଓଡ଼ିଆ ଖାଦ୍ୟ ପାନୀୟ ଅଛି ତାହା ନିଶ୍ଚିତ ଭାବରେ
0: ଭଲ,
1: ପୁଷ୍ଟିକର, ଆଉ ତାକୁ ଲୋକମାନେ ଘରେ ନିଜେ ରୋଷେଇ କରି ଦୈନନ୍ଦିନ ଯଦି ବ୍ୟବହାର କରିବେ ନିଜକୁ ସେମାନେ ସୁସ୍ଥ ରଖିପାରିବେ। ଆଗାମୀ ଦିନରେ ଆମେ ଜାଣିବାକୁ ଚାହୁଁଛୁ ଯେ ଆପଣ ଜଣେ ଖାଦ୍ୟ ବିଶେଷଜ୍ଞ, ଏହି କ୍ଷେତ୍ରରେ ଆଉ କେଉଁ ପଦକୁ ଆପଣ ଉନ୍ନୀତ ହେବା ପାଇଁ ଚାହୁଁଛନ୍ତି, ଏବଂ ଜଣେ କଣ୍ଠଶିଳ୍ପୀ ଭାବରେ ବି ଆପଣ ଆଗକୁ କ'ଣ ଯୋଜନା ରଖିଛନ୍ତି?
0: ଏଇଟା ମୁଁ ତ ଏବେ ଫିଲହାଲ ହସ୍ପିଟାଲରେ କାମ କରୁଛି, ମୋର ଜନା ଜେପି ମେଟର୍ନିଟିରେ କାମ କରୁଛି,
1: ଆଜ୍ଞା,
0: ନିଜର କ୍ଲିନିକ୍ ଦେବାର ବି ଗୋଟେ ଇଚ୍ଛାଟେ ଅଛି,
1: ଆଜ୍ଞା।
0: ତା ସାଙ୍ଗେ ସାଙ୍ଗେ ଗୀତ ପ୍ରତି, ସଙ୍ଗୀତ ପ୍ରତି, ନିଜର ଯେମିତି ରେକର୍ଡିଂ ଆସୁ, ଆଲବମ୍ ଆସୁ, ଏହା ପାଇଁ ବି ମୋର ପ୍ରାକ୍ଟିସ୍ ଚାଲିଛି। ଆଉ ଇଚ୍ଛା ଅଛି ଭବିଷ୍ୟତରେ ଗୋଟେ ଉତ୍କୃଷ୍ଟ କଣ୍ଠଶିଳ୍ପୀଟେ ହେବି, ଆଲବମ୍ରେ ଯେମିତି ମୋର ଗୀତ ଆସୁ, ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ଇଚ୍ଛା ଅଛି, ସ୍ୱପ୍ନ ତ ଅନେକ ବଡ଼ ବଡ଼ ଅଛି, ଦେଖିବା କେତେ ପୁରା ହେଉଛି।
1: ଆପଣଙ୍କର ଏଇ ଭବିଷ୍ୟତର ଯୋଜନା ବିଷୟରେ ଯେଉଁ କହିଲେ ତାହା ସମ୍ପୂର୍ଣ୍ଣ ହେଉ ଆମେ ଏହା ପ୍ରାର୍ଥନା କରୁଛୁ ମା ସମଲେଶ୍ୱରୀଙ୍କ ଠାରେ। ଆଜିର ଯୁବପିଢ଼ିଙ୍କୁ ଆପଣ ସ୍ୱାସ୍ଥ୍ୟ ଏବଂ ସଙ୍ଗୀତକୁ ନେଇ କ'ଣ ବାର୍ତ୍ତା ଦେବାକୁ ଚାହାନ୍ତି?
0: ଯୁବପିଢ଼ିଙ୍କୁ ଏହା କହିବି ଯେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ, ସେ ସ୍ୱପ୍ନକୁ ନେଇକି ସବୁବେଳେ ସକାରାତ୍ମକ ମନୋଭାବ ରଖନ୍ତୁ, ସେ ସ୍ୱପ୍ନକୁ ପୁରା କରିବାର ଇଚ୍ଛା ରଖନ୍ତୁ, ଆଉ ସେ ସ୍ୱପ୍ନକୁ ନେଇକି ପରିଶ୍ରମ କରନ୍ତୁ, କାହିଁ ବିନା ପରିଶ୍ରମରେ କିଛି ଜିନିଷ ମିଳେନି, ଆଉ ପରିଶ୍ରମ କରିବା ପାଇଁ ସୁସ୍ଥ ରହିବା ଜରୁରୀ, ସୁସ୍ଥ ରହିବା ପାଇଁ ଭଲସେ ଖାଇବା ପିଇବା ଜରୁରୀ, ତ ଭଲସେ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, କାହିଁ ସୁସ୍ଥ ଶରୀର ଓ ସକାରାତ୍ମକ ମନୋଭାବ ହେଉଛି ସଫଳତାର ଚାବିକାଠି, ତ କେବେ ନିଜକୁ ଦୁର୍ବଳ ଭାବିବେ ନାହିଁ, ଆଉ ନିଷ୍ଠା ଭାବରେ ପରିଶ୍ରମ କରିବେ, ଦେଖିବେ ଦିନେ ନା ଦିନେ ଆପଣ ସଫଳତା ପାଇବେ।
1: ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ, ଏବଂ ଯାଉ ଯାଉ ଆପଣଙ୍କ କଣ୍ଠରେ ପୁଣି ଗୋଟିଏ ଗୀତ ଶୁଣିବୁ?
0: ତାଙ୍କୁ ମୁଁ କହିବି ଯେ ଆପଣ ପରିବାରର ଯତ୍ନ ନେବା ସଙ୍ଗେ ସଙ୍ଗେ ନିଜର ସ୍ୱପ୍ନକୁ ବି ଗୁରୁତ୍ୱ ଦିଅନ୍ତୁ, କାହିଁ ସବୁ ନାରୀ ନିଜେ ଏକ ଶକ୍ତି, ତ ନିଜେ ଆପଣ ବି ସ୍ୱପ୍ନ ଦେଖନ୍ତୁ, ସାହସର ସହ ଆଗକୁ ବଢ଼ନ୍ତୁ, ନିଜର ଆତ୍ମସମ୍ମାନ ବଜାୟ ରଖନ୍ତୁ, ନିଜକୁ କେବେ ଦୁର୍ବଳ ଭାବିବେ ନାହିଁ, କାହିଁ ନିଜ ପାଇଁ ସମୟ କାଢ଼ିବେ, ନିଜେ ସୁସ୍ଥ ରହିଲେ ଆପଣ ପରିବାରକୁ ସୁସ୍ଥ ରଖିବେ, ନିଜର ଯତ୍ନ ନେବେ, ନିଜର ଯତ୍ନ ନେଲା ପରେ ଆପଣ ପରିବାରର ଯତ୍ନ ନେଇପାରିବେ, ତ ନିଜକୁ ଆଗ ଗୁରୁତ୍ୱ ଦିଅନ୍ତୁ, ତାପରେ ପରିବାରକୁ ବି ଗୁରୁତ୍ୱ ଦିଅନ୍ତୁ, ତା ସଙ୍ଗେ ସଙ୍ଗେ ନିଜକୁ ଗୁରୁତ୍ୱ ଦିଅନ୍ତୁ, ନିଜର ସ୍ୱପ୍ନ ଦେଖନ୍ତୁ, ସେହି ସ୍ୱପ୍ନକୁ ପୁରା କରନ୍ତୁ, କାହିଁକି ପରିବାର ସାଙ୍ଗେ ସାଙ୍ଗେ ସ୍ୱପ୍ନକୁ ପୁରା କରିବାର ବି ସମ୍ଭବ, ତ ତା ପାଇଁ ସାହସ ଦରକାର, ପରିବାରର ସପୋର୍ଟ ନେଇକି ଆପଣ ଆଗକୁ ବଢ଼ନ୍ତୁ, ସେ ସ୍ୱପ୍ନକୁ ପୁରା କରନ୍ତୁ, ଆଉ ନିଜକୁ ଦୁର୍ବଳ ଭାବନ୍ତୁ ନାହିଁ, କାହିଁ ଆପଣ ହିଁ ସମାଜର ଶକ୍ତି, ପରିବାରର ବି ଶକ୍ତି, ସମାଜର ବି ଶକ୍ତି, ଆଉ ଗୋଟେ ସଶକ୍ତ ନାରୀ ହିଁ ଗୋଟେ ମାନେ ସଶକ୍ତ ପରିବାର ହିଁ ଗଢ଼ିପାରେ, ଆଉ ସମୃଦ୍ଧ ସମାଜ ଗଢ଼ିପାରେ, ତ ଆପଣ ନିଜର ସ୍ୱପ୍ନକୁ ପୁରା କରନ୍ତୁ, ସ୍ୱପ୍ନ ଦେଖନ୍ତୁ, ଆଉ ସେ ସ୍ୱପ୍ନକୁ ପୁରା କରନ୍ତୁ, ଏହା ମୁଁ କହିବି ତାଙ୍କ ପାଇଁ ଗୀତଟି।

0: ସର୍ବୋପରି ଆମ ଦେଶକୁ ସମୃଦ୍ଧ କରିବା ପାଇଁ ଚେଷ୍ଟା କରିବେ। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ଜୀବନ ବିଷୟରେ, ନିଜର ବୃତ୍ତିଗତ ଜୀବନ ବିଷୟରେ ଏବଂ ନିଜର କଳାକ୍ଷେତ୍ରର ଜୀବନ ବିଷୟରେ ଆମ ସହିତ ଏତେ ତଥ୍ୟ ଆଦାନ ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଘର ସଂସାର। ଶୁଣିଲେ ପଲ୍ଲବୀ ରୟଙ୍କ ସହ ସାକ୍ଷାତ୍ କରିଥିଲେ ସଙ୍ଗୀତା ସାହୁ।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଓ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତି ବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ବିଶ୍ୱର ଅନେକ ବୃହତ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ ତିନିଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ୍ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜେଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5000 ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋହାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲଖ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟ ଅନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚାଇ ପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଓ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ଏହି ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନୌଷଧୀ ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶର ତୃଣମୂଳ ସ୍ତରରେ ଗୁଣାତ୍ମକ ସେବା ପହଞ୍ଚାଇବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋହାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଯୋଗ ଶିବିରରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବିଶାଖାପାଟଣାର ଓମ୍ ଯୋଗ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପେଟ୍ରୋଲ ଓ ଡିଜେଲର ପ୍ରଦୂଷଣରୁ ମୁକ୍ତି ନିମନ୍ତେ ସୌରଶକ୍ତି ବା ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ପ୍ରକାଶ ପାଇଛି। ଘର ମାଲିକ ଏବଂ ଘରେ ଭଡ଼ା ରହୁଥିବା ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ରହୁଥିବା ସମସ୍ୟାର ସମାଧାନ ଦିଗରେ ଏହି ଅଧିନିୟମ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଘରଭଡ଼ା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ଲିଖିତ ଘରଭଡ଼ା ଚୁକ୍ତିକୁ ଚିଠା ନିୟମାବଳୀରେ ବାଧ୍ୟତାମୂଳକ କରିଛନ୍ତି। ନିର୍ଦ୍ଦିଷ୍ଟ ନିୟମ ଆଧାରିତ ଭଡ଼ା ବୃଦ୍ଧି ପାଇଁ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଏହି ଚିଠା ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ଏଥିପାଇଁ 15 ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ମତାମତ ଇମେଲ ମାଧ୍ୟମରେ ନଗର ଉନ୍ନୟନ ବିଭାଗକୁ ପଠାଯାଇପାରିବ। ନିୟମାବଳୀ ଅନୁଯାୟୀ ଘରଭଡ଼ା ସମ୍ପର୍କିତ ବିଭିନ୍ନ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଓ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସମସ୍ତ ସହରାଞ୍ଚଳରେ ରେଣ୍ଟାଲ ହାଉସ୍ ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ୍ ରେଣ୍ଟାଲ ହାଉସିଂ ପଲିସି ଗୋଟେ ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ, ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା'ପର ଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷାପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁମାରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ତି ଓ ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘର ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷିଭିତ୍ତିକ ଏହି ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଓ ପରମ୍ପରାର ପରିଚାୟକ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜପର୍ବ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ମାଟି ମା'ର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଏବଂ କୃଷିଭିତ୍ତିକ ସଭ୍ୟତାକୁ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୁସି ବ୍ୟକ୍ତ କରି କହିଛନ୍ତି, ଏହି ମହାନ ଓଡ଼ିଆ ସାଂସ୍କୃତିକ ପର୍ବ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କ ମନରେ ଆଶା ଓ ଆନନ୍ଦ ଆଣିଦିଏ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ଓ ଧୁମ୍ଧାମ୍ର ସହ ପାଳନ କରାଯାଉଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପିଠାପଣା, ରଜପାନ ଏବଂ ରଜଦୋଳି ଭଦ୍ରକର ମୁଖ୍ୟ ଆକର୍ଷଣ ପାଲଟିଛି। କିଶୋରୀମାନେ ସୁସଜିତ ହୋଇ ଗାଁ ପରିକ୍ରମା କରୁଥିବା ବେଳେ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି। ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ଅବସରରେ ତାଙ୍କ ବାର୍ତ୍ତାରେ ଯୁବକମାନଙ୍କୁ ନିୟମିତ ଓ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଏବଂ ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତଦାତାମାନଙ୍କ ମହତ କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏ ଦିଗରେ ସମସ୍ତେ ଆଗେଇ ଆସିବାର ସଂକଳ୍ପ ନେବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲିଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିବେ। ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମସ୍ତ ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତି ଓ ମଣ୍ଡଳ ପ୍ରଭାରୀମାନଙ୍କ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଉପଲବ୍ଧି ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ 2 ଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ପର୍ଶ କରିବ। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବାସୀଙ୍କ ପାଖରେ ଗତ 12 ବର୍ଷ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ପହଞ୍ଚାଯାଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ କୃଷିଭିତ୍ତିକ ଗଣପର୍ବ ରଜ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ଘୋଷିତ, ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କଲେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 317.5 meter 945 kHz ଏବଂ ଏଫ୍ଏମ୍ 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ୱାର୍ କଥାଚିତ୍ରରୁ ଏ ଗୀତଟି। ଗୀତିକାର କୁମାର, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର, କଣ୍ଠଶିଳ୍ପୀ ଅରିଜିତ ସିଂ।

0: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟ୍ରାଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
1: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ପତି ପତ୍ନୀ ଅର୍ ଓ କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀ ରୋଚକ କୋହଲି, ଅରିଜିତ ସିଂ ଏବଂ ନେହା କକ୍କର, ଗୀତିକାର କୁମାର, ସଙ୍ଗୀତ ନିର୍ଦ୍ଦେଶନା ରୋଚକ କୋହଲି।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧଡ଼କ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ଅଜୟ ଗୋଗାବଲେ, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 317.5 meter 945 kHz ଏବଂ FM 101 MHz। ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜିର ଅଙ୍କରେ ସରକାରଙ୍କ ଦ୍ୱାରା ଗରିବଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। ଗତ 12 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ରୂପରେ ଦୁର୍ବଳ ପରିବାରମାନଙ୍କ ପାଇଁ 4 କୋଟିରୁ ଅଧିକ ଘର ବଣ୍ଟନ କରାଗଲା। ସେହିପରି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ସାରା ଦେଶରେ 81 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରମଣି ନାୟକ କହିଲେ ଯେ ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ଅନେକ ଲାଭ ମିଳୁଛି।
1: ଗରିବ କଲ୍ୟାଣ ଯୋଜନା ଦ୍ୱାରା ନରେନ୍ଦ୍ର ମୋଦି ଯାହା କରିଛନ୍ତି ତାହା ଆମ ପରିବାରରେ ଥିବା 5 ଜଣ ସଦସ୍ୟ ପିଛା 5-5 କିଲୋଗ୍ରାମ ରାସନ ମିଳୁଛି। ଏହା ପାଇବା ପାଇଁ ଆଗରୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଖୁସିରେ ବଞ୍ଚିପାରୁଛୁ।
0: ବିଶ୍ୱର ସବୁଠୁ ବୃହତ୍ ସାର୍ବଜନିକ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଅଭାବୀ ପରିବାରମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ଶସ୍ତା ଦରରେ ଉନ୍ନତମାନର ଔଷଧ ଯୋଗାଇ ଦିଆଯାଉଛି। ସାରା ଦେଶରେ 10 କୋଟି 82 ଲକ୍ଷ ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀର ବାରାମୁଲ୍ଲାର ଫୟାଜ ଅହମ୍ମଦ କହିଲେ ଯେ ଏହି ଯୋଜନା ବିପଦକାଳୀନ ପରିସ୍ଥିତିରେ ଗରିବ ଲୋକଙ୍କ ଚିକିତ୍ସା ନିମନ୍ତେ ଅତ୍ୟନ୍ତ ସାହାଯ୍ୟକାରୀ।
2: ଯେବେଠୁ ମୋଦିଜୀ ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରିଛନ୍ତି, ସେବେଠାରୁ ଜରୁରୀକାଳୀନ ପରିସ୍ଥିତିରେ ଜଣେ ବ୍ୟକ୍ତି ଏହାଦ୍ୱାରା ଶସ୍ତା ଦରରେ ଉନ୍ନତରୁ ଉନ୍ନତର ଚିକିତ୍ସା ପାଇପାରୁଛନ୍ତି। ଠିକ୍ ସମୟରେ ସେ ସବୁ ଜିନିଷ ପାଇପାରୁଛି ଏବଂ ତାକୁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନାହିଁ। ମୋଦିଜୀ ଇତିହାସର ସବୁଠୁ ଭଲ ଜନସାଧାରଣଙ୍କର ସଂରକ୍ଷକ।
0: ପାରମ୍ପରିକ ଇନ୍ଧନ ଯଥା କୋଇଲା ଏବଂ କାଠର ଧୂଆଁରୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନ୍ତର୍ଗତ 10 କୋଟି 55 ଲକ୍ଷରୁ ଅଧିକ ମହିଳାମାନଙ୍କୁ ମାଗଣାରେ ଏଲ୍ପିଜି ଯୋଗାଇ ଦିଆଗଲା। ସେହିପରି ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ବ୍ୟାପାରୀମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିବା ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ 1 କୋଟି 12 ଲକ୍ଷରୁ ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରିଛି। 2015 ଶତକଡ଼ା 19% ଲୋକ ସାମାଜିକ ସୁରକ୍ଷା ଲାଭ ନେଇପାରୁଥିଲା ବେଳେ 2025 ତାହା ବୃଦ୍ଧି ପାଇ ଶତକଡ଼ା 64%ରୁ ଅଧିକ ହୋଇସାରିଛି। ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଯୋଗୁଁ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧାର କରାଯାଇଛି, ଯାହା ଜନକଲ୍ୟାଣ ଏବଂ ସମନ୍ୱୟ ବିକାଶ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଅଟେ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ କିଷାନ ଭାଷାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ତେଙ୍ଗନାର ସମାଜ ନୁ ଉଜ୍ଜାଗି ଲଗାନ ମୁଣ୍ଟା ଜିନିଷ ନିହାତି ଦରକାର ଖାତିରି ବୋଲିକିରି ଆଦାନ ତେଙ୍ଗା ଭିଲ୍ କେର୍କିଛି ଆବଡ଼ାଦ ଗୁଠି ମଞ୍ଜା ଯେ ଅନ୍ନା କା ମୋହନା କୁର୍ନା କା ଆତ୍ନା ଆରୁଙ୍ଗଟା ରାହନାଦ ହେଲେ ଅନ୍ନା କା ମୋହନା ଯଦି ବତ ହେଲେ ନାମ ଏନ୍ଦିର ଅନାଲଦାତ କ ମହାଲଦାତ ମାଣ୍ଡି ଆଢ଼ା ଇଦାତ୍ତା ଖାଇ କା ଚାହା ତାରପରେ ଆସମା ଇଞ୍ଜୁ ଆହାଡ଼ା ଯାହା ନାମ ଚାଷ ନାନାଲଦାତ ଆଦାନ ଗୁଠି ନାମ ଅନାଲଦାତ ମହାଲଦାତ ଇ କାତ୍ତାତ୍ତା ଆଉ ଇ ଅନ୍ନା ମୋହନାଧି ଜରୁରୀ ଦୁ ଉଜ୍ଜାଗେ ଲାଗାନ ହେଲେ ନାମ ଯେହେତୁ ସମାଜ ନୁ ଉଜ୍ଜାଲଦାତ ସମାଜ ନୁ ଚାଲରାଗେ ଲାଗାନ ନାମ କୁରଥ ବନେ ଖାଣ୍ଡେ କା ଭଲଗିରି ଖାଣ୍ଡେ ଆତ୍ତତ ହେଲେ ଯାଇ ସମାଜରୁ ନାମ ଭିଡ଼ରଥ ହେଲେ କୁର୍ଣ୍ଣା କା ଆତ୍ନା ବୋଧି ବଢ଼େଟି ଜିନିଷ ତୁ ତାଙ୍କେ ସାଙ୍ଗେନ ସାଙ୍ଗେନ ଏକା ସାନ ରଥ ରାଗେ ଅଣ୍ଟା ଆଡ଼ପା ହେଲେ ଅନତ ମହତ କୁରତ ଆତ୍ମତାରୁ ଯଦି ଭଲ ଆଡ଼ପା ପାଲି ଅଣ୍ଟା ଆତିଲି ହେଲେ ଆସାନ ରାଙ୍ଗତ ଆଗଲି ନାମେ ପୁର୍ଖା ଗୁଠିର ଯାହା ତେଙ୍ଗନାର ଯେ ଯେନ୍ତା ଆଡ଼ପା ପାଲି ରାଚା ହନେ ରାଲିଆର ଆରୁ ଆକୁନ୍ ଧୀରେ ଧୀରେ ସମାଜବୋଧ ଟିକେ ଆଗଲି କେରାଦିନ ବୁଲିକିରି ଭଲ ଭଲ ଆଡ଼ପା ପାଲି ନାନାଲନାର ଆଉ ରାଲନାର ଆରୁ ବନେ ପାଚିଲି ଯଦି କଥ ହେଲେ ତା ହାରବୁନୁ ରାଲିଆର ବୁଲିକିରି ତେଙ୍ଗା ଖାତିର କିଛି ଆର୍ ଯାହା ବି ମାନ୍ନା ଇ ମୁଣ୍ଡଟା ଜିନିଷ ବୋଧ ଯଦି ନାମେ ସାନ ଆତିଲି ହେଲେ ତା ନାମ ଉଜ୍ଜାକାଙ୍ଗତ ହେଲେ ଖାଲି ଉଜ୍ଜତକତ ଖାନ ନାମେ ଜିଆନୁ ଯଦି ଖୁସିବାସି ମାନ୍ନାଗେ ଲାଗାନ ଯଦି କିଛି ମାନ୍ଲା ଦିନ ହେଲେ ଆଜିଆଦ ଜିଆ ମାଲିଦୁ ହେଲେ କାନେ ଖୁସିବାସି ମାନତ ଖୁସିବାସି ମାନାଗେ ଲାଗାନ ପାଞ୍ଚ ଲୋକ ସାଙ୍ଗେନ ନାମ ଅକତିଲତ ମିଶ୍ରତ କାଚେ ନେଖରତ ଆରୁଣ୍ଟା ବଢ଼େଟେ କଥା ମାଞ୍ଜା ଯେ ଯଦି ସାମିଆ ହାକରା ହେଲେ ନାମ ଗୀତୁ ପାଡ଼ତ ନାମେ ବାଜା ବନା ଛତ୍ ହେଲୁ ଆସତ ଆରୁ ନାଲତ ଭି ତା ନାମେ ଜିଆଗେ ସାଙ୍ଗେନ ଇ ଯେନ୍ ସଙ୍ଗୀତ ବାଲଦାତ ଆଦାଦ ଜଡ଼ରା ଆରୁ ଆତଲି ହେଲେ ଭଲକିରି ଯଦି ଜିଆବନ ଜିଆ ଲେଖା ଉଜ୍ଜାଗେ ଲାଗାନ ଚାହୁଁଥିଲେ ଅନତ ମହତ ଆତ୍ତତ କୁରତ ଆରୁ ଭଲ ଆଡ଼ପା ପାଲି ନୁ ଅଣ୍ଟା ରତ ଆରୁ ପାଞ୍ଚ ଲୋକ ଗେ ସାଙ୍ଗାନ ନାମ ମିଶ୍ରତ ଆରୁ ଇ ମନୋରଞ୍ଜନ ଭିଲ୍ କାମ ଥାଲେ ଯାଇ ନାମେ ଜିଆ ଗେ ଅଣ୍ଟା ସାର୍ଥକତା ମାନ ତେଙ୍ଗନା କଥା ଯେ ଗୀତୁ କା ନାଲନା କା ଆଚ୍ନା ବନ ଛାଡ଼ିକିରି ନାମେ ଜିଆ ଉଜ୍ନାବୋଧ ପୂର୍ଣ୍ଣାଙ୍ଗ ପଲ୍ଲୀ ହି ମାନା ତା ଇନ୍ନା ବରା ଗୀତୁ ଖାଲି ବେନତ ପହଲା ଗୀତୁ ବନ ପାଡ଼କାନାର ଚୈତନ ବରିହା ଆଉ ତମେ ଦଲ ଆଦଲ ଭିତରେ ରାନାର କୁନି ନୁନ ସୁକାନ୍ତି ବରିହା ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବରିହା ରତନ ମାଝି ଆଉ ରମଣୀ ବାଘ ହେଲେ ଇ ଗୀତ ବନ ନାମ ଯେତେବେଳେ ବେଞ୍ଜା କାମଦାତ କା ବରୁ କାମଦାତ ହୁ ବାକେନ ପାଡ଼ନାର ଆରୁ ନାଲନାର ହୁ ଗୀତ ବନ ମେନତ।

0: ଇନ୍ନା ତମେ ନିଜକାତ ଚୈତନ ବଢ଼ିଆ ଆଉ ତମେ ଦଲ ପାଡ଼କା ଯୋଡ଼େ ଗୀତ ଆ ଗୀତ ଗୁଠିନ ପାଡ଼କାଚାର କୁନି ନୁନ ସୁକାନ୍ତି ବଢ଼ିଆ ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବଢ଼ିଆ ରତନ ମାଝି ଆଉ ରମଣୀ ବାଗ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନିୟତ ଯେତେ ରିନ୍ ଫିର୍ ଘାଏ ଚୁହାର।
1: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା କିସାନ ଭାଷାର କାର୍ଯ୍ୟକ୍ରମ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
3: ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲସୁବ୍ରମଣ୍ୟମ୍ଙ୍କ କଣ୍ଠରେ ହମ୍ ଆପ୍କେ ହେଁ କନ୍ କଥାଚିତ୍ରରୁ ଏହି ଗୀତଟି। ଗୀତିକାର ରବୀନ୍ଦ୍ର ରାୱଲ ଏବଂ ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।
4: One, let's start the fun.

ଶ୍ରୋତା ବନ୍ଧୁ, ଏଥର ଶୁଣନ୍ତୁ ଅମିତାଭ ବଚ୍ଚନଙ୍କ କଣ୍ଠରେ ସିଲସିଲା କଥାଚିତ୍ରର ଏହି ଗୀତଟି। ଗୀତିକାର ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶିବ ହରି।

0: ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଅମିତ କୁମାର, ପ୍ରୀତି, ଅଲକା ୟାଗ୍ନିକ, ସ୍ୱପ୍ନା ଏବଂ ବିନୟଙ୍କ କଣ୍ଠରେ ଅନମୋଲ ସୀତାରେ କଥାଚିତ୍ରରୁ ଏହି ଗୀତଟି, ଗୀତିକାର ପ୍ରଦୀପ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।

0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍ 317.5 meter, 945 kHz ଏବଂ FM 101 MHz। ଶ୍ରୋତାବନ୍ଧୁ, ଆପଣମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଶ୍ରୋତାବନ୍ଧୁ, ସମୟ 4:00 ହେବାକୁ ଯାଉଛି। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫ୍ରାନ୍ସ ଆର୍ ସ୍ଲୋଭାକିଆ ଦୁଇ ରାଷ୍ଟ୍ର ୟୁରୋପ ଗସ୍ତ ଆଜିଠାନୁ ହୋଇଛି ମୂଲ। କିଛି ସମୟ ଆଗନୁ ନାଇସ୍ଠାନେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କର ସହାୟତାରେ ମିଶିକରି ଭାରତ ଇନୋଭେଟ୍ସ 2026 କରିଛନ୍ତି ଉଦ୍ଘାଟନ। ତାରୁତାରୁ ଭାରତ ଫ୍ରାନ୍ସ ବିଶ୍ୱ ରଣନୈତିକ ସହଭାଗିତାର ଅଗ୍ରଗତିର ସମୀକ୍ଷା କରିବା ଲାଗି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହାୟତା କରିବେ ଦ୍ୱିପାକ୍ଷିକ ଆଲୋଚନା। ଦେଶବାସୀଙ୍କର ପାଖେ ଗଲା 12 ବର୍ଷ ଭିତରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ସହଜ ଆର୍ ସୁଲଭ ମୂଲ୍ୟରେ ପହଞ୍ଚାଯାଇ ପାରିଛେ କହିଲେ ପ୍ରଧାନମନ୍ତ୍ରୀ। ଆବା 21 ଦିନ ଅନୁଷ୍ଠିତ ହେବାର୍କେ ଥିବାର ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହିତ ଭାଗ ନେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାନୁ ହୋଇଛି ମୂଲ। ଆଜି ପହିଲି ରଜ, ଏବା କାଲ ରଜ ସଂକ୍ରାନ୍ତି, ଆର୍ ପରଦିନ ଭୂମି ଦହନ କରାଯିବା ପାଳନ। ଏ ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଆର୍ ବରିଷ୍ଠ ବ୍ୟକ୍ତି ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଓଡ଼ିଶା ସହରାଞ୍ଚଳ ଘରଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ହେଲା ଘୋଷିତ। ଚିଠା ନିୟମାବଳୀ ବାବଦେ ଜନସାଧାରଣଙ୍କ ମତାମତ ଆହ୍ୱାନ କଲେ ସରକାର। ପରିବେଶ ସୁରକ୍ଷା, ସ୍ୱଚ୍ଛତା, ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବିରୋଧ ନୁହଁ ଦୋକାନ ବଜାରରେ ହୋଇଛି ବ୍ୟାପକ ଚଢ଼ଉ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ନୂଆପଡ଼ା ଖରିଆର ରୋଡ୍ ରାମ ମନ୍ଦିର ନ ହେଲା ପୂଜା ଅର୍ଚ୍ଚନା। ଯୋଗ ଦେଲେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ। ରକ୍ତଦାନର ମହତ୍ତ୍ୱ ଆର୍ ରକ୍ତଦାନ ଲାଗି ଲୋକ ଉତ୍ସାହିତ କରବାର ଲକ୍ଷ୍ୟ ନେଇକରି ଆଜି ପାଳିତ ହେଉଛେ ବିଶ୍ୱ ରକ୍ତଦାତା ଦିବସ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଥି ଆଜି ଭାରତୀୟ ସମୟ ସନ୍ଧ୍ୟା 7 ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଭାରତ ଦଲ ତାର ପହଲା ମ୍ୟାଚ୍ ଖେଳିବା ପାକିସ୍ତାନ ବିରୋଧ ଥି। ଦକ୍ଷିଣ ପଶ୍ଚିମ ମୌସୁମୀ ଏଛେନ୍ ବାରିପଦା ଆର୍ ପାରାଦ୍ୱୀପ ଇଲାକନ ବୁହୁଛେ। ଆଇବା ଦିନେ 2 ଭିତରେ ମୌସୁମୀ ରାଇଜେ ଅଲଗା ଜାଗାମାନଙ୍କୁ ଫଇଲେବା। ଏଥିଲାଗି ରାଇଜେ ତାତି 2-3 degrees କମିଛେ। ଆଜି ସବୁନୁ ଜହ ତାତି ବୌଦ୍ଧ ଜିଲ୍ଲାନ 43.2 degrees ରେକର୍ଡ କରାଯାଇଛେ। ଏଥିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 5
0: ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ହ୍ୟାଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହ୍ୟାଲୋ ଅନୁରୋଧ
2: ଆରମ୍ଭ କରୁଛୁ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଅନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ ଉପସ୍ଥାପନା ଦାୟିତ୍ୱରେ ମୁଁ ସ୍ୱିଟି ପାଢ଼ୀ। ବୈଷୟିକ ସହାୟତା କରିଛନ୍ତି ସତ୍ୟରଞ୍ଜନ ପଣ୍ଡା ଏବଂ କାନନ ନାଗ।

0: ଅନୁରୋଧ ଆପଣ ମାନଙ୍କ ମନ ପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ
1: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହେଲୋ
2: ହେଲୋ ହେଲୋ
1: ହଁ ଆଜ୍ଞା ନମସ୍କାର
2: ନମସ୍କାର ନମସ୍କାର
1: ଆପଣଙ୍କର ପରିଚୟ ଦେବେ କିଏ କହୁଛନ୍ କେନୁ କହୁଛନ୍ ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ବହୁତ ବହୁତ ସ୍ୱାଗତ ଆପଣ ହଉଛନ୍ ଆଜିର ଆମର ପହିଲା କଲର ଆଜ୍ଞା ଆଜ୍ଞା ଏନ୍ତା ଚେଷ୍ଟାର ତ କଥା ଚାଲିଛି ଚେଷ୍ଟା କରୁଥିବେ ଆମେ ଆପଣଙ୍କ ସାଙ୍ଗେ କଥା ହଉ ତୁମ ଆଜ୍ଞା ଆଜ୍ଞା ତ କହୁନ ଆଜ୍ଞା ଆଜି ଆପଣ କେନ୍ ଗୀତ ଶୁଣିବାକେ ଚାହୁଁଛନ୍ ଗଙ୍ଗା ଯମୁନା ସରସ୍ୱତୀର ଆପଣ କେନ୍ଟା ଶୁଣବେ ଚୁଡ଼ିଆ ଖାନ୍କି ଆପଣ ଶୁଣିବାକେ ଚାହିଁବେ ସେ ଗୀତଟାକେ ଗାଇଛନ୍ ସାଧନା ସରଗମ ଆଉ କହୁନ ଆଜ୍ଞା ଆପଣ କେନ୍ତା ଅଛନ୍ ଆଜ୍ଞା କାଣା ଥଣ୍ଡା ଥଣ୍ଡି ହେଇଗଲା କେ ଆଜ୍ଞା ଆଜ୍ଞା ଏଛେନ୍ ତ ଆଦି ମୌସୁମୀ ଆସିଗଲାନ ଏତକର ଟିକେ ପାଗ ଥଣ୍ଡା ହେଇଯିବା ଉତ୍ତପ୍ତ ପୃଥିବୀ ଥିଲା ସେଟା ଇହାଦେ ଶାନ୍ତ ହେଇଯିବା ନା କାଣା କହୁଛନ୍ ଠିକ୍ ଅଛି ଆଜ୍ଞା ଶୁଣମା ଆପଣଙ୍କର ପସନ୍ଦର ଗୀତ କେ ଆଜ୍ଞା ଆଜ୍ଞା ଠିକ୍ ଅଛି ସବୁ ଶ୍ରୋତାମାନଙ୍କୁ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଉ ଶୁଣି
2: ଆଜ୍ଞା
1: ଆଜ୍ଞା ଠିକ୍ ଅଛି ଆଜ୍ଞା ଶୁଣି ପକୁ ଆପଣଙ୍କର ପସନ୍ଦର ଗୀତ କେ

0: ଟିପ୍ଟି ବର୍ଷା ପାଣି
1: ମହରାର
0: ବହୁତ ସୁନ୍ଦର ଗୀତଟେ ବାଛିଲେ ଆଜ୍ଞା। ଆଜି ଆପଣ ଅଲକା ୟାଗ୍ନିକ ଆର୍ ଉଦିତ ନାରାୟଣଙ୍କୁ ଶୁଣିବାକୁ ଚାହିଁଛନ୍, ତ ଆଉ କାଣ କହୁନ ଆଜ୍ଞା ଆପଣଙ୍କର ଆଡ଼େ କେନ୍ତା ଆଜି ପାଗ? ବେଲେ ଆଜ୍ଞା ଆଜ୍ଞା ଆପଣଙ୍କର କିଛି ନାଇଁ କରବାର କେ ପିଠାପଣା ଆଜି ଆଜ୍ଞା ଆଜ୍ଞା ହଉ ଠିକ ଅଛେ ଆଜ୍ଞା। ଆପଣ ବାଛିଥିବା ଇ ସୁନ୍ଦର ଗୀତଟା ଶୁନମା। ଧନ୍ୟବାଦ ଆଜ୍ଞା। ଇ କାର୍ଯ୍ୟକ୍ରମ ଥ୍ରୁରୁ ଆମେ ଆପଣଙ୍କର ପସନ୍ଦର ଗୀତକେ ଡେଡିକେଟ୍ କରିଦଉଛୁ, ଆଉ ଶୁନମା ଆପଣଙ୍କର ପସନ୍ଦର ଗୀତକେ। ନମସ୍କାର,
1: ଜୁହାର।

0: ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହେଲୋ।
1: ହଁ ନମସ୍କାର ମ୍ୟାଡାମ।
0: ନମସ୍କାର ନମସ୍କାର ଆଜ୍ଞା, କିଏ କହୁଛନ୍, କେନୁ କହୁଛନ୍?
1: ଲୋକନାଥ ସାହୁ ଭାଲୁବହାଲ ବିଜେପୁର ବରଗନ କହୁଛେ।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜ୍ଞା, ଆପଣ ହଉଛନ୍ ଆଜିର ଆମର ଲାଷ୍ଟ କଲର।
1: ଲାଷ୍ଟ କଲର
0: ଆଜ୍ଞା, ତ କହୁନ୍ ଆପଣ ଆଜି କେନ୍ କେ ଶୁଣିବାକେ ଚାହିଁବେ?
1: ଆଜି ଗଦର ଫିଲ୍ମ ର ଦେବେ।
0: ଆଜ୍ଞା, ଗଦର ର କେନ୍ଟା ଶୁଣିବାକେ ଚାହିଁବେ? ବହୁତ ସୁନ୍ଦର ଗୀତ ବାଛିଛନ୍ ଆଜ୍ଞା। ଆଉ କହୁନ ଆଜ୍ଞା, ଆପଣ କେନ୍ତା ଅଛନ୍? ଆଜ୍ଞା ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଶୁଭକାମନା।
1: ଆମେ ଆଜି

0: ନିଷେଧ ବନ୍ଦ ହେ।
1: ଆଜ୍ଞା ଆଜ୍ଞା, ଏଇଟା ତ ଆମର ଓଡ଼ିଆ ପରମ୍ପରା,
0: ହଁ
1: ଆମେ ମାନିଲେ ଯାଇ ହିଁ ଆମର ପରର ପିଢ଼ି ମାନେ ଏସବୁ କଥା ମାନେ ଜାଣବେ ଆଉ ମାନବେ, ନା କାଣା କହୁଛନ୍?
0: ଆଗ ତ ହଲ ବି ନେଇ ଫାଲୁ ଥାଇ ଯାଇଛେ, ହଲ ହେଲା ନେନ, ଟ୍ରାକ୍ଟର ମାନେ ବି ବନ୍ଦ ଅଛି।
1: ଆଜ୍ଞା ଆଜ୍ଞା,
0: ଆଉ ଆମର ହାପି ବାର୍ଥଡେ ଜଣେ ଦେବି, ଆମର ମାମା ମିଶ୍ର ଫ୍ରମ ଭୁବନେଶ୍ୱର, ସେମାନେ ପ୍ରଥମ ରଜକେ ଜନ୍ମ ହେଇଥିଲି ବୋଲି କହିଥିଲେ ଦିନେ, ଆମେ କଲ କରିଥିଲି ଆଉ।
1: ଆଜ୍ଞା ଆଜ୍ଞା, ତାଙ୍କୁ ବହୁତ ବହୁତ ଶୁଭକାମନା, ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଆମର କାର୍ଯ୍ୟକ୍ରମ ତରଫରୁ ଆମେ ଦେଇ ଦଉଛୁ। ଆଉ ତାଙ୍କୁ ଡେଡିକେଟ୍ କରମା କି ଗୀତଟା, କାଁ ଯେ ଆମର ସମୟ ବହୁତ କମ, ସମୟ ବହୁତ କମ ଆଜ୍ଞା, ଆଉ ଶୁଣି ପକାମା ଆପଣଙ୍କ ପସନ୍ଦର ଗୀତ କେ
0: ଆଉ ଡେଡିକେଟ୍ ହି କରମା ଫେର।
1: କହୁନ କହୁନ ଆଜ୍ଞା।
0: ମୋର ମିତ୍ର ଲୋକନାଥ ପ୍ରଧାନ, ରବୀନ୍ଦ୍ରନାଥ ମେହେର, ଗୋବିନ୍ଦ ମେହେର, ସୁବଲ କୁମାର ସାହୁ, କରମ ସାନି ସାହୁ, ଚୈତନ୍ୟ ପଟେଲ, ସେବାରାମ ମେହେର, ରାଧାକାନ୍ତ ଭୋଇ, ଭକ୍ତ ଚରଣ ଭୋଇ, ଅଶ୍ୱିନୀ ସାହୁ, ନାରାୟଣ ପ୍ରଧାନ, ମୁରଲୀ ମେହେର, ଲକ୍ଷ୍ମୀ ନାରାୟଣ ବାଗ, ଚିତ୍ରସେନ ସବର, ମନୋଜ ପଟେଲ, ନାଗୁ ପାତ୍ର, ନାରାୟଣ ମେହେର, ହରେଶ ପରୁଆ, ପଞ୍ଚାନନ୍ଦ ପଞ୍ଚବିହାର, ଯଶବନ୍ତ ପାଇକ, ଆନନ୍ଦ ମେହେର, ସୌନ୍ୟ ପ୍ରଭାକର, ଦୀକ୍ଷା ଗୋପାଳ ଲିଙ୍ଗରାଜ, ଆଉ ସେ ପ୍ରଭୁ ପ୍ରଶାନ୍ତ, ରୋହିଣୀ ମେହେର, କ୍ଷମା ସାଗର, ନିରାକାର ରଣା, ମୁନା ପଣ୍ଡା, ଆର୍ ସତ୍ୟ କୁମାର ସାହୁ, ଆମର ବୀରଭର ଦାସ, ସମସ୍ତଙ୍କୁ ଡେଡିକେଟ୍ କରିନେବି।
1: ଠିକ ଅଛି ଆଜ୍ଞା, ଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଏ ଗୀତଟା
0: ଡେଡିକେଟ୍ କରନି ହୁଏ।
1: ଆଜ୍ଞା ଆଜ୍ଞା, ଶୁଣିବୁ ଆପଣଙ୍କର ପସନ୍ଦର ଗୀତ, କାହିଁକି ସମୟ ବହୁତ କମ ଆମ ପାଖରେ।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୁ ଅନୁରୋଧ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ ଏଫ୍ଏମ୍ 101 ମେଗାହର୍ଟ୍ଜରେ ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ଫ୍ରାନ୍ସର ନାଇସ୍ଠାରେ ଭାରତ ଇନୋଭେଟ୍ସ 2000

0: 26 କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜଣାଲେ କୃତଜ୍ଞତା। କହିଲେ ଦୁଇ ଦେଶର ମିଳିତ ସହଯୋଗଥି ଭାରତ ଇନୋଭେଟ୍ସ ୟୁରୋପୀୟ ପୁଞ୍ଜି ଆର୍ ଭାରତୀୟ ପ୍ରତିଭା ଭିତରେ ହେଇଛି ଗୋଟେ ବଡ଼ ସେତୁ। ଫ୍ରାନ୍ସଠାରେ ଭାରତ ଇନୋଭେଟିଭ 2026 କାର୍ଯ୍ୟକ୍ରମଥି ଉଦ୍ବୋଧନ ଦେବାର ଅବସରରେ ଫ୍ରାନ୍ସର ଲୋକକୁ ଭାରତ ବୁଲି ଆସିବାର ଲାଗି, ଭାରତନ ପୁଞ୍ଜି ନିବେଶ ଲାଗି, ଡିଜାଇନ୍ ନବସୃଜନ ଆର୍ ଭାରତରେ ଉତ୍ପାଦନ କରିବାର ଲାଗି କେନ୍ଦ୍ର ବାଣିଜ୍ୟ ଆର୍ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କଲେ ଅନୁରୋଧ। ଗଲା 12 ବର୍ଷ ଭିତରେ ଦେଶେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜୀବନର ସାମଗ୍ରିକ ସ୍ଥିତି ହେଇଛି ବହୁତଟି ଉନ୍ନତି, କହିଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ। କଳାହାଣ୍ଡି ଜିଲ୍ଲା କୃଷି ବିଭାଗ ଆର୍ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗଥି ଭବାନୀପାଟଣା ଟାଉନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ କନ୍କ୍ଲେଭ ବିକଶିତ ଓଡ଼ିଶା 2036 ଆର୍ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଲ୍ଗୁନେ ଜୈବିକ କୃଷି ଆର୍ ପ୍ରାକୃତିକ କୃଷି କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ। ଚଳିତ ବର୍ଷର ଜୈବିକ ଆର୍ ପ୍ରାକୃତିକ ଚାଷର ସଫଳତା ଉପରେ ଆଧାରିତ ଥିଲା କାର୍ଯ୍ୟକ୍ରମ। ଏଲ୍ନିନୋର ପ୍ରଭାବ ଥି କମ୍ ବର୍ଷାର ଆଶଙ୍କା ବାବଦେ ବ୍ୟସ୍ତ ନାଇଁ ହେବାର୍ ଲାଗି ରାଜ୍ୟର ଚାଷୀମାନଙ୍କୁ ଅନୁରୋଧ କଲେ ରାଜସ୍ୱର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କହିଲେ କମ୍ ବର୍ଷା ହେଲେ ବି ରାଜ୍ୟ ସରକାରଙ୍କ ପାଖେ ବିକଳ୍ପ ଯୋଜନା ଅଛେ ତିଆର। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଜିଠାନୁ ହେଉଛି ମୂଲ ସହରର ଭିନ୍ ଭିନ୍ ଶୈବପୀଠନୁ ଆଜ ହେଉଛି ବାବାଙ୍କର ପତର ପେଣି କାର୍ଯ୍ୟକ୍ରମ। ସମ୍ବଲପୁର ଜିଲ୍ଲା ମହାନଗର ନିଗମ ସମ୍ମିଳନୀ କକ୍ଷନ ନଗରସ୍ତରୀୟ ପୋଲିଓ ଟିକାକରଣ ଟାସ୍କଫୋର୍ସ ବୈଠକ ହେଲା ଅନୁଷ୍ଠିତ। ଅଭିଯାନଟି 213 ଦଳ ହୋଇଛନ୍ତି ନିୟୋଜିତ। 28,128 ଛୁଆଙ୍କୁ ଦିଆଯିବା ପୋଲିଓ ବୁନ୍ଦା ବୈଠକଟି ସହରେ ଷ୍ଟପ୍ ଡାଇରିଆ 2026 ବାଦେ ଭିଲ୍ ହୋଇଛି ଆଲୋଚନା। ରୁଷିଆଠାରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବଟି ରଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର୍ସ କପ୍ ଜିତିଥିବାର ଲାଗି ନାଁ କରା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁନସର ଦିହେ ରକ୍ତର ଗ୍ରୁପ୍କେ ଉଦ୍ଭାବନ କରିଥିବା ଡକ୍ଟର ଲ୍ୟାନ୍ସ ଟେରନ୍ଙ୍କୁ ଶ୍ରୋତା କରିକି ତାଙ୍କର ଜନ୍ମଦିନକେ ଆଜି ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଉଛି। ଏହି ବର୍ଷର ଦିବସର ବାର୍ତ୍ତା ରହିଛି ମାନବତାର ଗୋଟେ ବୁନ୍ଦା ରକ୍ତଦାନ କରୁନ୍ ଜୀବନ ବଞ୍ଚଉନ୍। ଏଥିନି ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେର ଘାଇ ଶୁଣିପାରିବେ ସନ୍ଧ୍ୟା 6 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ।

0: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ଅତିଥି ଶ୍ରୀ ରାମେଶ୍ୱର ମାକର, ଆକାଶବାଣୀ ସମ୍ବଲପୁରର ଜଣେ ବରିଷ୍ଠ କଳାକାର। ଆସନ୍ତୁ ଆଜି ତାଙ୍କ ସହିତ କିଛି କଥା ହେବା। ରାମେଶ୍ୱର ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ପହଲା ତ ଆମକେ ବହୁତଟେ ଖୁସି ଲାଗୁଛେ ଯେ ଆଜି ଆପଣ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମକେ ଆଜି ଆସିଛନ୍। ବେଲେ ଗୋଟେ କଥା କହିବେ ଯେ ଆପଣ ଛୁଆବେଲୁ ଏତ୍କି ବେଲ ତକ୍ ଆପଣଙ୍କର ଜୀବନକେ ଧୀରେ ଧୀରେ ଧୀରେ ଧୀରେ ଗୋଟେ ପାହାଚ ପରେ ପାହାଚ ଦେଖିଛନ୍, ଆର୍ ଇହାଦେ ଯେତେବେଳେ ଆପଣଙ୍କର ଅନେକ ଅଭିଜ୍ଞତା ଅନୁଭୂତି ସାଉଁଟି ସାରିଲେନ, ଗୋଟେ ବାର୍ଦ୍ଧକ୍ୟ ଆର୍କେ ଆପଣଙ୍କର ଗତି କରୁଛନ୍, ଇ ବଢ଼େଇଟେ ଯେନ୍ ସମୟ ସୀମାଟା ଛୁଆବେଲୁ ଏପ୍ତକ୍ ଆପଣ ଯେନ୍ କଟେଇଛନ୍, ଅନେକ କଥା ରହିଛେ, ହେଟା ଗୋଟେ ଗୋଟେ କରି ଆମେ କଥା ହେମା। ହେଲେ ପହଲା ଆମକେ କହିବେ ଯେ ଆପଣଙ୍କର ଇ ବୟସରେ ଭି
1: ଆଜ୍ଞା
0: ଆପଣ ଆପଣଙ୍କର ସମୟକେ କେନ୍ତା କେନ୍ତା କରି କାଟୁଛନ୍?
1: ଆଜ୍ଞା, ମୋର ଛୁଆଦିନ ତ ମୁଇଁ ତ ଗାନା ବାଜନା ଉପରେ ମୋର ଥିଲା ଆଗ୍ରହଟା, ଆଗିତ କୁତା ଗାଇବାର ମୋର ବହୁତ ଇଚ୍ଛା ଥିଲା, କିନ୍ତୁ ମୁଇଁ ପଢ଼ାଶୁନା କମ୍ ବି କରିଛେଁ, ମାନେ ଭଗବାନ କୃପାରୁ ଯାହା ବି ପାଠଶାଠ ପଢ଼ିକିରି ମୁଇଁ ଗୀତ ଗାଇବାର ଉପରେ ନଚା ଡେଗା କରିବା ଉପରେ ମୋର ବହୁତ ଆଗ୍ରହ ଥିଲା, ଆଉ ଭଗବାନ କୃପାରୁ ସେଟା ମୋର ସାଫଲ୍ୟ ମଣ୍ଡିତ ହେଇଛି।
0: ଆଚ୍ଛା, ସେଟା ତ ଆପଣଙ୍କର ଛୁଆବେନୁ ଥିଲା, ଆପଣ ସେଟାକେ କରିକିରି ଆସିଛନ୍, କିନ୍ତୁ ଇହାଦେ ଯେତେବେଳେ ଇ ସମୟ ଆପଣ ଅଛନ୍, ଆପଣଙ୍କର ବୟସ ଇହାଦେ ନାହିଁ ହେଲେ ବି 75-76 ହବ।

0: ମାନ
1: ଆଜ୍ଞା,
0: ତ ଇ ସମିଆ ଥିକି ଆପଣଙ୍କର କେନ୍ତା ସମିଆଟା କଟୁଛେ?
1: ଆମେ ରିଟାୟାର୍ଡ଼ ହେଲେ 2004 ମସିହା ରିଟାୟାର୍ଡ଼ ହେଇକିରି ସରକାରୀ ଚାକିରି କରିଦେଲି, ରିଟାୟାର୍ଡ଼ ହେଇଗଲି। ତାପରେ ମୁଇଁ ଏକା ଘରେ ଅଛେ, ରେଡ଼ିଓ ଶୁଣୁଛେଁ ସବୁ କଥା। ସେ ରେଡ଼ିଓ ମାନେ ଶୁଣିକିରି ମୋର ମନକେ ଏଇଟା, ସେ ରେଡ଼ିଓ ମାନଙ୍କର ଏଖାନେ ମୋର ସାଥୀ ବୋଲି କିଛି ଅତ୍ୟୁକ୍ତି ନାହିଁ।
0: ହଁ ହଁ, ଆଚ୍ଛା, ଆପଣ ତ ଟାଉନ୍ ପ୍ଲାନିଂରେ କାମ କରୁଥିଲେ,
1: ଆଜ୍ଞା,
0: କେତେ ବର୍ଷର କାମ କଲେ ଆପଣ? ଆଉ
1: ମୁଇଁ ନି ହେଲେ ବି 64 ମସିହାରୁ ଆରମ୍ଭ କରି 64-65 ଆରମ୍ଭ ହେଲା।
0: କେନ୍ଠାନେ ଆପଣଙ୍କ ଚାକିରି?
1: ମୁଇଁ ଚାକିରି ଆଜ୍ଞା ସର୍ବାଲରେ ଆମର ଗୋଟେ ଅଫିସଟେ ଥିଲା, ବୋଲେ ସେଇଟାନେ ମୁଇଁ ଚାକିରିଟା ପାଇଲି, ବୋଲେ ସେନୁ ସମ୍ବଲପୁର ଟ୍ରାନ୍ସଫର ହେଇକିରି ପଳେଇ ଆସିଲେ ଅଫିସଟା।
0: ଆଚ୍ଛା, ସେନେ କେତେ ବର୍ଷ କଲେ ଆପଣ?
1: ସେନେ 2-4 ବର୍ଷ କଲି।
0: ଆଚ୍ଛା ଆଚ୍ଛା, ହଁ, ତାପରେ
1: ସମ୍ବଲପୁରକେ
0: ବଦଳି ହେଇକିରି ଆଇଲେ।
1: ହଁ ଆଜ୍ଞା,
0: ଆଉ ସମ୍ବଲପୁରରେ ଆପଣଙ୍କର ଅବସର ନେବାର ତ କାମ କଲେ?
1: ହଁ ଆଜ୍ଞା।
0: ଆଚ୍ଛା ଆଚ୍ଛା, ବେଲେ ଆପଣ ଇ ଯେନ୍ ଗାଇବାର ଲାଗି ଆପଣଙ୍କର ଯେନ୍ ଆଗ୍ରହ ଥିଲା, ଯେନ୍ ଟିକେ ଆଗରୁ କହୁଥିଲେ ଆଉ ଗାଇବାର ନାଚବାର ଇ ପ୍ରକାର ଯେନ୍ ଆଗ୍ରହଟା ଥିଲା, ଆପଣ ତ ଆକାଶବାଣୀ ସମ୍ବଲପୁର କଳାକାର ଗଲିଆନ୍,
1: ହଁ,
0: ତ କେନ୍ତା କରି ଇ କଳାକାର ହେଲେ ସେ କଥା ଟିକେ କହିବେ?
1: ଆଜ୍ଞା, ମୁଇଁ ଯେନ୍ କଳାକାର ହେଲି, ମୁଇଁ ତ ଅଫିସରେ ଚାକିରି କରୁଥିଲି, ତାପରେ ବୃକ୍ସିଲ୍ ବୋଲି ଆମର ଗୋଟେ ଅଫିସଟେ ଥିଲା, ଆସିଏନ୍ରେ ରେକର୍ଡିଂ ହଉଥିଲା ସେତ୍କି ବେଲେ, ବୋଲେ ସେନୁ ଆମର ଅଫିସ୍କେ ଆପଣଙ୍କର କାର୍ଯ୍ୟାଳୟର ଜଣେ ବାବୁ ଯାଉଥିଲେ, ତାଙ୍କ ନାଁ ଗୋଲକ ଚନ୍ଦ୍ର ଧଳ, ବୋଲେ ଆମର ଅଫିସ୍କେ ଯାଆନ୍ ତାଙ୍କର କିଏ ରିଲେଟିଭ୍ ଥିଲେ, ଯଦ୍ୱାରା ସେ ଆମର ଅଫିସ୍କେ ଯାଉଥିଲେ, ବୋଲେ ମୁଇଁ ଅଫିସ୍ ପାଇଁ ଖାନା ପାନା ଗାଉଥିଲି, ଆଉ ସମସ୍ତେ ଅଫିସର ବି ଶୁଣୁଥିଲେ। ବୋଲେ ଧଳ ବାବୁଙ୍କୁ କହିଲେ, ଆଜ୍ଞା ଏଇ ବାବୁ ତ ଆମର ବଡ଼ା ଗୀତ ଗୀତା ଗାଏସନ୍, ଆପଣଙ୍କର ଆକାଶବାଣୀରେ ଗାଇ ଗୁଆ ପାରିବେ କାଏଁ, ତାଙ୍କର ଟିକେ ଆଗ୍ରହ ଅଛି ବୋଲିକରି ମୋତେ କହିଲେ। ବୋଲେ ସେ ବୋଲେ ହଉ ଠିକ୍ ଅଛି, ଆଉ ତାର ସୁବିଧା କର୍ମା ବୋଇଲେ ଆଉ ପ୍ରଭୁଦତ୍ତ ପ୍ରଧାନ ବୋଲି ଜଣେ ଆକାଶବାଣୀ ନଥିଲେ, ତାଙ୍କଠୁ ମୋତେ ଭେଟଘାଟ କରିଦେଲି, ଆଉ ତାଙ୍କଠାନ୍କେ ଗଲି ବେଳେ ସେ ଗୀତ ବାଜାର ବିଷୟବସ୍ତୁକେ ସବୁ ମୋତେ ଆଜ୍ଞା ସବୁ ଶିଖାଲେ, ତେରୁ ମୁଇଁ ଆକାଶବାଣୀକେ ଆସିଲି, ଆଉ ମୁଇଁ ସେଠାନେ ପରୀକ୍ଷା ଦେଇକିରି ବୃକ୍ସିଲ୍ଠାନେ ସେନୁ ମୁଇଁ ପାସ୍ କରିଛି। ବହୁତ ଦିନ ହେଇଗଲାନ।
0: ବେଲେ ଆପଣ ଯେନ୍ ପାସ୍ କଲେ ହେତ୍କି ବେଲେ ଆପଣ ସମ୍ବଲପୁରୀ ଗୀତ ଗାଉଥିଲେ କି ଓଡ଼ିଆ ଗୀତ ଗାଉଥିଲେ, କେନ୍ତା କାଣା?
1: ନାଇଁ, ମୁଇଁ ସେତ୍କି ବେଲେ ସମ୍ବଲପୁରୀ ଗୀତ ତ ଗାଉଥିଲି, କିନ୍ତୁ ଆକାଶବାଣୀ ହେବାର ପୂର୍ବରୁ ଆମର ଆମେ ତ କହୁ ଲୋକ
0: ଆଜ୍ଞା,
1: ଆମର ନଚା ଡେଗା କରବାର ସେଟା କାମ ହେ, ବୋଲେ ବଜାତି ଆମେ ଗୀତ ଗାଉଥିଲୁ, ନଚା ଡେଗା ସବୁ କରୁଥିଲୁ, ବୋଲେ ସେ ଦୃଷ୍ଟିରୁ ମୋର ସାଙ୍ଗସାଥିମାନେ ଗୀତ ଗୁତା ଗାଉଥିଲେ, ତାଙ୍କୁ ଦେଖିକିରି ମୁଇଁ କେନ୍ତା କରି ଗୀତ ଗାଇମି ବୋଲିକି ମୋର ଛାଟି ହେଲା, ଆଉ ସେନୁ ନଚା ଡେଗା ବି କରୁଥିଲି।
0: ଆଚ୍ଛା ଆଚ୍ଛା,
1: ବୋଲେ ସେତ୍କି ବେଲର ଗାନା ବାଜନା କଥାଟା ଟିକେ ଦୁସରା ଥିଲା, ଏଛନର କଥାଟା ଦୁସରା ହଉଛି। କାଁ କରି ବୋଲେ ମୁଇଁ ଯେତେବେଳେ ଗୀତଟା ଗାଇଲି, ମୋନି ହେଲେ ବି ମୋତେ 11-12 ବର୍ଷ ଯେତେବେଳେ ହେଲା, ବୋଲେ ସବୁ ଗୀତ ଫିତ ସବୁ ଶିଖିକିରି ମୁଁ ଗୀତ ଗାଇକିରି ପୁରା ପୋଖତ ହେଇକିରି ନଚା ଡେଗା ବି କଲି, ଆମର ବିହା ବରମନ୍ଦି ନଚା ଡେଗା ବି ଆମେ କରସୁଁ।
0: ଇଟା ମାନେ ଇ ଆକାଶବାଣୀକେ ଆବାର ଆଗୁ ଯେତେବେଳେ
1: ଆଗରୁ ଆଗର କଥା କହୁଛି ଆଜ୍ଞା,
0: ଆପଣଙ୍କ ଶୁରୁ ହେଲା ଗୀତ ଗାଇବାରଟା ନାଇଁ କେ?
1: ହଁ
0: ଆଚ୍ଛା, ବୋଲେ ହେନ୍ତା ଦେଖମା ବୋଲେ ଆଜ୍ଞା, ଦେଖୁନ୍ ଯେତେବେଳେ ଆପଣଙ୍କର ପ୍ରବେଶ ହେଲା ଆକାଶବାଣୀରେ, ଆକାଶବାଣୀରେ ଆପଣ ବିଭିନ୍ନ ଗୀତିକାର ମାନଙ୍କର ଗୀତ ଗାଇଥିବେ,
1: ହଁ
0: ନାଇଁ କେ? ଆଉ ଯେତେବେଳେ ଆପଣ ସାନ ଥିଲେ କି ଗାଁରେ ଥିଲେ ଯେନ୍ ଗାଉଥିଲେ, ହେତ୍କି ବେଲେ କାହାର ଗୀତ ମାନେ ସବୁ ଗାଉଥିଲେ?
1: ଆଜ୍ଞା, ସେତେବେଳେ ତ ହେତ୍କି ବେଳେ ତ ଲେଖକ କିଏ ଥାଇନି, ଆଉ କାହାର ଗୀତ ବି ନି ଗାଉଥିଲି, ବୋଲେ ଆମର ଯେନ୍ ଗୀତ ଗାଉଥିଲୁ ନାଚୁଥିଲୁ ଆମେ ନିଜେ, ସେଟାକେ ଇଏ କରିକିରି ତାମାନେ ମନେକେ ଜଣେ ଗୀତ ଗାଉଛି ଆମେ ଶୁଣିକିରି କି ଜାଣିକିରି ତାହାକେ ସେଇ ହିସାବରେ ଆମେ ଗୀତଟା ଗାଉଥିଲୁ।
0: ଆଚ୍ଛା,
1: ଆର୍ ସେତେବେଳର ଗୀତ ଆର୍ ଏଛନର ଗୀତଟା ଟିକେ ଯେନ୍ତା ହେଲେ ପ୍ରଭେଦ ଯାଏ।
0: ହଁ ପ୍ରଭେଦ, ଏଖେନ୍ ଗୀତଟା ଲେଖା ହେଉଛେ ଗୋଟେ ତାଙ୍କର ଧାରାରେ ଯେ ଆଜ୍ଞା, ଗୋଟେ କଥା କହିବି, ଆମର ଇଆଡ଼ର ଯେନ୍ ଗୋଟେ ବଢ଼େଇଟେ ମାନେ ସଂସ୍କୃତିଟେ ରହିଛି, ଆମର ଭାଷାର ଗୋଟେ ବଢ଼େଇଟେ ମାନେ ରହିଛି ବପୁ, ଯେ ସମ୍ବଲପୁରୀ ଭାଷା, ସମ୍ବଲପୁରୀ ନାଚ ଗୀତ ଇଟା ତ ବିଶ୍ୱ ପ୍ରସିଦ୍ଧ ହଏ। ବୋଲେ ଆମର ଯେନ୍ ଯେନ୍ ଲୋକ ସଙ୍ଗୀତ ରହିଛେ ଆମର ଯେନ୍ ଇଆଡ଼ର ଯେନ୍ ରସରକେଲି ଡାଲଖାଇ ଭିନ୍ ଭିନ୍ ପ୍ରକାରର ଯେନ୍ ଗୀତ ମାନେ ରହିଛି, ହେ ସବୁ ଆପଣ ଜାଣସନ୍?
1: ହଁ, ମାନେ ଜାଣୁଛି, ମାନେ ଏଖେନକା ଗୀତିକାର ହେଲେ ବୋଲି କିନେ ଆମର ଗୀତ ଗାଇବାକେ ପଡ଼ବା, ବୋଲେ କେନ୍ତା କିରି ଗୀତଟା ଗାଇମି କାଣା କରମି ବୋଲିକି ସେତିକି ବେଲେ ଛାନ୍ଦ ଚୌପଦୀ ଇ ସବୁ ଗୀତ ଗୁଡ଼ାକ ମୁଇଁ ଆମର ଯେନ୍ ପଞ୍ଚୁ ବାଦ୍ୟ ଯେନ୍ ଅଛି, ଆଇ ଡୋଲ ମୁହୁରି ନିଶାନ ତାସା ଲୁହୁଟି ଇଟା ଗୋଟେ ପଞ୍ଚୁ ବାଦ୍ୟ ହେ, ବୋଲେ ଏଖେନ ଯେନ୍ ଗୀତଟା ଗାଉଥିଲୁ ଆମେ ସେ ପଞ୍ଚୁ ବାଦ୍ୟ ଭିତର ଗୀତରେ ଆମେକେ ଗାଉଥିଲୁ, ସେ ଗୀତ ମାନେ ଛାନ୍ଦ ଚୌପଦୀ ଇ ଭିତର ଗୀତକେ ଆମେ ନଚିନିଆ ଡାଲଖାଇ ରଥର କେଲି ମାଲା ଯେଡ଼ ନଚିନିଆ ବଜିନିଆ ଆମର ଯେତିକି ଜିନିଷ ଅଛି, ବୋଲେ ସେ ନଚିନିଆ ଗୀତ ହିସାବରେ ମୁଇଁ ଗାଉଥିଲି, ଆଉ ମୁଇଁ ନିଜେ ଗାଏମି ନିଜେ ନାଚମି ବୋଲେ ମୋତେ ଭଲ ଲାଗେ।
0: ହଁ, ବୋଲେ କେନ୍ତା କେନ୍ତା କରୁଥିଲେ ହେଟା ଟିକେ ପଦେ ଶୁଣୁ ତ, କେନ୍ତା କରି ସେ ଛାନ୍ଦ ଚୌପଦୀଟା ଗାଉଥିଲେ ହେଟା ନେଇ?
1: ଛାନ୍ଦ ବୋଲେ ଲକ୍ଷ୍ମଣ ଶକ୍ତି ଭେଦ ଗୋଟି ଅଛି
0: ଆଜ୍ଞା,
1: ତାପରେ ହରି ଅର୍ଜୁନ ଚୌଦିଶା ସୀତା ଚୋରି ଏନ୍ତା ବହି ମାନେ ଫେର୍ ଡାଲଖାଇ ରସରକାଲି ସେତେବେଳେ ହିସାବଟା ଦୁସରା ଥିଲା ବୋଲେ ଏସନ ହିସାବ।

0: ତାପରେ ଦୁସରା ରହୁଛି
1: ରହୁଛି
0: ବୁଝିଲେ କି ନି?
1: ହଁ, ବୋଲେ ଆପଣ ହେତ୍କି ବେଲେ କେନ୍ତା ଗାଉଥିଲେ ହେତିର ପଦେ ପଦେ ଶୁଣବା?
0: ହଁ ଠିକ୍ ଅଛି, ବର୍ତ୍ତମାନ ଅଛି ନା ଗୀତ ପଦେ?
1: ହଁ ଆଜ୍ଞା ଆଜ୍ଞା।
0: ରାମ ଲଇକ୍ଷଣ ସୀତା ତିନି ଜନ ପଞ୍ଚୁ ବଡ଼ିତି ରହିଲେ, ରାମ ଲଇକ୍ଷଣ ସୀତା ତିନି ଜନ ପଞ୍ଚୁ ବଡ଼ିତି ରହିଲେ, ସୁନାର ହରିଣୀ ଦେଖିନ ସୀତୟା ମନେ ଉସତ ହୋଇଲେ, ବୋଇଲେ ସୁନାର ହରିଣୀ ଗୋଟାଏ କାହିଁ ମୁଇଁ ଦେଖି ନାହିଁ। ଏଇଟା ହଉଛି ଆଜିକାଲିର ଗୀତ, ବୁଝିଲେ କି ନି
1: ଆଜ୍ଞା?
0: ବର୍ତ୍ତମାନର ଗୀତ ବୋଲେ ଆମେ ଯେନ୍ ଗାଉଥିଲୁ
1: କେନ୍ତା
0: ସେତେବେଳେ ଗୀତଟା ମୁଇଁ ଗାଇ ଦଉଛି। ଆସ ଆଶା ନାଇଁ ଭାଙ୍ଗ ମନ ମୋହିନୀ ରେ, ଆସ ଆଶା ନାଇଁ ଭାଙ୍ଗ ମନ, ଦେଖ ବସନ୍ତ କାଲ, ଦେଖ ବସନ୍ତ କାଲ, ଦେଖ ବସନ୍ତ କାଲ, ହେଲା ସଜନି ଆସ ଆଶା ନାଇଁ ଭାଙ୍ଗ ମନ, ମୋହିନୀ ରେ ଆସ ଆଶା ନାଇଁ ଭାଙ୍ଗ ମନ। ତା ଗିଡ଼ି ଗିଡ଼ି ଗିଡ଼ି ଗିଡ଼ି ଗିଡ଼ି ଗିଡ଼ି ଜମ୍ ତା ଗିଣାଙ୍ଗ ତାକ ତାକି ଯାଗି ଯାଙ୍କି ଘୁଡ଼ୁମ୍ ତା ତି ତି ତାର ଘିଣି ଯାଗି ନେଇକି ଜାଣିକି ଜାଗି ନେଇକି ଯାହାକି ଜାଗି ନେଇକି ଯାହା ଦେଇକି ତାକେ ଦେଇକି ତାକ ତା ଘିଣି ଯାହା ଘିଣି ଜାଗି ନେଇକି ତାର ଘିଣାଙ୍ଗ ତାକେ ଟିକିଟି ତାର ଘିଚିକି ଜାଗିଣି ଘିଣାଙ୍ଗ ତାକେ ଟିକିଟି ତାର ଘିଚି ଘିଣାଙ୍ଗ।
1: ଇଟା ନଚନିଆର ଯେନ୍
0: ନଚିନା ନଚନିଆ ଷ୍ଟାଇଲ ଆଗର ମତ ଗଜ ଗାମିନୀ ତୁମିନ ନୟନି ବର୍ତୁଲ ରଜା ସହି ପିକ ବଚନି, ନାହିଁ ନାହିଁ ନକର ଆରେ ଯୁବତୀ ବର ତୁ ହୃଦୟ ତୁ ବିଚାର, ଆସ ମୋର ପାସର ଭାସି ଅମି ଅଗିର ମୋ ଚିତ ଶାନ୍ତି କର।

0: ଆପଣ ଯେତେବେଳେ ନାଚି ଯାଉଥିଲେ ଏଇ ନଚନିଆ ଗୀତ ଗାଉଥିଲେ, ତାପରେ ଯେନ୍ଟା ସବୁ ନୃତ୍ୟ ଆଶ୍ରିତ ଗୀତ ମାନେ ରହୁଛି ସେଟା ହେ ନାଚିଲା ବେଳକି ଗାଉଥିଲେ, ସେଥିର ଭିତରେ ନଚନିଆ ଗୋଟିଏ ଆଏ। ନଚନିଆ ଗୀତ ଗାଇଲେ ନଚନିଆ ବାଜା ବାଜବା ଆପଣ ମାନେ ନାଚୁଥିଲେ, ଆଉ କେନ୍ କେନ୍ ପ୍ରକାର ଗୀତ ଗାଉଥିଲେ ଆଉ ସେଥିରେ ଆପଣ ମାନେ ନାଚୁ?
1: ନଚନିଆ ନଚନିଆ ର ଆର ଗୋଟେ ଯୁଡେ ତିନିଟା
0: କେନ୍ତା କେନ୍ତା ଅଛି ପଦେ ପଦେ ଶୁଣମା।
1: ଏଇଟା ହଉଛି ହରି ଅର୍ଜୁନ ଚୌତିଶ ଆର ଗୋଟେ ଗାଉଛି।
0: ଆଜ୍ଞା ଆଜ୍ଞା।
1: କର ଯୋଡ଼ି କହେ ପାର୍ଥ ଶ୍ରୀକୃଷ୍ଣ ଛାମର, କର ଯୋଡ଼ି କହେ ପାର୍ଥ ଶ୍ରୀକୃଷ୍ଣ ଛାମର।

0: ହରି ଅର୍ଜୁନ ଚୌଧୁରୀ ଗୋଟେ
1: ଗୀତ
0: ଗୀତ ତାର ମାନେ କଲିଯୁଗର ରହସ୍ୟ ସେଥିରେ
1: ଆଉ ଇଟା ହଉଛି ଆମର ନଚନିଆ ଶୈଳୀ ଉପରେ ଆଧାରିତ
0: ଇଟା ଯେତେ ନାଚିମି କିନି ଆ ସେଟା ନାଇଁ କନ ଢୋଲିଆ ଏକଦମ ମୋର ନେଇକି ନରିଦେବା ପୁରା ଏକଦମ ଢୋଲଗଡ଼ା ଧରିକିରି
1: ଆଚ୍ଛା
0: ବୁଝିଲି ଯାହା ବି ଆଚ୍ଛା ତ ମୋର ଗୋଟେ ଜାଗାରେ ନାଚୁଥିଲି ଗୋଟେ ଜିନିଷ ମୁଇଁ କହୁଛି
1: ହଁ
0: ବୋଲେ ସେଇଟା ହଉଛି ଚିଙ୍ଗିରିଗୁଡ଼ା ବୋଲିକିରି ଲଜଗୁରା ହେଲେ ଗୋଟେ ଗାଁଟେ ଅଛି ଠିକ୍ ବୋଲେ ଏନ୍ତା ମୁଇଁ ଯେନ୍ ନାଚି ଯିମି ଆମର ଆତ୍ମୀୟ ସ୍ୱଜନ ଡାକିଲେ ଯିମି ଏମିତି କହିଲେ ଡାକିଲେ ମୁଇଁ ନେଇ
1: ଯେ ଆପଣ ଯେନ୍ ନାଚି ଯାଇଥିଲେ ଏଟା କେନ୍ଥିର ଲାଗି ନାଚି ଯାଇଥିଲେ ବିହା
0: ହଁ ବିହା ନାଚିଛି ମନେକର ଆପଣ ଆମେ କୋଉ ଲୋକ ଆପଣ ମତେ ଡାକିଲେ ମୋର ଆତ୍ମୀୟ ସ୍ୱଜନ ତେହେନକେ ଯିବି ନାଚି
1: ଆଚ୍ଛା
0: ଯାହା ବୋଲିକିରି ଯାଇତେ ବି ନାଚି ନେଇ
1: ବୁଝିଲେ
0: କି ନେବି ବୋଇଲେ ସେଟା ମୋର ପହିଲା ନାଚେ
1: ଆଚ୍ଛା।

0: ନାଚବାର ଲାଗି ମୁଇଁ ବଜା ଗଜା ପଞ୍ଚବାଦ୍ୟ ବାଜିଲେ ଲାଗି ମୁଇଁ ଠହରି ନେଇ ପାରେ ସବୁ କଥା କହୁଛି, କିନ୍ତୁ ଆମର ନିଜର ଲୋକ ଡାକିଥିବେ ଗୁଆ ଗୁଣା ଦେଇଥିବେ ବୋଲେ ଯିମି, ଆଉ ହେନ୍ତା ଅବନୀର ଗୁଣା ତେଲନି ସନ୍ତାନ ରାଗରେ ମୁଇଁ ନେଇଯାଏ
1: ବୁଝିଲେ
0: ବୁଝିଲେ କିନି, ଆଉ ବେଲେ ସେନ୍କେ ମୁଇଁ ବିହାଘର ମତେ ଗୁଣା ଦେଲେ ମୁଇଁ ଯାଇଥିଲି, ସେ ବଜନା ମାନେ ଆସିଥିଲେ ବେଲେ ସେ ତାଙ୍କର ବଜାର ଚାଲ ଡାଲ ଦେଖିଲେ ଜାଗାରେ ମୁଇଁ ସେନ୍କେ ପ୍ରବେଶ କରିବି ସେ ପଞ୍ଚବାଦ୍ୟର ଭିତରେ
1: ଲୋକ ପସନ୍ଦ ଲାଗିଲା ଯଦି
0: ଲାଗିଲା କେନ୍ତା ଗାଉଛେ ତାର ଚାଲ ଢାଲ ଦେଖିଲେ ନେଲେ ସେ ଯେନ୍ ମୁଇଁ କେନ୍ ଯେନ୍ ବୋଲ୍ଟା କହିଲି ସେ ବୋଲ୍ଟା ଯଦି ବଜାବା ମୁଇଁ ନାଚିଲେ ସେନେ ଠିକ ହେବା, ମୋର ଭୁଲ ହେଇଯିବା ନାଚଟା ବୋଲେ ଅସୁବିଧା ହେବା କେନି ବୋଲେ ସେ ଚିଙ୍ଗିରି ଗୁଡ଼ାରେ ଆସିଥିଲି ବୋଲେ ମୁଇଁ ସେନ୍କେ ଗଲି ନାଚି ବୋଲେ ଏଇ ଗୀତ ଗୀତା ଗାଇଲେ ନଚା ଡେଗା କଲି ମୋତେ କେନ ରହିବା ତୁ ମୋତେ ବୋଇଲି, ମୁଇଁ ବୋଲି ନ ରହିବି ଆମ ନିଜ ଲୋକ ଡାକିଥିଲି ଆଇଥିଲି ଯେ ମୁଇଁ ଏଇଟା ଦୀପଦ ଗାଇଦେଲି ବଢ଼ିଆ କହୁଛି ବାବୁ ତୁ ଭଲ ଲୋକ ହଉ, ଆଉ ଘୁଙ୍ଗୁରୁ ହିଟେଇ ଦେଲା ବାନ୍ଧ ବୋଇଲା ଗୁଡ଼େ ବୋଇଲେ ମୁଇଁ ବୋଇଲି ମୁଇଁ ତ ଘୁଙ୍ଗୁରୁ ବାନ୍ଧି ଜାଣିନି ମୋତେ କେତେ ବଜେଇ ଏଗାର ବାର ପଚାରିଥିବ ହେତ୍କି ବେଲେ କଥା କହୁଛି ବୁଝିଲେ କିନି, ବୋଲେ ସେ ତାର ଟିମକିରି ବାଲା ଆସିକିରି ମୋର ଗୋଟେ ଘୁଙ୍ଗୁରୁ ଜବରଦସ୍ତି ବାନ୍ଧି ଦେଲା ବୋଇଲେ ମୋତେ ଆଉ ଉତ୍ତେଜନା ଲାଗ୍ଲା ବୋଇଲେ ଆର୍ ଟିକେ ଫେର ଡାଲ ଖାଇ ରସର କଲି ବାକି ଗ୍ରାହକ ଫେର ଗାତି ଗଲି ବୁଝିଲେ କିନି, ବୋଇଲେ ଆମର ସମୟରେ ଡାଲ ଖାଇ ଅଲଗା ରହୁଛି
1: କେନ୍ତା ଥିଲା
0: ସେଟା କହୁଛି, ମୁଇଁ ଡାଲ ଖାଇ ବି ନାଚେ ମୁଇଁ ସେ ଟୁକେଲ ମାନଙ୍କର ବି ନାଚିବି ନାଚି ଦିଏ ପିଲାଙ୍କ ନାଚ ସବୁ ନାଚେ,
1: ଦେଖୁନ ଆପଣ ଯେ ନଚିନିଆ ଗୀତ ଗାଇଲେ ଭିନ୍ ଭିନ୍ ପ୍ରକାରର ଗୀତ ଭିନ୍ ଭିନ୍ ଶୈଳୀର ଗାଇଲି
0: ଆଜିକାଲି ଡାଲଖାଇ ଅଲଗା ଅଛି ବରଗଡ଼ି ଡାଲଖାଇ ଯେନ୍ ଗାଉଛନ୍ ବରଗଡ଼ି ଡାଲଖାଇ
1: କେନ୍ତା ଗାଉଛନ୍
0: ବର୍ତ୍ତମାନ ଯେନ୍ ଗାଉଛନ୍ ମୁଇଁ ବରଗଡ଼ି ଡାଲଖାଇ ବି ଆପଣଙ୍କୁ ଶୁନାମି ଆର୍ ସେ ଅରିଜିନାଲ ଡାଲଖାଇ ବି
1: ଶୁଣାମି,
0: ବୋଲେ ଆମର ସାଇଡ଼ରେ ଯେତେବେଳେ ଡାଲଖାଇ ନାଚୁଥିଲେ ସେ ଛପା ବହି ମିଳୁଥିଲା ବଜାରରେ, ଆଉ ସେଟା ମୁଇଁ ଘିନିକିରି ରଖେ ମୁଇଁ ନଚା ଡେଗା କରିବି ବୋଲି ନଚା ଡେଗାର ମୁଇଁ ତ ଗୋଟେ ନେଇକି ମୁଇଁ ଗୋଟେ
1: ଅଛି
0: ବୋଲେ କେନ୍କି ଗୀତ ଗାଇଯିବି ନାଚିବି ନାଚିବି ବୋଲେ ଗୀତ ଗୀତା ନେଇଗଲେ କେନ୍ଦା ବୋଲିକିରି ମୁଇଁ ଗୀତ ଗାଇଲି ସେଲିକିରି ସେଟା ମୁଇଁ ସେ ବହି ଘିନି ଘିନି ରଖିଥାଏ, ବୋଲେ ସେ ଡାଲଖାଇ ଗୋଟେ ଅଲଗା ରହୁଥିଲା, ଡାଲଖାଇ ରେ ଚିନ୍ଚିନି ଖପରି କାରି ରାୟ ଶ୍ରୀଧାନ ତୁଇ ମୁଇଁ ବୋଲେ ଯିମା ସାରଙ୍ଗଳର ପାନ ସାରଙ୍ଗଳର ପାନ କିରେ ମାଛ ମୁଡ଼ା ମୁଡ଼ା ମାଛ ମାରିକିରି ଝୋଲପି ଆମି ଚାଲିଯିମା ବାମୁଡ଼ା ବାମୁଡ଼ାର ଟୁକେଲ ମାନେ ଆଞ୍ଜୁରି ପାଞ୍ଜୁରି ଆଗଲି ପଜଲି ଲମି ଯିବେ ଛକୁଡ଼ି ଧାଙ୍ଗୁରି ବା କାନ୍ଦୁଛେ ଗାଁ ଗୁଆଲେ ମା କାନ୍ଦୁଛେ ଘରେ କାହିଁକି ମାତା କାନ୍ଦୁ ଅଛ ଯିବା ଥିବାର ବେଲେ ଆର୍ ଯୁଡ଼ା ମକୁଡ଼ ବାନ୍ଧିଦେବି ଧନରେ ମହୁଲ ଗଛର ତଲେ ମହୁଲ ଗଛର ତଲେ ମହୁଲ ଗଛର ତଲେ କାଁ ଡାଲ ଖାଇରେ ତାକ ତାକ ତାକ ତାକ ଝାଗିନି ତାକ ତାକ ଝାଗିନି ଝାଗିନି କିନି ଘିନି ଝିକି ଝାଗି ଝାଗିନି ଝାଗି ଝାଗି ଝାଗିନି ଝୋ ତାର୍ଖି ଟିକିରି ତାର୍ଖି ଟିକିରି ତାର୍ଖି ଟିକିରି ତାକ ତାକ ରେଗି ଝାଗିନି ଝୋ ରେଗି ନିକି ଝାଁ ଝୋ ଝାର୍ଗି ନିକି ଝାଁ ଝୋ ରେଗି ଝାଙ୍ଗ ତାଗିଡ଼ି ତାକ ରେଗି ଝାଙ୍ଗ ଘିଣି ତାଗିଡ଼ି ତାକ ଦେଗି ଝାଙ୍ଗ ଫଡ଼ାଙ୍ଗ ଏଇଟା ହେଉଛି ଆମର ବରଗଡ଼ି ଡାଲଖାଇ।
1: ଆଚ୍ଛା ଆପଣ ମାନେ ଯେତେବେଳେ ଗାଉଥିଲେ
0: ମୁଇଁ ଯେନ୍ ଗାଉଥିଲି ସେଟା ମୁଇଁ ଗାଇଦେଉଛେ

0: ଋତୁଛେ ସୁବେଶ ବେଶ ଅନ୍ନ ପାଣି ସବୁ ଡାଲ ଖାଇ ହେଉଛେ ବିଷ ହେଉଛେ ବିଷ କାଇଁ ଡାଲ ଖାଇରେ ଜାଗିଡ଼ି ଗିଡ଼ି ଜାଗିଡ଼ି ଗିଡ଼ି ଜାଗିଡ଼ି ଗିଡ଼ି ଜମ୍ ଗିଜିରି ଗିଜା ଜମ୍ ଜାଗିଡ଼ି ଗିଡ଼ି ଜମ୍ ଗିଜାଙ୍ଗ ତାକଡ଼ି ତାକରେ ଗିଜାଙ୍ଗ ଫଡ଼ାଙ୍ଗ ତାକଡ଼ି ତାକରେ ଗିଜାଙ୍ଗ ଗୁଣୁମ ତାକଡ଼ି ତାର ଗିଜା କିଣି ଗୁଣୁମ
1: ତ ଇ ଯେନ୍ ଡାଲ ଖାଇ ଗୀତ ରହିଛି ଡାଲ ଖାଇ ସେ ଗୀତ ଅନୁସାରେ ବାଦ୍ୟ ତାର ପାର ମାନେ ବି ହେନ୍ତା ରହିଛି ନାଇଁ କେ
0: ବୋଲ୍ଟା ତ ସେମାନେ ଜାଣିବେ ମୁଇଁ ଜଷ୍ଟ ଟିକେ
1: କହିଦେଲି ଧାରା ଦେଖେଇଦେଲି ହେଲେ ଗୋଟେ କଥା ଆପଣ ମାନୁ ଆମେ ଜାଣିବା ଲାଗି ଚାହିଁମୁ ଯେ ଆପଣ ଯେତେବେଳେ ନାଚି ଯାଉଥିଲେ ଆମର ଇଆଡ଼ର ସମ୍ବଲପୁରୀ ବିଭିନ୍ନ ପ୍ରକାର ଶୈଳୀର ଗୀତମାନେ ରହିଛି ସରକେଲି ଡାଲ ଖାଇ ମାଇଲା ଜଳ ଏଇଟା ତ ଏ ଯେନ୍ ଆପଣ ନଚନିଆ ଗାଇଲେ ତାପରେ ଡାଲ ଖାଇ ଗାଇଲେ ଇ ଗୀତ ଗାଇକିରି ନାଚସନ୍ ଆର କେନ୍ କେନ୍ ଗୀତ ଗାଇକିରି ନଚା ଯାଇ ପାରସି
0: ବୋଲେ ଆମର ଗୋଟେ ଆମେ ଝରିଆ ଗୋର ମାନେ ଆମର ଝରିଆ ମାନେ ଲରିଆ କଥା ଲାଗୁଥିଲେ
1: ଆଚ୍ଛା
0: ଲରିଆ କଥା ବୋଲେ ବୁଝସନ୍ କି ନାଇଁ ବୁଝନ୍
1: ହଁ ଅଧା ହିନ୍ଦୀ ବାକିଟା
0: ବାସ୍ ବୋଲେ ଇ ଯେନ୍ ଆମର ଲରିଆ ଭାଷା ଯେନ୍ ଗାଉଥିଲୁ ସେ ତାର ଗୋଟେ କୋହରା ସୁର ଗୋଟେ ଅଛି
1: ଆଚ୍ଛା କାଣା ସେଟା ଆଜ୍ଞା ଟିକେ ଶୁଣ
0: ସେ କୋହରା ସୁରଟା ଅଛି ସେ ଲରିଆ ଭାଷୀର
1: ହଁ
0: ବୋଲେ ତା ସେ ଲରିଆ ଭାଷୀ ନୁ ଗୋଟେ ଗୀତଟେ ବାହାରିଛି
1: ଆଚ୍ଛା
0: ସେଟା ହଉଛି ଜହ୍ନି ଫୁଲ କି ମଲ୍ଲି ଫୁଲ
1: ହଁ ହଁ
0: ବୋଲେ ସେ ଲରିଆ ଗୀତ ସାଙ୍ଗେ ତାର କନେକ୍ସନ୍ କାଣା ଅଛି ମୁଇଁ କହିଦେଉଛି ଆମେ ଗାଇଲେ ଆମେ କରିବୁ ଲୋକ ଗାଏ ଧୋଇମୁ ତାର ନାଚଟା ଗୋଟେ ଏନ୍ତା ନାଚ ଯେ ସେଟା ଯେ ଦେଖବାର ଲୋକଟା ଯେ ନାଚ ପଡ଼ି ମରବା ବୋଲବା ସେଟା ଗୋଟେ ଛନ୍ଦିନୀ ନାଚ ରହୁଛି ଛନ୍ଦିନୀ ନାଚ ବୋଲେ ଆମେ ଯେତେବେଳେ ଗୁରସ୍ ଦଉଛୁ ବୋଲେ ଗାଏକି ଆମେ ଛାନ୍ଦି ଦଉଛୁ ଛାନ୍ଦି ଦେଇ ସାରିଲା ପରେ ସରକାର ଫା ଯେତେବେଳେ ପକଉଛୁ ସେ ଛନ୍ଦିନୀ କି ଘିଚି ଦେଲା ବେଲେ ସେ ଦାବୁର ଛୁଆ ପଲାବା ଆସେ ସେ ବି ପଲାବା ଆଉ ଛନ୍ଦିନୀ ନେଇ ବାନ୍ଧିଲେ ଆମେ ଗାଈ ଘର ଧୋଇ ନେଇ ପାରୁନି ବୋଲେ ସେଟା ତାର ନାଚ ଆଉ ଛନ୍ଦିନୀ ନାଚ
1: ଆଚ୍ଛା
0: ଛନ୍ଦିନୀ ନାଚ ସାଙ୍ଗେ ଇ ଯେନ୍ କୋହରା ଗୀତ

0: ତାର ସମ୍ପର୍କ, ତାର ପରେ ତାର ପରେ ଏଇ ଯେନ୍ ଜହ୍ନି ଫୁଲ କି ମଲି ଫୁଲ ଏଇ ତାର ସମ୍ପର୍କଟା ଟିକେ ଆପଣଙ୍କୁ ମୁଁ କହିଦେଉଛି।
1: କହୁନ ଆଜ୍ଞା। ଆଜ୍ଞା,
0: ଏଇଟା ବର ପିଲାକେ କନ୍ୟାଟକେ ଯେତେବେଳେ ଘନସିବେ ତେଲ ଯେତେବେଳେ ଚଢ଼ଉଥିମୁ ବିହା ବେଲେ ସେତେବେଳର ଗୀତ ହେଲା।

0: ଖାଏ ବେଲେ ଇଟା ହଉଛେ ତାର ଚାଲେ ବୋଲେ ଇତାର ଭିତରୁ ଜହ୍ନି ଫୁଲ କି ମଲ୍ଲି ଫୁଲ
1: କେନ୍ତା ବାହାରିଲା
0: କେନ୍ତା ବାହାରିଲା ଜହ୍ନି ଫୁଲ ମଲ୍ଲି ଫୁଲ ତାର ବାଜନା ଅଲଗା ରହୁଛି, ଚାଲ ଅଲଗା ରହୁଛି, ଗିଜି ଗିଜି ଗିଜି ଗିଜି ଗିଜି ଗିଜି ଯେଉଁ ତାର ଘିନାଙ୍ଗ ତାକେ ଟିକିରି ତାର ଗିଜା ଜାଗିନି ଗିନାର ଗିନି ଜାଗିନି କି ତାକ ଜାଗିନି କି ଜାଗିନି ଗିଜା ଗିନି ଯେଉଁ ଘି ଜାଗିନି ଗିଜା ଗିଜା ଗିଣି ଯା ଘି ଜାଗିନି ଗିଜା ଗିଜି ଗିନି ଯେଉଁ ଘିନାଙ୍ଗ ତାକେ ଟିକିରି ତାର ଗିଜା ଗିଜା ଗିଣି ଘିନାମ ଏଟା କି ପାରେ ଛିଡ଼ବା, ବାକି ତ ତିନ ପାର ଛିଡ଼ୁଛି ଏଟା ପାରେ
1: ଛିଡ଼ବା।
0: ଜହ୍ନି ଫୁଲ କି ମଲ୍ଲି ଫୁଲ ମୋର ନୁହେଁ।

0: ଜନି ଫୁଲ କି ମଲି ଫୁଲ ସତେ ଲୁହିଁ ବସି କରି ଟୁଲ ରେ ଜନି ଫୁଲ ଇଟା ହଉଛି ଛନ୍ଦିନୀ ନାଚର ତାର ଗୀତର ପାର ଏଇଟା ବୁଝିଲେ କି ସେଟା ଅଲଗା ରହୁଛି ବୁଝିଲେ କି
1: ତ ଇଟା ଏନ୍ତା ହେଇକିରି ଗୀତ ମାନେ ଆପଣ ଗାଉଥିଲେ ନାଚୁଥିଲେ ଭିନ୍ ଭିନ୍ ମାନେ ଉତ୍ସବ ମାନକେ ନାଇଁ କେଁ ବିହା ବର୍ପଣ ମାନକେ ବି ନାଚୁଥିଲେ ହେଲେ ଆଜ୍ଞା ଦେଖା ଯାଇସି ଯେ ଆମର ଏଇ ସମ୍ବଲପୁରୀ ଯାହା ଲୋକ ସଙ୍ଗୀତ ରହିଛି ଯେନ୍ ଟୁକିଲ ମାନେ ଯେନ୍ତା କି ଦଶହରା ମାସର ଗାଁ ଖୋଲି ଜନକଙ୍କିଆ ରାତି ଆସିକିରି ଦଲ ଦଲ ହେଇକିରି ଗାଉଥିଲେ ଯେମିତିକି ବାଦ୍ୟ ନାଇଁ ବାଜେ ବିନା ବାଦ୍ୟରେ ଯେନ୍ ଗୀତ ମାନେ ଗାଉଥିଲେ ଯେନ୍ତା କି ହୋମ ବୋଲି କି ସଜନୀ ଏ ପ୍ରକାର ବି ଗୀତ ମାନେ ଅଛେ ଇ ବିଷୟରେ ବି ଆପଣ କିଛି ଜାଣିସନ୍ କେ କେନ୍ତା କେନ୍ତା ସେ
0: ସଜନୀ ଗୀତଟା ହଉଛେ ସେଟାକେ ମୁଇଁ ଗାଇ ଦଉଛେ

0: ବୋଲେ ଏନ୍ତା ମାନେ ଆମର ସାଧାରଣ ଜୀବନକେ ନେଇକରି ଆମର କାମ କବାର ଆମର ଖାଇବାର ପିଇବାର ଯିବାର ବୁଲବାର ଇଟାକେ ନେଇକରି ଆମର ଜୀବନକେ ନେଇକରି ଗୀତ ମାନେ ବି ସୃଷ୍ଟି ହଉଛେ ଆଉ ହେଟାକେ ସେମାନେ ଭାବିକିରି ହେତ୍କି ବେଲେ ଗାଇ ପାରୁଥିଲେ ଯେନ୍ଟାକି ନିଜେ ଭାବିକିରି ଗାଉଥିଲେ ହେଥିଲାଗି ଇଟାକେ ଲୋକଗୀତ
1: କହୁଛୁ ନାଇଁ ରଚନା ନେଇକି ଲେଖା ନାଇଁ
0: ଦେଖିଦେଲା ବାହାରିଲା ଟୁଣୁ ସେଟା ଗୀତ
1: ହେଇଗଲା ଦଶରା ମାସ ଦୁଲି।

0: ଦୁଲି ଜୁଲି ଗଲେ ଟୁକେଲ ମାନେ ଭାଇ ଯୋଉ ତା କରି ଆଉଥିଲେ ସୁରୁ ଚୁରୁ ଚୁଆ ମାନେ ଦୁଲି ସେନ ଦିନଟା କାଟିବେ କେନ୍ତା ଦୁଲି ଜୁଲି ଜିମା ଯାଉ ବୋଲେ ସେତକି ବେଲେ ଆମର ତ ଚାଷବାସ କାମ ସରିଛି ଥିସି ବୋଲେ ସେତକି ବେଲେ ଘର ମାନକେ ବେଟିଆ ଥିସି ବେଟିଆ
1: ବେଟିଆ
0: ହଁ ଯେନ ଆମ ପୁରା ବାନ୍ଧସୁ
1: ପୁରା ବାନ୍ଧସୁ
0: ଟୁକେଲ ମାନେ ଏତକି ବେଲେ ରସି ପଶି ରେନ୍ତା କେଜି ନେ ବେଟିଆ ଥିରେ ଧରବେ ତାଙ୍କର ମା ବୁଆ ଭାଇ ଚାଲ ଦୁଲି ଫାଇନ ଦେବା ଆମେ ନୁଚୁ ଦୁଲି ଦୁଲା ଫାନ୍ଦବେ ନଜାର ଲେଖା କରବେ ବୋଲେ ସେ ଦୁଲିର ଗୀତ ବି ସେଥିରେ
1: ଦୁଲି ଗୀତ ପଦେ ଶୁଣମା
0: ସେଟା

0: ଇଟା ହଉଛେ ଦୁଲି ଗୀତ।
1: ବଢିଆ, ଦୁଲି ଗୀତ ରହିଲା, ଇଟା ସଜନୀ ଗୀତ
0: ଗୋଲାର ଗୋଲା,
1: ହଁ ଗୋଲାର ଗୋଲା, ସେ ବିଭିନ୍ନ ରସ କେ ନେଇକିରି ଗୀତ ମାନେ ବି ଲେଖା ହଉଛି, ଆର ସେ ପ୍ରକାର ଭାବ କେ ଦେଇକିରି କଳାକାର ମାନେ ବି ଆଗେ ଗାଉଥିଲେ। ଇ ସଙ୍ଗୀତ କେ ଆଗକେ ନେବାର ଲାଗି କେନ୍ସି ପିଲାମାନଙ୍କୁ ଏନ୍ତା ଆପଣ ଶିଖଉଛନ୍ କାହିଁକି ଇଟାକେ କେନ୍ତା କିରି ଆଗକେ ନିଆଯାଇପାରେ, ପିଢ଼ି କେ ପିଢ଼ି ବଞ୍ଚିକିରି ରହିବା?
0: ଆଜିକାଲି ତ ପିଲାମାନେ ଗାଉଛନ୍, ଶିଖୁଛନ୍, ଶିଖବେ ସେମାନେ ବି, ବୁଝିଲେ କି ନି? କିନ୍ତୁ କାହାର ମନର କଥା ଆମେ କେମିତି ଜାଣିବା? ନାଇଁ କେଁ, ମୁଇଁ ସେନେ ଗଲି ବୋଲେ ମୋର ଛୁଆମାନେ ଶିଖିବାର କଥା, ସେମାନେ ବୋଇଲେ ହଁ ଏଇକି ଡାକି ଆମର କିଏ ପାରେ ବୋଲି ସେ ନି ଧରିଲି, ଯାହାର ଇଚ୍ଛାକେ ଲାଗ୍ଲା ଶିଖିଲା, ନାଇଁ ହେଲେ ତ କାହାକେ ବରକସି ତ କରି ନାଇଁ ହୁଏ, ବୁଝିଲେ କି ନି? ଆମେ ଛୁଆକେ ପଢ଼ି ଦିନେ ଯିମା, ସେ ନି ପଢ଼ବା ତାର ମନ ଭିତରେ ଜିନିଷଟା କାଣ ନି ଷ୍ଟଡି କରବା, ସେ କେମିତି ଜାଣିବା?
1: ଆଜ୍ଞା ଆଜ୍ଞା, ଯେନ୍ ମାନେ ବି ଅଛନ୍ ନୂଆ ନୂଆ ବାହାରୁଛନ୍, ତାଙ୍କର ଭିତରେ ବି ଗୋଟେ ଆଗ୍ରହ ହେବାର କଥା,
0: ହେବାର କଥା,
1: ଆଉ ନୂଆ ନୂଆ ଜିନିଷ ଶିଖିବାର ଲାଗି ସେମାନେ ଚାହିଁବାର କଥା, କାଁ କାଣା ସବୁ ଥିଲା
0: ଥିଲା
1: ଆମର ମାନେ ମୌଳିକ ଜିନିଷ ମାନେ ସମ୍ବଲପୁରୀ ସଂସ୍କୃତିରେ, ସେଟାକି ବି ଜାଣିବାର ଲାଗି ଚେଷ୍ଟା କରିବାର ନିହାତି ଭାବେ ଦରକାର। ବୋଇଲେ ଆଉ ଗୋଟେ କଥା ଆଜ୍ଞା, ଇହାଦେ ଆପଣ ଯେନ୍ ବୟସରେ ଅଛନ୍, ଆପଣଙ୍କର ଦିହି ପା କେନ୍ତା ଅଛି?
0: ଦିହି ପା ତ ଆଜ୍ଞା ଟିକେ ବୟସ ଗଲା ବେଳେ ଯେନ୍ତା ହେଲେ ବି ଚତୁର୍ଥ ବୟସ ଆସି ହେଲା, ତ ହରି ନିଶ୍ଚୟ ଦେଖିବୁ ଏବେ ସମନପୁରୀ କହି ଯଶୋବନ୍ତ ହରିଙ୍କି ସେବା କର ଆଗିରେ, ଯେବେ ହେବୁ ପାରି ବଡ଼ ମାୟା ବି ଜୀବ ନୁହେଁ କାହାରି ଆଇକି ବୋଲେ ହେନ୍ତା ହେଲେ ବୟସ ଅନୁକ୍ରମେ ଭଗବାନଙ୍କର ଯାହା ଇଚ୍ଛା ଦେଖୁଛନ୍ତି, ଆଜିର ଜୀବନ କାଲକେ ନି ମରିଗଲେ ଶୁଣି ବାକି କଥା, ଆଜି ଜୀବନ କାଲକେ କେତେବେଳେ ଏଟା କାଣା ହେବା କି ଜାଣୁଛି କେ? ଆଜି ଜୀବନ କାଲକିନ ଆଜି ତା ଜୀବନ ଅଛି, କାଲକେ ଯଦି ଛୁଆ ମରିଗଲା ବେଲେ ତାକୁ ଔଷଧ ଦେଲେ ଯିବା କେ?
1: ନାଇଁ ଜିଆ, କିନ୍ତୁ ବଞ୍ଚିଥିବାର ତ ଆମକେ କର୍ତ୍ତବ୍ୟ କରିବା ଲାଗି ପଡ଼ିବ।
0: ବଞ୍ଚିଥିବା ଏଗର ଏଖାନକା ମୋର ଆଦମାନା ଯେନ୍ତା ହିସାବରେ ରହିଛେ ମୁଇଁ ଭଲ ଅଛେ ବୁଝିବେ ବୋଲେ
1: ନିଶ୍ଚିତ ଭାବେ
0: ବୋଲେ ଗାନା ବାନା ସବୁ ଶିଖିକରି ଜାଣିକିରି ରେଡ଼ିଓଟା ଏଖେନ ରଖିଛେ, ମୁଇଁ ସବୁ କଥା ଜାଣିପାରୁଛେ, ଶୁଣିପାରୁଛେ, ଯେତିକି ଭଲ ଲାଗୁଛେ।
1: ହଁ ହେଇଟା ତ ଯେ ଆପଣ ଏତିକି ବୟସ ହେଲା ସତ୍ତ୍ୱେ ବି ଆପଣ କହିପାରୁଛନ୍, ଶୁଣିପାରୁଛନ୍, ବୁଝିପାରୁଛନ୍, ଗାଇପାରୁଛନ୍, ଆର୍ ଏତିକି ଛନ୍ ଛନ୍ ଆପଣଙ୍କର ମନଟା, ଇତାର ରହସ୍ୟ କାଣେ?
0: ହଁ
1: ନାଇଁ କାଁଥିର ଲାଗି ଆପଣ ଏତିକି ପୁରା
0: ଇଦାର ତାମାନେ ମୋର ଆତ୍ମା ଭିତରେ କେତେବେଳେ ଦୁଃଖ ନେଇଥାଏ, ମୋର ସାଙ୍ଗେ କିଏ କଥା ଲାଗ୍ବା ବୋଲେ ବି ସେ ବିଚରା ଖୁସି ହେଇଯାଇସି। ମୋତେ ଜେନ ମୋର ନାତିଟେ ହେବା, ମୋତେ ବୋଇଲା ହେବୁ ବୁଢ଼ା, ତୁ କେବେ ବୁଢ଼ା ହେବୁ ବୋଲେ ଆମେ କାଁ ହେଲା ବୁଢ଼ା ହେତି ବୋଇଲି, ବୋଲେ କେନ୍ତା ବୁଢ଼ା ନି ହଉ, ଆରେ ମନ ପବନ ଘୁଡ଼ା କେବେ ନି ହଏ ବୁଢ଼ା, ଯେନ୍ଦିନେ ମନ ପବନ ହେଇଯିବା ବୁଢ଼ା ସେଦିନେ ସେ ଖୋଜିବା ଡୁଢ଼ା, ମୋର ମନ ପବନ ଘୁଡ଼ା ବୋଲେ ବୁଝିଲୁ କି ନି ବୁଝିଲୁ ବୋଇଲି, ନି ତ ବୁଝିଲି ବୋଲା, ଆରେ ମନ ବୋଇଲେ ପବନରୁ କାହାର ଗତି ବେଶୀ, ମୁଇଁ ତାକେ ପଚାରାଲି ବୋଇଲେ ସେ ତୁନ୍ ପଲା, ପବନ ଠାନୁ ମନର ଗତିଟା ବେଶୀ ଆଏ, ତୁ ବୁଝିଲୁ କି ନି ବୁଝିଲୁ ବୋଇଲି, ନି ବୁଝିଲି ବୋଲେ ମୁଇଁ ମହାପୁର ଦେଖିମି ବୋଇଲିକିରି ଭାବିଲୁ ବୋଲେ ତୁ ଜଗନ୍ନାଥ ମହାପୁର ଦେଖି ପକାଲୁ, ମାନେ ପବନର ଗତି ନୁ ମନର ଗତିଟା ବେଶୀ ଆଏ, ବୁଝିଲୁ କି ନି ବୋଲି ଏଖାନେ ବୁଝିଲି ବୋଇଲା।
1: ଯେ ଆଜ୍ଞା ଆପଣଙ୍କର ଘରେ ଇହାଦେ କିଏ କିଏ ଅଛନ୍ ଆପଣଙ୍କର ପରିବାର?
0: ଆମ ଘରେ ମୁଇଁ ଅଛେ, ଆଉ ଆମର ଘର ବାଲି, ଆଉ ବିହା ବୁଇ ସବୁ ସାରିଦିନ ଆମର ବୁଇ ପିଲା ଛୁଆ ଯାହା ଥିଲେ, ଆଉ ଖାଲି ଗୋଟେ ବୁଇଟେ ଅଛେ ବିହା ବୁଇ କର୍ମା ଏସୁର କେନ୍ସି ଆଡ଼ୁ ଆସିଲେ, ଆଉ ଟେଲର ମାଷ୍ଟର ସିଏ ଅଛି
1: ବୋଲେ ଦେଖିକିରି ଆପଣଙ୍କର ସୁଖର ସଂସାରଟେ ଚାଲିଛେ ବୋଲୁ ତ?
0: ହଁ
1: ହଁ, ବୋଲେ ଆପଣ ତ ମାନେ ଗାଁ ଥି ରହୁଥିଲେ, ଧୀରେ ଧୀରେ ଚାକିରି କଲେ, ଟାଉନ କେ ଆଇଲେ, ଗାଁର ପରିବେଶ, ଗାଁର ଯେନ୍ ମାନେ ଲୋକମାନଙ୍କର ଭିତରେ ଆଚାର ବ୍ୟବହାର ଦିଆ
2: ଶୁଣୁଥିଲେ ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରେ ଆଜିର ଦିନର କିଛିଟା ଉଲ୍ଲେଖନୀୟ ଘଟଣା। ଆଜି ଭଳି 14 ଜୁନ୍ 1918 ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଦେହାନ୍ତ ହୋଇଥିଲା। ସେ ଯେ କେବଳ ବିଶିଷ୍ଟ ସାହିତ୍ୟିକ ଥିଲେ ତା ନୁହେଁ, ସେ ଓଡ଼ିଆ ଭାଷା ବିଲୋପ ଷଡ଼ଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ କରି ଓଡ଼ିଆ ଭାଷାକୁ ବଞ୍ଚାଇବାରେ ଏକ ବିଶେଷ ଭୂମିକା ନିଭାଇଥିଲେ। 14 ଜୁନ୍ 1940 ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ସେନା ପ୍ୟାରିସରେ ପ୍ରବେଶ କରି ତାକୁ ଦଖଲ କରିଥିଲା। 14 ଜୁନ୍ 1947 କଂଗ୍ରେସ କାର୍ଯ୍ୟକାରିଣୀ ସମିତି ଭାରତ ବିଭାଜନୀୟ ସମ୍ବନ୍ଧୀୟ ମାଉଣ୍ଟ ବ୍ୟାଟେନ୍ ଯୋଜନାକୁ ଅନୁମୋଦନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲା। 14 ଜୁନ୍ 1958 ବିଶିଷ୍ଟ ଭାରତୀୟ ପଦାର୍ଥ ବିଜ୍ଞାନୀ ସିଭି ରମନଙ୍କୁ ରଷିଆର ମସ୍କୋ ସହର ଅନ୍ତର୍ଗତ କ୍ରେମଲିନ୍ଠାରେ ଆନ୍ତର୍ଜାତୀୟ ଲେନିନ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ଉଲ୍ଲେଖନୀୟ ଘଟଣା। ଆଶା କରୁଛି ଆପଣମାନଙ୍କ ପାଇଁ ତଥ୍ୟୋପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା 12 ବରଷ ଭରିଛି ହସ, ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତିକୁ ନେଇ ଏକ ବିଶେଷ ଉପସ୍ଥାପନା।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି। ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି। ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି। 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ, ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500ରୁ ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000ରୁ ଅଧିକ ହୋଇଛି। ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି, ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି। 2017 ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା, ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା। ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି।
2: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ। ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ। ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି।
1: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ, ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଠାରୁ ଗଭର୍ଣ୍ଣମେଣ୍ଟ

0: ଇ ମାର୍କେଟ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା। ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18 ଲକ୍ଷ କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି। ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ।
1: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ। ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ, ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍, ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ।
0: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020ରେ 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 8,31,000ରୁ ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼ ଡିଜିଟାଲ ବ୍ୟବସ୍ଥା ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟ ଏବଂ ବିନିଯୋଗକୁ ପ୍ରୋତ୍ସାହନ ମିଳୁଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜଲୁ ଘିନି ନୂଆ ସଜବାଜ। ଶ୍ରୋତାବନ୍ଧୁ, ଆପଣ ସମସ୍ତଙ୍କୁ ପହିଲି ରଜର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଶା କରୁଛି ଆପଣମାନେ ସମସ୍ତେ ରଜ ପର୍ବର ଖୁବ୍ ମଜା ନେଉଥିବେ। ରଜ କେବଳ ଏକ ଗଣପର୍ବ ନୁହେଁ, ଏହା ହେଉଛି ପ୍ରକୃତି, ନାରୀତ୍ୱ ଓ ଜୀବନର ନବସଞ୍ଚାରକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ପରମ୍ପରା। ତେଣୁ ଆସନ୍ତୁ, ଦୋଳିର ଝୁଲା, ପୋଡ଼ପିଠାର ମହକ, ନୂଆ ପୋଷାକର ଆନନ୍ଦରେ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଏହି ପର୍ବକୁ ଆନନ୍ଦ ସହକାରେ ପାଳନ କରିବା। ତେବେ ବର୍ତ୍ତମାନ ଆସନ୍ତୁ, ଏ ରଜର ମଜାକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ଏକ ସୁନ୍ଦର ଗୀତଟିଏ ଶୁଣିବା। କଥାଚିତ୍ର ସିଲସିଲା କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର, କିଶୋର କୁମାର ଏବଂ ସାଥୀ, ଗୀତ ଜାଭେଦ ଅଖ୍ତର ଏବଂ ସଙ୍ଗୀତ ଶିବ ହରି।

0: ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଆଜି ଭଳି 14 ଜୁନରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ। ଏହି ଦିନଟି ABO ରକ୍ତଗୋଷ୍ଠୀ ପ୍ରଣାଳୀର ଆବିଷ୍କାରକ କାର୍ଲ ଲ୍ୟାଣ୍ଡଷ୍ଟାଇନରଙ୍କ ଜନ୍ମବାର୍ଷିକୀ ଅବସରରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ଏବଂ ନିରାପଦ ରକ୍ତର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ଦାନ ମଧ୍ୟରେ ରକ୍ତଦାନ ହେଉଛି ମହତ୍ତାନ। ତେବେ ଆସନ୍ତୁ ଏହି ଅବସରରେ ପ୍ରସ୍ତୁତ ଏକ ବିଶେଷ ସାକ୍ଷାତକାର ଶୁଣିବା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଆଜି ଆସି ପହଞ୍ଚି ଯାଇଛୁ ସମ୍ବଲପୁରର ଅତି ପରିଚିତ ଗୋଟିଏ ସଂସ୍ଥା ଉତ୍ସର୍ଗକୁ। ଏଠାରେ ଆମେ ରକ୍ତଦାତା କିପରି ଅନୁଭବ କରନ୍ତି ରକ୍ତଦାନ କଲାପରେ, ସେ ସବୁ ସମ୍ପର୍କରେ ଏଠାକାର ମୁଖ୍ୟ ଅଧିକାରୀଙ୍କ ସହିତ ଆସନ୍ତୁ କଥା ହେବା। ଆଜ୍ଞା, ନମସ୍କାର।
1: ନମସ୍କାର
0: ସାର୍, ଆପଣଙ୍କ ପରିଚୟଟା ଦେବେ।
1: ମୋ ନାଁ ପ୍ରଶାନ୍ତ କୁମାର ପାଟିଯୋଶୀ, ବର୍ତ୍ତମାନ ଉତ୍ସର୍ଗର ସଂଯୋଜକ ଅଛି।
0: ଆଜ୍ଞା ସାର୍, ଏଇ ଯୋଉ ଉତ୍ସର୍ଗ, ଏଇଟା ଗୋଟେ ବ୍ଲଡ୍ ବ୍ୟାଙ୍କ ନା ଗୋଟେ ଏନ୍ଜିଓ?
1: ଏଇଟା ଗୋଟେ ଏନ୍ଜିଓ, ବ୍ଲଡ୍ ବ୍ୟାଙ୍କ ନୁହେଁ। ବ୍ଲଡ୍ ବ୍ୟାଙ୍କ ସମ୍ବଲପୁର ହେଡ୍କ୍ୱାର୍ଟରରେ ଗୋଟେ ବ୍ଲଡ୍ ବ୍ୟାଙ୍କ ଅଛି, ବୁର୍ଲାରେ ଗୋଟେ ବ୍ଲଡ୍ ବ୍ୟାଙ୍କ ଅଛି, ଆଉ ବିଭିନ୍ନ ବ୍ଲକ ହେଡ୍କ୍ୱାର୍ଟରରେ ବ୍ଲଡ୍ ବ୍ୟାଙ୍କ ଅଛି।
0: ତାହେଲେ ଏଇ ଯୋଉ ସଂସ୍ଥା ରହିଛି, ଏଇଟା କେବେଠାରୁ ତାର କାର୍ଯ୍ୟ ଜାରି ରଖିଛି?
1: ଏଇଟା 1984 ସେପ୍ଟେମ୍ବର 9 ତାରିଖରୁ ଆରମ୍ଭ ହେଲା, ବର୍ତ୍ତମାନ 43 ବର୍ଷ କମ୍ପ୍ଲିଟ୍ ହେଇଗଲାଣି। ଆଉ ସେଦିନଠାରୁ ଏଇ ସଂସ୍ଥା ଆଜି ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମକୁ ଚାଲୁ ରଖିଛି, ତା ସହିତ ଅନ୍ୟ କାର୍ଯ୍ୟକ୍ରମ ବି କରୁଛି।
0: ଏଠି ରକ୍ତଦାନ କରିବା ପାଇଁ କେମିତି କ'ଣ ସୁବିଧା ରହିଛି ସାର୍?
1: ରକ୍ତଦାନ ପାଇଁ ଆମର ଅନୁଷ୍ଠାନରେ ଅଛି, ସୁବିଧା ଅଛି, କିନ୍ତୁ କମ୍ ୟୁନିଟ୍ ଯେତେବେଳେ କଲେକ୍ସନ୍ ହେବ 25ରୁ 50 ୟୁନିଟ୍ ଭିତରେ, ସେତେବେଳେ ଆମେ ଏଠି ଉପରେ ଆମର ହଲ୍ ଅଛି, ଏସି ଅଛି, ଆମେ ଭଡ଼ାରେ ଖଟ ଆଣୁ, ଆଉ ସେଠି ବ୍ୟବସ୍ଥା କରାଯାଏ। ଆଉ ବୁର୍ଲା ବ୍ଲଡ୍ ବ୍ୟାଙ୍କର ଅଫିସର ବୃନ୍ଦ, କର୍ମଚାରୀ ବୃନ୍ଦ, ଟେକ୍ନିସିଆନ୍ ମାନେ, ସମ୍ବଲପୁର ହେଡ୍କ୍ୱାର୍ଟର ଟେକ୍ନିସିଆନ୍ ମାନେ ଆସିକରି ସଂଗ୍ରହ କରନ୍ତି।
0: ତାହେଲେ ସାର୍, ଏଇ ସଂସ୍ଥାଟା ବୁର୍ଲା ମେଡିକାଲ ଆଉ ଆମର ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର ସହିତ ତାର ସମନ୍ୱୟ ଠିକ୍ ଭାବରେ ରହିଛି?
1: ହଁ, ଅତପ୍ରତ ଭାବରେ ଆମେ ଜଡ଼ିତ, ଆଉ ସେମାନେ ଆମକୁ ସହଯୋଗ କରନ୍ତି, ଆମେ ତାଙ୍କୁ ଦରକାର ପଡ଼ିଲେ ସହଯୋଗ କରୁ, ସାହାଯ୍ୟ ସହଯୋଗ ନେଇଥାଉ।
0: ଆଜ୍ଞା, ବହୁତ ବଢ଼ିଆ ସାର୍। ଯେମିତିକି ରକ୍ତଦାନ କରିବା ପାଇଁ ଅନେକ ଲୋକ ଚାହାନ୍ତି, କିନ୍ତୁ ସେମାନେ ଜାଣିନଥାନ୍ତି ତାର ପ୍ରକ୍ରିୟା କେମିତି ରହିଥାଏ। ଯାହାକୁ ରକ୍ତଦାନ କରିବାର ଅଛି ସେଥିପାଇଁ କ'ଣ କ'ଣ ଯୋଗ୍ୟତା ରହିଛି, ସେ ସମ୍ପର୍କରେ ଟିକେ କିଛି କୁହନ୍ତୁ।
1: ଆମେ ଯେତେବେଳେ ଏ ଅନୁଷ୍ଠାନ ଆରମ୍ଭ କଲୁ, ସେତେବେଳେ ତ ବାପ ତାର ପୁଅକୁ ଦେବା ପାଇଁ କୁଣ୍ଠାବୋଧ କରୁଥିଲା, ସ୍ୱାମୀ ସ୍ତ୍ରୀକୁ ଦେବାକୁ କୁଣ୍ଠାବୋଧ କରୁଥିଲା, ଏଭଳିଆ ଗୋଟେ ପରିସ୍ଥିତି ଥିଲା। ସେ ସମୟରେ ଆମେ ଅନୁଷ୍ଠାନର କିଛି ସ୍ୱେଚ୍ଛାସେବୀ ପୁରୁଣା ବନ୍ଧୁମାନେ ସ୍ୱେଚ୍ଛାକୃତ ଭାବରେ ଆସିକରି ରକ୍ତଦାନ କରୁଥିଲେ। ରକ୍ତଦାନ କଲେ ସୁବିଧା କ'ଣ ହୁଏ, ଆପଣଙ୍କର ହିମୋଗ୍ଲୋବିନର ଲାଇଫ୍ ସ୍ପାନ୍ ହେଲା 120 ଦିନ, ତାପରେ ସେ ଡେଡ୍ ହେଇଯାଏ। ତ ଯେତେବେଳେ ଆପଣ ବର୍ଷକୁ ପୁରୁଷ ପିଲା 4 ଥର ଦେଇପାରିବେ, ଆଉ ଝିଅ ପିଲାମାନେ 3 ଥର, ବର୍ଷକୁ 3 ଥର ରକ୍ତଦାନ କରିପାରିବେ, କାହିଁକି ତାର 3 ମାସ 4 ମାସ ଭିତରେ ସେ ହିମୋଗ୍ଲୋବିନଟା ଆଉ ଥରେ ନୂଆ ତିଆରି ହୁଏ, ସେଥିପାଇଁ ସେ ପିରିୟଡ଼ ଥାଏ। ତ ସେଇ ଭିତରେ ସେମାନେ ଦେଲେ ଯେତେବେଳେ ନୂଆ ବ୍ଲଡ୍ ସେଲ୍ ଆସିବ ତାଙ୍କୁ ଫ୍ରେଶ୍ ଲାଗେ, ଆଉ ରକ୍ତ ଦେଲା ପରେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ, ଟିକେ ରେଷ୍ଟ ନେବା କଥା। ସାଇକୋଲୋଜିକାଲ ଟିକେ ଡିପ୍ରେସ୍ ହେଲେ ସମୟ ସମୟରେ ହାଇଡ୍ରିଲିଂ ଦେଖାଯାଏ, ନହେଲେ ଆଉ କିଛି ନାହିଁ,
0: କିଛି ଅସୁବିଧା ହେବନି। ଲୋକଙ୍କର ବହୁତ ଭ୍ରାନ୍ତି ଧାରଣା ଥାଏ ଯେ ଆମ ରକ୍ତ କମିଯିବ ଆମେ ଯଦି ରକ୍ତଦାନ କରିବୁ, କିମ୍ବା ଅନେକ କିଛି ସେମାନେ ଡରନ୍ତି, ସେଥି ସମ୍ପର୍କରେ ଆପଣ କ'ଣ କହିବେ?
1: ଏଇଟା ଗୋଟେ ଭ୍ରାନ୍ତ ଧାରଣା, ଲୋକଙ୍କର ଭୁଲ ଧାରଣା ଅଛି। ରକ୍ତଦାନ କଲେ ଯେ ରକ୍ତ କମିଯାଏ, କିଛି ସମୟ ପାଇଁ କମେ, ଫେର ସେଇଟା ଭରଣା ହେଇଯାଏ।
0: ସାର୍, ଦିନକୁ ଜଣେ

0: କେତେ ପରିମାଣରେ ରକ୍ତ ଦେଇପାରିବ, କେତେ ୟୁନିଟ୍ ରକ୍ତ ଦେଇପାରିବ?
1: 300 ml।
0: ସାର୍ ଏ ଯେଉଁ NGO ରହିଛି, ଏଠି ରକ୍ତ ଦାନ କେମିତି ହୁଏ, ତାର ପ୍ରକ୍ରିୟା କ'ଣ ରହିଛି, ବଣ୍ଟନ ପ୍ରକ୍ରିୟା କେମିତି ରହିଛି, ସେ ସମ୍ପର୍କରେ ଟିକେ କିଛି କହିବେ?
1: ରକ୍ତଦାନ ତ ରକ୍ତଦାତା ମୋଟିଭେଟ୍ ହେଇକରି ଆସୁଛନ୍ତି, ଆଜିକାଲି ଆଉ ସେ ଅସୁବିଧା ନାହିଁ, ପିଲାମାନେ ବହୁତ ସଚେତନ ହେଲେଣି, ଆଉ ସମ୍ବଲପୁରରେ ତ ବହୁତ ରକ୍ତଦାନ ସଂସ୍ଥା ଗୁଡ଼ାକ କାମ କରୁଛି, ତ ସେ ଅସୁବିଧା ନାହିଁ। ପିଲାମାନେ ଆସିଲେ ତାଙ୍କର ହେଲ୍ଥ ଚେକଅପ୍ କରାଯାଏ, ଟିକେ କୌଣସି ପ୍ରକାର ସଂକ୍ରାମକ ରୋଗରେ ତାର ଆଗରୁ ପୀଡ଼ିତ ନ ହୋଇଥିବା ଦରକାର, ଆଉ ଲେଡ଼ିଜ୍ମାନଙ୍କର କେସ୍ରେ ଆଉ କିଛି ଜିନିଷ ପଚରାଯାଏ, ଯଦି ଡକ୍ଟର ଉପଯୁକ୍ତ ଭାବିବେ ତାପରେ ତାଙ୍କୁ କୁହାଯାଏ ରକ୍ତ ଦେବା ପାଇଁ। ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସେଇଟା ବ୍ଲଡ୍ ବ୍ୟାଙ୍କର ଟେକ୍ନିସିଆନ୍ ମାନେ କରନ୍ତି, ଆମେ କେବଳ ସହଯୋଗ କରୁ, ଆଉ ଯଦି ତାଙ୍କର କିଛି ଆମର ଠାରୁ କିଛି ଆବଶ୍ୟକ ପଡ଼େ ତାହେଲେ ଆମେ ତାଙ୍କୁ କରୁ, କିନ୍ତୁ ସଂଗ୍ରହଟା ବ୍ଲଡ୍ ବ୍ୟାଙ୍କରେ ହୁଏ। ଆଉ ସେଠି ସଂଗ୍ରହ ହେଲା ପରେ 20-25 ଦିନ ପର୍ଯ୍ୟନ୍ତ ଡିପ୍ ଫ୍ରିଜର୍ରେ ରଖାଯାଏ।
0: ସାର୍ ରକ୍ତଦାନ କେଉଁ ବୟସ ଲୋକମାନେ କରିପାରିବେ?
1: ରକ୍ତଦାନ ସାଧାରଣତଃ 18-55 ଥିଲା, ଆଜିକାଲି 65 ପର୍ଯ୍ୟନ୍ତ ମଧ୍ୟ ନିଆଯାଉଛି, କିନ୍ତୁ ଯିଏ ରକ୍ତଦାତା ସୁସ୍ଥ ଥିବା ଦରକାର।
0: ଆଉ ସାର୍ ରକ୍ତଦାନ କେଉଁ କେଉଁମାନେ କରିପାରିବେ, ଯଦି ସେମାନେ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ଯେମିତି ଡାଇବେଟିସ୍ ପେସେଣ୍ଟ ହେଇଗଲେ, ବ୍ଲଡ୍ ପ୍ରେସର ଯେଉଁମାନଙ୍କ ରହୁଛି, ସେମାନେ କରିପାରିବେ କି ନାହିଁ?
1: ଡାଇବେଟିସ୍ ବେଶୀ ଥିଲେ ସେମାନେ କରିପାରିବେ ନାହିଁ, କିମ୍ବା ରେଗୁଲାର ଇନ୍ସୁଲିନ୍ ନେଉଥିଲେ ସେମାନେ କରିପାରିବେନି, ସେଭଳିଆ BP ଯଦି ହାଇ ଥିବ ତାହେଲେ ସେମାନେ କରିପାରିବେ ନାହିଁ। ଆଉ ତାପରେ ସିକ୍ଲିନ୍ ପେସେଣ୍ଟକୁ ତ ଆମେ ରକ୍ତ ଦେଉଛୁ, ସିକ୍ଲିନ୍ ଥାଲାସେମିଆ ଏଇଭଳିଆ ପେସେଣ୍ଟକୁ ସେମାନେ ରକ୍ତ ଦରକାର କରନ୍ତି, ସେମାନେ ରକ୍ତ ଦିଅନ୍ତି ନାହିଁ। ଆଉ ସଂକ୍ରାମକ ରୋଗ ହେଲା, ଧରନ୍ତୁ ଏଡ୍ସ ହେଲା, କିମ୍ବା କ୍ୟାନ୍ସର ପେସେଣ୍ଟ ହେଲେ, କିମ୍ବା ରକ୍ତହୀନତା ଅଛି, ହଁ, ତାହେଲେ ସେ କେସ୍ରେ ନିଆଯାଏ।
0: ସାର୍ ବର୍ତ୍ତମାନ ସମୟରେ ରକ୍ତର ଚାହିଦା କେତେ ଅଛି?
1: ରକ୍ତର ଚାହିଦା ତ ବହୁତ ବେଶୀ, ବିଶେଷ କରି ଆମର ଯେଉଁ ବ୍ଲଡ୍ ବ୍ୟାଙ୍କ, ବୁର୍ଲା ବ୍ଲଡ୍ ବ୍ୟାଙ୍କ ଆଉ ସମ୍ବଲପୁର ବ୍ଲଡ୍ ବ୍ୟାଙ୍କ, ଏମାନେ ବିଭିନ୍ନ ସ୍ଥାନକୁ ଯାଇକରି ଲୋକମାନଙ୍କୁ ପ୍ରୋତ୍ସାହିତ କରିକରି ରକ୍ତଦାନ ଶିବିର ଗୁଡ଼ାକ କରୁଛନ୍ତି, ଆଉ ସେଇଠାରୁ କଲେକ୍ସନ୍ ହୁଏ। ହଁ, ବେଶୀ କରି ଖରା ଦିନରେ ରକ୍ତର ଚାହିଦା ଟିକେ ବେଶୀ, ସର୍ଟେଜ୍ ଦେଖାଯାଏ। ଆପଣ ପେପର ମାଧ୍ୟମରେ ବି ଜାଣିଥିବେ ଯେ ବୁର୍ଲାରେ ବି ଅସୁବିଧା ଅଛି, ସମ୍ବଲପୁରରେ ବି ରହୁଛି, ତ ଏଇଭଳିଆ ଦେଖାଯାଉଛି। ତା ସତ୍ତ୍ୱେ ବି ଆମେ ବିଭିନ୍ନ ସଂସ୍ଥା ମାଧ୍ୟମରେ ଦରକାର ପଡ଼ିଲେ ରକ୍ତଦାନ କରିକରି ସେଟାକୁ ବ୍ୟବସ୍ଥିତ କରାଯାଏ।
0: ସାର୍ ଅନେକ ସମୟ ଦେଖାଯାଏ ଯେ ଲୋକ ତାଙ୍କର ବ୍ଲଡ୍ ଗ୍ରୁପ୍ ସମ୍ପର୍କରେ ଜାଣନ୍ତିନି, ତ ଜଣଙ୍କୁ ଯଦି ରକ୍ତଦାନ କରିବା ଅଛି ତ ସେ ନିଶ୍ଚିତ ଭାବରେ ତାର ବ୍ଲଡ୍ ଗ୍ରୁପ୍ ସମ୍ପର୍କରେ ଜାଣିବା ନିହାତି ଜରୁରୀ। କେଉଁ କେଉଁ ବ୍ଲଡ୍ ଗ୍ରୁପ୍ ମାନେ କେଉଁ କେଉଁ ବ୍ଲଡ୍ ଗ୍ରୁପ୍ର ଲୋକଙ୍କୁ ରକ୍ତଦାନ କରିପାରନ୍ତି, ସେ ସମ୍ପର୍କରେ ଟିକେ କିଛି କହିବେ?
1: ବ୍ଲଡ୍ ଗ୍ରୁପ୍ ତ ସାଧାରଣତଃ 4 AB, BO, ଏଇଟା ପଜିଟିଭ କଥା ମୁଁ କହିଲି, ତାପରେ ନେଗେଟିଭ ଅଛି 4 ଗ୍ରୁପ୍ର। ଆଉ ସାଧାରଣତଃ ଓ ପଜିଟିଭ ଏମାନେ ସର୍ବଦାତା କୁହାଯାଏ ତାଙ୍କୁ, ଆଉ ନେଗେଟିଭ ଗ୍ରୁପ୍ର ବ୍ଲଡ୍ ଟିକେ ରେୟରେଷ୍ଟ ଗ୍ରୁପ୍, ସାଧାରଣତଃ କମ୍ ଦେଖାଯାଏ। ଆଉ ଆଜିକାଲି ଟେକ୍ନିକ୍ସ ଯେତେ ନୂଆ ନୂଆ ଇନଭେନ୍ସନ୍ ହେଉଛି, ବ୍ଲଡ୍ ଗ୍ରୁପ୍ର ଅନ୍ୟାନ୍ୟ ଗ୍ରୁପ୍ ମଧ୍ୟ ଦେଖାଯାଉଛି, ଯେମିତି ଆପଣଙ୍କ A2B ହେଲା, A1B ହେଲା, A1B2B ଆସୁଛି, କିମ୍ବା ରେୟାରେଷ୍ଟ ବମ୍ବେ ଫିନୋଟାଇପ୍ ଆସୁଛି, ଏଗୁଡ଼ାକ ରେୟାରେଷ୍ଟ ଗ୍ରୁପ୍ ଗୁଡ଼ାକ। ତ ଏଇଭଳିଆ ଅନେକ ନୂଆ ନୂଆ ଟେକ୍ନିକ୍ ହିସାବରେ ଆସିଲାଣି ଜଣାପଡ଼ୁଛି ବର୍ତ୍ତମାନ। ଆଉ ବୋଧେ ରକ୍ତର ଅଭାବରେ ଆମର ଏଠି ମୃତ୍ୟୁ ସଂଖ୍ୟା ବୋଧେ ବହୁତ କମ୍,
0: ସେଇଟା ଗୋଟେ ଭଲ ରେକର୍ଡ। ସାର୍ ଏଠାରେ ରକ୍ତଦାନ କରିବାକୁ ହେଲେ ପଞ୍ଜୀକରଣର ବ୍ୟବସ୍ଥା କେମିତି ରହିଛି?
1: ଆମର ଅନୁଷ୍ଠାନ ତରଫରୁ ଯଦି ରକ୍ତ ଦେବେ ଜଣେ ରକ୍ତଦାତା, ତାହେଲେ ଆମେ ପ୍ରଥମେ ତାଙ୍କୁ ମେମ୍ବରସିପ୍ କରିବାକୁ ହୋଇଥାଉ। ଆମର ମେମ୍ବରସିପ୍ର କ୍ରାଇଟେରିଆ ହେଲା, ଆମ ଅନୁଷ୍ଠାନ ତରଫରୁ ଯଦି ଥରେ ରକ୍ତ ଦେବେ ତାହେଲେ ସେ ଆମର ମେମ୍ବର ହେଇଗଲେ। ତାପରେ ସେମାନେ ଯଦି ଦରକାର ପଡ଼ିଲା ମଝି ମଝିରେ 4 ପରେ ଦରକାର ପଡ଼ିଲା ରକ୍ତ ଦେବା ପାଇଁ, ତାହେଲେ ସେ ଆମକୁ ଇନଫର୍ମ କରିବେ। ମନେ କରନ୍ତୁ ଅତି ସିରିୟସ୍ କେସ୍ ହେଲା, ହଠାତ୍ ଯାଇକରି ସେ ଦେଇଦେଲେ, ତାହେଲେ ସେ ବୋଟଲ୍ ନମ୍ବର ଆଉ ରେଜିଷ୍ଟ୍ରେସନ୍ ନମ୍ବର ଆଣିଛି କରି ଯଦି ଆମକୁ ଦେଲେ ଆମେ ରେକର୍ଡ଼ ରଖୁ ସେଇଟା। ହଁ, ତ ଏଇଭଳିଆ କେତେ ରକ୍ତଦାତାଙ୍କ ରେକର୍ଡ଼ ରଖାଯାଏ, ଇଣ୍ଡିଭିଜୁଆଲ୍ ରେକର୍ଡ଼। ଆଉ ଯେତେବେଳେ କ୍ୟାମ୍ପ ହୁଏ, ଆମର ଟେକ୍ନିସିଆନ୍ ମାନେ ଭାଇମାନେ ଆସନ୍ତି, ସେତେବେଳେ ଜଣେ ଯଦି ରକ୍ତ ଦେବାକୁ ଚାହିଁବ ତାହେଲେ ତାର ରେଜିଷ୍ଟ୍ରେସନ୍ କରାଯାଏ। ରେଜିଷ୍ଟ୍ରେସନ୍ରେ ବିଭିନ୍ନ ତାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥା କିଛି ପଚାରିବେ, ତାପରେ ସେ ଖାଇକି ଆସିଛି କି ନାହିଁ ବୋଲି ଟିକେ ପଚରାଯାଏ, ତାର ଏଜ୍, ତାର ଆଡ୍ରେସ୍ ଇତ୍ୟାଦି ଲେଖାଯାଏ, ଏବଂ ତାକୁ ଗୋଟେ ସେ କଲେକ୍ସନ୍ ବ୍ୟାଗ୍ ଦିଆଯାଏ, ଆଉ ଗୋଟେ ନମ୍ବର ଦିଆଯାଏ। ତାପରେ ଉପରକୁ ଯିବେ, ଉପରକୁ ଗଲା ପରେ ସେଠି କଲେକ୍ସନ୍ କରାଯାଏ, ଯେଉଁଠି କଲେକ୍ସନ୍ ସେଣ୍ଟର୍, ରେଜିଷ୍ଟ୍ରେସନ୍ ସେଣ୍ଟର୍ ଆଉ କଲେକ୍ସନ୍।

0: ପେସେଣ୍ଟ ଅଲଗା ଅଲଗା ତ ତାକୁ ବ୍ୟବସ୍ଥିତ ହିସାବରେ କଲେକ୍ସନ କରାଯାଏ ଆଉ।
1: ସାର୍ ଆପଣ କେତେଥର ବ୍ଲଡ୍ ଦେଇଛନ୍ତି?
0: ମୁଁ ପାଖାପାଖି 20-25 ଥର ଦେଇଛି, କିନ୍ତୁ ତାପରେ ମୋର ହିମୋଗ୍ଲୋବିନ୍ ଟିକେ କମ୍ ରହୁଛି ବଡିରେ, ସେଥିପାଇଁ ମୋତେ ଆଉ ଆଲାଉ କରୁନାହାନ୍ତି ଦେବା।
1: 20-25 ଥର ତ ବହୁତ ହେଲାଣି,
0: ଏଇଟା ସେ ଛାତ୍ର ବେଳେ ଦେଉଛି, କିନ୍ତୁ ଆମର ଅନୁଷ୍ଠାନରେ ଏମିତି ସଭ୍ୟ ଅଛନ୍ତି ଯେଉଁମାନେ 100 ଥର ଦେଇଛନ୍ତି, ଆଉ 50 ଥର ଦେବାର ସଭ୍ୟ ତ ବହୁତ ଅଛି।
1: ଏଇଟା ନିଶ୍ଚିତ ଭାବରେ ଗୋଟେ ପ୍ରେରଣାଦାୟକ କଥା। ଶେଷରେ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ ଆମ ଶ୍ରୋତା ବନ୍ଧୁଙ୍କୁ?
0: ଶ୍ରୋତା ବନ୍ଧୁମାନଙ୍କୁ ମୁଁ ବାର୍ତ୍ତା ଦେବାକୁ ଚାହୁଁଛି ଯେ ରକ୍ତଦାନ ଗୋଟେ ମହତ୍ ଦାନ, ଏଥିରେ ଜଣଙ୍କର ଜୀବନ ବଞ୍ଚିଯାଏ। ରକ୍ତ ଦେବା ପାଇଁ କେବେ କୁଣ୍ଠାବୋଧ କରିବେ ନାହିଁ, ଏବଂ ରକ୍ତର ଆବଶ୍ୟକତାକୁ ଆମେ ଯଦି କମାଇବାକୁ ଚାହିଁବା ତାହେଲେ ପ୍ରତି ପଡ଼ାରେ ପ୍ରତି ଗାଁରେ ଯୁବ ସମାଜ ଏକତ୍ରିତ ହୋଇକରି ଗାଁର ବିଭିନ୍ନ ବ୍ୟକ୍ତିଙ୍କ ରକ୍ତ ଗ୍ରୁପ୍ କଲେକ୍ସନ୍ କରିକରି ସେମାନେ ତାକୁ ରେକର୍ଡ଼ ରଖିଲେ ଗାଁର କୌଣସି ବ୍ୟକ୍ତି କିମ୍ବା ପଡ଼ାର କୌଣସି ବ୍ୟକ୍ତିଙ୍କ ଯେତେବେଳେ ରକ୍ତ ଆବଶ୍ୟକତା ପଡ଼ୁଛି ସେଇଠୁ ସେମାନେ ତାଙ୍କୁ କଲ୍ କରିକରି ରକ୍ତ ସଂଗ୍ରହ କରିକରି ଯାଇକରି ଦେଇପାରିବେ। ତ ରକ୍ତର ଆବଶ୍ୟକତା ପଡ଼ିବ ନାହିଁ, ଯେଉଁଟା ବ୍ୟାଙ୍କ ଉପରେ ଚାପ ପଡ଼ୁଛି ସେ ଚାପ କମିଯିବ। ତ ଆଉ ଗୋଟେ ଜିନିଷ, ଝିଅ ପିଲାମାନେ ମଧ୍ୟ ଆଗେଇ ଆସିବା ଉଚିତ, ଆଉ ରକ୍ତଦାନ ଭଳିଆ ଦାନ ନାହିଁ, ଆଉ ୟାର ଆପଣ କେମିତି ଫିଲ୍ କଲେ ତାମାନେ ଏଇଟା ଗୋଟେ ରେୟାରେଷ୍ଟ ଜିନିଷ, ଆପଣଙ୍କୁ ଏତେ ଖୁସି ଲାଗିବ ଯେ କହିହେବ ନାହିଁ, ସେଟା ଗୋଟେ ଶାଶ୍ୱତ ଅନୁଭୂତି।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କ ବାର୍ତ୍ତା ନିଶ୍ଚିତ ଭାବରେ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରେରଣାଦାୟୀ, ଆପଣଙ୍କ ସମୟ ଆମକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଥ୍ୟାଙ୍କ ୟୁ।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆମ ସହିତ ବୁର୍ଲା ବ୍ଲଡ୍ ବ୍ୟାଙ୍କର କାଉନସିଲର ଉପସ୍ଥିତ ଅଛନ୍ତି, ଆସନ୍ତୁ ତାଙ୍କ ସହିତ କଥା ହେବା। ଆଜ୍ଞା ନମସ୍କାର।
2: ନମସ୍କାର
1: ସାର୍, ଆପଣଙ୍କ ପରିଚୟଟା ଦେବେ?
2: ମଣ୍ଟୁ ପ୍ରଧାନ, ମୁଁ କାଉନସେଲର ଆମର ଭୀମସାର ବ୍ଲଡ୍ ବ୍ୟାଙ୍କ ବୁର୍ଲାରେ ଅଛି।
1: ସାର୍, ଆପଣଙ୍କ ବ୍ଲଡ୍ ବ୍ୟାଙ୍କରେ କ'ଣ କ'ଣ ସବୁ ସୁବିଧା ଉପଲବ୍ଧ ଅଛି?
2: ଆମର ଭୀମସାର ବ୍ଲଡ୍ ବ୍ୟାଙ୍କରେ ତିନ ଭାଗ କରାହଉଛି ଗୋଟେ ବ୍ଲଡ୍ ୟୁନିଟ୍କୁ, ଗୋଟେ ହେଲା PRBC ଯେଉଁଟା ରେଡ୍ ବ୍ଲଡ୍ ସେଲ୍, ଆଉ ଗୋଟେ ହେଲା ପ୍ଲାଜମା ଯେଉଁଟା ହ୍ୱାଇଟ୍ ବ୍ଲଡ୍ ସେଲ୍, ଆଉ ଗୋଟେ ଯେଉଁଟା ହେଲା ପ୍ଲାଟଲେଟ୍ ଯେଉଁଟା ରକ୍ତ କଣିକା କହୁଛୁ, ତିନ ଭାଗରେ ବିଭାଗ କରାହଉଛି। ପ୍ଲସ୍ ଆମର ବ୍ଲଡ୍ ବ୍ୟାଙ୍କରେ ଏଇଟା ସବୁ ତିନିଟା ମେଡ଼ିକାଲ କଲେଜ ବ୍ଲଡ୍ ବ୍ୟାଙ୍କରେ ପ୍ଲସ୍ କ୍ୟାପିଟାଲ ହସ୍ପିଟାଲରେ ହେଉଛି। ଏଇଟା ହେଡ଼କ୍ୱାର୍ଟର ମାନଙ୍କ ଏ ସୁବିଧା ଏପର୍ଯ୍ୟନ୍ତ ଦିଆ ହେଇନି, ଏବେ ରିସେଣ୍ଟଲି ବରଗଡ଼ରେ ଷ୍ଟାର୍ଟ ହେଇଛି। ଆଉ ଆମର ଏଭ୍ରିଡେ ଆମର 130-150 ୟୁନିଟ୍ ରକ୍ତ ଲାଗୁଛି, ପ୍ଲସ୍ ଏଇଟା ପୁରା ପଶ୍ଚିମ ଓଡ଼ିଶା ସାରା 10 ଡିଷ୍ଟ୍ରିକ୍ଟ, ରାଉରକେଲାଠୁ ଧରିକିରି କଳାହାଣ୍ଡି ତ, ପ୍ଲସ୍ ଛତିଶଗଡ଼ର 8 10 ଡିଷ୍ଟ୍ରିକ୍ଟ, ଝାଡ଼ଖଣ୍ଡର 2 ଡିଷ୍ଟ୍ରିକ୍ଟ, ସମସ୍ତେ ଆମର ବୁର୍ଲା ବ୍ଲଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍। ପ୍ଲସ୍ ଆମର ଥାଲାସେମିଆ ସିକିଲ୍ ସେଲ୍ ଡେଲି 25-30 ୟୁନିଟ୍ ବ୍ଲଡ୍ ତାଙ୍କୁ ଫ୍ରିଲି ଦିଆହେଉଛି କଲେକ୍ଟର ଅର୍ଡର ଅନୁସାରେ। ଏଇ ପଶ୍ଚିମ ଓଡ଼ିଶାରେ ଥାଲାସେମିଆ ରୋଗୀ ବହୁତ ପରିମାଣରେ ଅଛନ୍, ତାଙ୍କୁ ସବୁ ଯୋଗାଇ ଦେବା ଲାଗି ପ୍ରତ୍ୟେକ ଦିନ ଆମେ ଏମିତି ବୁଲି ବୁଲି ରକ୍ତଦାନ ଶିବିର ଆୟୋଜନ କରାହେଉ। ଆମର ବର୍ଷକୁ 250-300 ବ୍ଲଡ୍ କ୍ୟାମ୍ପ କରୁଛୁ, ଯେଉଁଠି ଆମେ ଗଲା ବର୍ଷ 17,000-18,000 କଲେକ୍ସନ୍ କରିଥିଲୁ, ବାକି ଆମର ଦରକାର ପଡ଼ୁଛି ପାଖାପାଖି 40,000 ୟୁନିଟ୍, ବାକି ଅଧା ପାଖାପାଖି ଆମେ 50% ବି ଏବେ କଲେକ୍ସନରେ ନୁହେଁ ପହଞ୍ଚିପାରୁ କ୍ୟାମ୍ପରୁ।
1: ତାର କାରଣ କ'ଣ ହୋଇପାରେ?
2: ତାର କାରଣ ଲୋକ ଧୀରେ ଧୀରେ ସଚେତନ ହେଉଛି, ଆଗ୍ରହଟା ବହୁତ ବଢ଼ି ଚାଲିଲାନ, ଏବେ ବି ବଢ଼ି ଚାଲିଛି, ସବୁ ବର୍ଷ ଟିକେ ଟିକେ ବଢ଼ୁଛି, ଆହୁରି ଲୋକ ଯେତେ ଆୱାରନେସ୍ ଲେଭେଲ୍ ବଢ଼ିବ ସମସ୍ତେ ଦେବେ, ଆମର ପୁରା 100% ଆମେ ମାନେ ଟାର୍ଗେଟ୍ ଆଚିଭ୍ କରିପାରିବୁ, ସମସ୍ତେ ଯେମିତି ରକ୍ତ ଫ୍ରିଲି ପାଇପାରିବେ।
1: ତାହେଲେ ଏଇ ଯେଉଁ ରକ୍ତଦାନର ପ୍ରକ୍ରିୟା ଅଛି ଏବଂ ଏ ରକ୍ତ ଯେଉଁମାନଙ୍କୁ ଲାଗୁଛି ତାଙ୍କୁ ସମ୍ପୂର୍ଣ୍ଣ ଭାବେ ମାଗଣା ଦିଆଯାଉଛି ନା କ'ଣ?
2: ରକ୍ତଟା ଆମର ବୁର୍ଲା ବ୍ଲଡ୍ ବ୍ୟାଙ୍କରେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲର ରୋଗୀ ପ୍ଲସ୍ ଆମର ହେଡ଼କ୍ୱାର୍ଟର ହସ୍ପିଟାଲର ସେମାନେ ପୁରା ମାଗଣାରେ ରକ୍ତ ଫ୍ରି ପାଇବେ। ପ୍ରାଇଭେଟ୍ ହସ୍ପିଟାଲର ତାଙ୍କର ଗୋଟେ ନୋମିନାଲ୍ ଚାର୍ଜ ରହୁଛି, ସେ ଟେଷ୍ଟିଂ ଚାର୍ଜଟା ଖାଲି ନିଆହେଉଛି, ଏଇଟା ଗଭର୍ଣ୍ଣମେଣ୍ଟକୁ ରିସିପ୍ଟ ପଠାଇକି ନିଆଯାଏ, ବାକି ପୁରା ଫ୍ରିଲି ସବୁ ଦିଆହେଉଛି।
1: ତାହେଲେ ଏବେ ତ ଖରା ମାସ ଚାଲିଛି, ଏବେ କେତେ ପରିମାଣରେ ରକ୍ତ?
2: ଏବେ ଖରା ମାସ ଆମର ରିକ୍ୱାରମେଣ୍ଟ ବହୁତ ଅଛି, ଦିନକୁ ସେଇ 150 ୟୁନିଟ୍ ଲାଗୁଛି, ବାକି ଆମର କଲେକ୍ସନ କମିଯାଇଛି, ମାନେ ଖରାରେ ଲୋକ ଆୱାରନେସ୍ କ୍ୟାମ୍ପ ଗୁଡାକ କମିଯାଇଛି, ଫେର ଏଗେନ୍ ଟିକେ ବର୍ଷା ଷ୍ଟାର୍ଟ ହେଇଗଲେ ଆମର କ୍ୟାମ୍ପ ବଢ଼ିଯିବ, ଏବେ ଲୋକ ଏକ୍ସଚେଞ୍ଜରେ ଦେଇକି ନିଜ ରୋଗୀ ପାଇଁ ରକ୍ତ ନେଉଛନ୍ତି।
1: ତାହେଲେ ଯେଉଁ ବୁର୍ଲା ବ୍ଲଡ୍ ବ୍ୟାଙ୍କ ରହିଛି ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ପାଇଁ ବେଶ ସହାୟକ ହେଉଛି ଆପଣଙ୍କ କଥାରୁ ଜଣାପଡ଼ୁଛି?
2: ଆମର ବୁର୍ଲା ବ୍ଲଡ୍ ବ୍ୟାଙ୍କଟା ହେଉଛି ପଶ୍ଚିମ ଓଡ଼ିଶାର ଟୋଟାଲ ସବୁ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ରୋଗୀ ଏଠି ଆସୁଛନ୍ତି, ଏଇଟା ବଡ଼ ମେଡ଼ିକାଲ, ଆଉ ସମସ୍ତଙ୍କୁ ଆମେ ପାରୁ ପର୍ଯ୍ୟନ୍ତ ଫ୍ରିଲି ମାନେ ବ୍ଲଡ୍ ସବୁ ଜିନିଷ ଦେଉଛୁ, ଟଙ୍କାଟେ ବି ଚାର୍ଜ ନିଆହେଉନି, ପ୍ରାଇଭେଟ୍ ହସ୍ପିଟାଲର କିଛିଟା ଚାର୍ଜେସ୍ ନିଆହେଉନି।
1: ସାର୍, ରକ୍ତଦାନ ପାଇଁ କ'ଣ କ'ଣ ସବୁ ଯୋଗ୍ୟତା ରହିଛି?
2: ଜଣେ ରକ୍ତ ଦେବା ପାଇଁ ମିନିମମ 18 ହେବା କଥା, 18-65 ମଝିରେ ଦେଇପାରିବେ, ପ୍ଲସ୍ ଓଜନ ମିନିମମ 45 kg ପ୍ଲସ୍ ହେବା କଥା, ପ୍ଲସ୍ ସେ ରୋଗମୁକ୍ତ ହେଇଥିବା କଥା, ଯେମିତି ହାଇ ବ୍ଲଡ୍ ପ୍ରେସର ହେଲା କି ଡାଇବେଟିସ୍ ହେଲା କ'ଣ ହେଲା, ଯଦି କଣ୍ଟ୍ରୋଲରେ ଥିଲା

0: ସେମାନେ ଦେଇପାରିବେ। ପ୍ଲସ୍ ଆମର ଯଦି ବ୍ଲଡ୍ ସେମାନେ ଦେଲେ ତାଙ୍କର ବେନିଫିଟ୍, ତାଙ୍କର ଫାଇଦା ବି ଅଛି ଯେ ଆମର 5-6 ପ୍ରକାର ଟେଷ୍ଟ ହେବ, ଯେମିତି ବ୍ଲଡ୍ ଗ୍ରୁପିଂ ଏଠୁ ହେଇଯାଉଛି, ଆମର ହେମୋଗ୍ଲୋବିନ୍ ବି ହେଉଛି, ପ୍ଲସ୍ HIV ହେବ, ହେପାଟାଇଟିସ୍ ବି ହେବ, ଜଣ୍ଡିସ୍ ହେବ, ହେପାଟାଇଟିସ୍ ସି ହେବ, BDRL ହେବ, ମ୍ୟାଲେରିଆ ହେବ। ତ ଟୋଟାଲ 8 ପ୍ରକାର ଟେଷ୍ଟ ହେଉଛି, ଯେଉଁଟାକି ଫ୍ରି ଅଫ୍ କଷ୍ଟ ଏଇଟା ଡୋନର୍ର କରାହେବ। ଯଦି ବାଇଚାନ୍ସ କିଛି ଥିଲା ଆମେ ତାଙ୍କୁ ଯୋଡ଼େଇ ଦେବୁ ଡୋନର୍କୁ। ତ ଏଇଟା ବ୍ଲଡ୍ ଡୋନର୍ ଡୋନେସନ୍ ବେଲେ ଏଗୁଡ଼ାକ ଟେଷ୍ଟ ଗୁଡ଼ାକ ହେବ ସବୁ। ବ୍ଲଡ୍ ଡୋନେଟ୍ କରିସାରିଲା ପରେ ଆମର ଗୋଟେ ବ୍ଲଡ୍ ବ୍ୟାଙ୍କ ତରଫ, ରେଡ୍କ୍ରସ୍ ତରଫରୁ ଗୋଟେ ଆମର ସାର୍ଟିଫିକେଟ୍ ଦିଆ ହୁଏ। ପ୍ଲସ୍ ତାଙ୍କୁ ରିଫ୍ରେଶମେଣ୍ଟ ଯେଉଁଟା ଆମର ଅମୁଲ କୁଲ୍ ହେଲା, ଜୁସ୍ ହେଲା, ରାବଡ଼ି ମିଠା ସବୁ ଦିଆ ହୁଏ। ତାପରେ ସେଠି ରେଷ୍ଟ ନେଲା ପରେ ତାଙ୍କର କମ୍ପ୍ଲିଟ୍ ହୁଏ ଡୋନେସନ୍।
1: ସାର୍, ଆମେ ଦେଖିବାକୁ ପାଉ ଅନେକ ସମୟରେ ଯେ ଆମ ଦେଶରେ ରକ୍ତହୀନତା ଗୋଟେ ବହୁତ ବଡ଼ ସମସ୍ୟା ଭାବରେ ଆରମ୍ଭରୁ ରହିଆସିଛି। ସାଧାରଣତଃ ମହିଳାମାନଙ୍କ ଠାରେ ରକ୍ତହୀନତା ବେଶୀ ପରିମାଣରେ ଦେଖାଯାଏ। ଏପରି ସ୍ଥଳରେ ରକ୍ତହୀନତା ରକ୍ତଦାନରେ କିପରି ପ୍ରଭାବ ପକାଉଛି?
0: ଏବେ ଆମର ଏଇ ପଶ୍ଚିମ ଓଡ଼ିଶାରେ ଥାଲାସେମିଆ ସିକିଲ୍ ସେଲ୍ ରୋଗୀ ବହୁତ ଅଛନ୍ତି, ଆଉ ଲେଡ଼ିଜ୍ ମାନଙ୍କର ବି ଆମେ ହେମୋଗ୍ଲୋବିନ୍ ବହୁତ କମ୍ ରୁହେ ଗୁଡ଼ାଏ ଲେଡ଼ିଜ୍ଙ୍କର, ବାକି କିଛିଟା ବହୁତ ଫିଟ୍ ବି ଅଛନ୍ତି। ତ ଯାହାର ଆମେ ବ୍ଲଡ୍ ଡୋନେଟ୍ କରୁ ଆମେ ହେମୋଗ୍ଲୋବିନ୍ ଦେଖିକି ନେଉ, ଯେଉଁଟାକି ଏନେମିକ୍ ରହୁଛନ୍ତି। ହେମୋଗ୍ଲୋବିନ୍ ଠିକ୍ ଥିଲେ, 12 ଉର୍ଦ୍ଧ ଥିଲେ ଆମେ ତାଙ୍କର ବ୍ଲଡ୍ ଡୋନେସନ୍ ପାଇଁ ସେମାନେ ଦେଇପାରିବେ, ଦେୟାର ଏଲିଜିବୁଲ୍ ଦେଇପାରିବେ ସେମାନେ।
1: ସାର୍, ଶେଷରେ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ ଯେଉଁମାନେ ଆମ ଜୀବବାଣୀ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି?
0: ଏବେ ଦେଖନ୍ତୁ ଯେଉଁ ଖରା ମାସରେ ବ୍ଲଡ୍ କ୍ୟାମ୍ପ ପୁରା କମିଯାଇଛି, ଆମେ ସମସ୍ତଙ୍କୁ ଆହ୍ୱାନ କରୁଛୁ ଯେ ଷ୍ଟୁଡେଣ୍ଟ ହେଲା ପ୍ଲସ୍ ଅଦର ମାସ ଯେତେ ସମସ୍ତେ ଆସିକି ଟିକେ ବ୍ଲଡ୍ ଡୋନେଟ୍ କରି ଟିକେ ସାହାଯ୍ୟ କରନ୍ତୁ, ଯେମିତି ସବୁ ରୋଗୀମାନେ ବହୁତ ହଇରାଣ ହେଉଛନ୍। ତ ଏବେ ଆମର ବହୁତ ସର୍ଟେଜ୍ ଚାଲିଛି, ସମସ୍ତେ ଯଦି ଟିକେ କୋପରେଟ୍ କଲେ ଏଇ ଗ୍ୟାପ୍କୁ ଫିଲ୍ଅପ୍ କରିହେବ। ଥ୍ୟାଙ୍କ ୟୁ।
1: ତେଣୁ ସମସ୍ତେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ଉଚିତ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ସମୟ ଆମକୁ ଦେଇଥିବାରୁ। ଆପଣ ବହୁତ ସୁନ୍ଦର ଏବଂ ସରଳ ଭାବେ ଆମ ଶ୍ରୋତାବନ୍ଧୁଙ୍କୁ ରକ୍ତଦାନ ସମ୍ପର୍କରେ ବୁଝାଇଲେ, ସେଥିପାଇଁ ଧନ୍ୟବାଦ। ନମସ୍କାର ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମ ସହିତ ଜଣେ ରକ୍ତଦାତା ଉପସ୍ଥିତ ଅଛନ୍ତି, ଆସନ୍ତୁ ତାଙ୍କର ଅନୁଭୂତି ସମ୍ପର୍କରେ ଜାଣିବା। ଆଜ୍ଞା ନମସ୍କାର।
2: ନମସ୍କାର
1: ସାର୍, ଆପଣଙ୍କ ପରିଚୟଟା ଦେବେ?
2: ମୋ ନାଁ ଟି ସୁନୀଲ କୁମାର।
1: ଆଜ୍ଞା, ଆପଣ କେଉଁଠି ରୁହନ୍ତି?
2: ସମ୍ବଲପୁର, ଗୁଜୁରାତି କଲୋନୀ ସମ୍ବଲପୁର।
1: ଆଜ୍ଞା, ରକ୍ତଦାନ କଲା ପରେ ସାର୍ ଆପଣଙ୍କୁ କେମିତି ଫିଲ୍ ହୁଏ?
2: ଭଲ ଲାଗେ ସେଇଟା। ରକ୍ତଦାନ ଗୋଟେ ସୋସିଆଲ ସର୍ଭିସ ବି, ଆମର ଗୋଟେ ନୋବେଲ କଜ୍ ପାଇଁ ବି ଏଇଟାକୁ ମୁଁ କରେ, ଆଉ ଲାଷ୍ଟ 15-20 ବର୍ଷ ହେଲା ମୁଁ କରୁଛି, ରକ୍ତଦାନ କରୁଛି।
1: ତାହେଲେ 15-20 ବର୍ଷ ଭିତରେ ଆପଣ କେତେ ଥର ଆଜି ଯାଏଁ ରକ୍ତଦାନ କରିଥିବେ?
2: ପ୍ରାୟ ମୁଁ 15-16 ଥର ଦେଇଥିଲି
1: ସାର୍। ତ 15 ଉପର ଥର ଆପଣ ବ୍ଲଡ୍ ଦେଇଛନ୍ତି, ତାହେଲେ ଆପଣ ଏ ବ୍ଲଡ୍ ଦେବା ପାଇଁ କେଉଁଠୁ ପ୍ରେରଣା ପାଆନ୍ତି?
2: ମୁଁ ଉତ୍ସର୍ଗ ସାଙ୍ଗେ ଯୋଡ଼ିକିରି ଅଛେ, ତ ଉତ୍ସର୍ଗର ସୋସିଆଲ ୱାର୍କ ଦେଖିକିରି ମୁଇଁ ତାଙ୍କଠୁ ହିଁ ଦେଖିକିରି ଏସବୁ ଜିନିଷ ପ୍ରେରଣା ମୁଇଁ ସେନୁ ହିଁ ପାଇଛେ, ଯେ ଗୋଟେ ବ୍ଲଡ୍ କେନ୍ତା ତିନି ଜଣଙ୍କର ଲାଇଫ୍ଟା ସେଭ୍ କରିପାରସି, ସେଥିପାଇଁ ବୋଲିକିରି ମୁଇଁ ସବୁଥର ବ୍ଲଡ୍ ଡୋନେଟ୍ କରୁଛି।
1: ଶେଷରେ ଆପଣ ଯେଉଁମାନେ ଆପଣଙ୍କୁ ଶୁଣୁଛନ୍ତି ଶ୍ରୋତାବନ୍ଧୁମାନେ, ତାଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
2: ମୁଁ ଚାହିଁବି କି ବହୁତ ନୂଆ ଯେଉଁମାନେ ଫାର୍ଷ୍ଟ ଥର ବ୍ଲଡ୍ ଦିଅନ୍ତି ସେମାନେ ଟିକେ ଡରନ୍ତି ୟା ଉପରେ, ମୁଁ ସେମାନଙ୍କୁ କହିବି ଡରିବାର କିଛି ଜିନିଷ ନାହିଁ। ଆପଣ ବ୍ଲଡ୍ ଦେଇଥିବେ ତ କାଲି ସକାଳେ ଆପଣଙ୍କୁ ବି କିଏ ଜଣେ ବ୍ଲଡ୍ ଦେବ, ସେତେବେଳକୁ ଆପଣଙ୍କୁ ସୁବିଧା ରହିବ। ମୋର ହିସାବରେ ସମସ୍ତେ 18 ବର୍ଷ ଉପରକୁ ସମସ୍ତେ ବ୍ଲଡ୍ ଦେବା କଥା।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସମୟ ଦେଇଥିବାରୁ, ଧନ୍ୟବାଦ। ଶ୍ରୋତାବନ୍ଧୁ, ଆଶା କରୁଛି ସାକ୍ଷାତକାରଟି ଆପଣଙ୍କୁ ବେଶ୍ ପ୍ରେରଣା ଦେଇପାରିଥିବ। ଆଜିର କାର୍ଯ୍ୟକ୍ରମଟିକୁ ମୁଁ ଏଇଠି ଶେଷ କରୁଛି। ଉପସ୍ଥାପନାରେ ଆପଣଙ୍କ ଯୁବସାଥୀ ଜୟଦେବୀ ବାବୁ। ନମସ୍କାର।

0: ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦେବେ ଯୋଗ। ଆବା 21 ତାରିଖ ଅନୁଷ୍ଠିତ ହେବାର୍କେ ଥିବାର ଆନ୍ତର୍ଜାତୀୟ ଯୋଗ ଦିବସଟି ଉତ୍ସାହର ସହିତ ଭାଗ ନେବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ ଆଗହନୁ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ସାମୂହିକ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ। ଯୋଗ ଦେଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି। ରାଜ୍ୟର କୃଷି ଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ହେଉଛି ମୂଲ। ଆଜି ପହିଲି ରଜ, ଏବାକାଲ ରଜ ସଂକ୍ରାନ୍ତି, ଆର୍ ପରଦିନ ଭୂମି ଦହନ କରାଯିବା ପାଳନ। ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଜିଠାରୁ ହେଉଛି ମୂଲ। ସହରର ଭିନ୍ ଭିନ୍ ଶୈବପୀଠନୁ ଆଜି ଅନୁଷ୍ଠିତ ହେଉଛି ବାବାଙ୍କର ପତରପେଣି। ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ଆର୍ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ତରଫୁ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାଟି ଯୋଗ ଦେବା ଲାଗି ଆଜି ବରଗଡ଼ ଜିଲ୍ଲାର 57 ଜଣ ତୀର୍ଥଯାତ୍ରୀ ଆରମ୍ଭ କରିଛନ୍ତି ତାଙ୍କର ଯାତ୍ରା। ଓଡ଼ିଶା ସହରାଞ୍ଚଳ ଘରଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ହେଲା ଘୋଷିତ। ଚିଠା ନିୟମାବଳୀ ବାବଦେ ଜନସାଧାରଣଙ୍କର ମତାମତ ଆହ୍ୱାନ କଲେ ସରକାର। ଆର୍ କିଛି ସମୟ ଉତାରୁ ବର୍ମିଂହାମ୍ର ଏଜ୍ବେଷ୍ଟନ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଇସିସି ମହିଳା T20 ବିଶ୍ୱକପ୍ଟି ତାର ପହିଲା ମ୍ୟାଚ୍ ଖେଳିବା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧୀ। ରାଜ୍ୟର ସବୁ ଇଲାକାକେ ମୌସୁମୀ ଫଇଲିବା ଆଘନୁ ସାରା ରାଜ୍ୟ ଜବର ଗୁଲଗୁଲି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କଲା ସୂଚନା। ଏବଂ 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲିକରି ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, କୋରାପୁଟ ଜିଲ୍ଲାକେ କଲା ସତର୍କ। ଏଚ୍ନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେର ଘାଏ ଶୁଣିପାରିବେ ରାତି 8 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ FM 101 MHz ମଧ୍ୟ ଶୁଣିପାରିବେ।

ସଦାମନ ଶୁଣୁଥିଲେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଇଂଲଣ୍ଡଠାରେ ଆୟୋଜିତ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ 2026 ଅନ୍ତର୍ଗତ ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ଅପ୍ଟିପ୍ ଧାରା ବିବରଣୀ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମ ଗୀତଟି ମହମ୍ମଦ ଅଜିଜ ଏବଂ କଣ୍ଠରେ ସଙ୍ଗୀତ ପ୍ରେମାନନ୍ଦ ଏବଂ ଗୀତ ରଚନା ବିଭୁଦତ୍ତ ମହାନ୍ତି।

ପରବର୍ତ୍ତୀ ଗୀତଟି ଶୁଣିପାରିବେ ଅରବିନ୍ଦ ଏବଂ ରଶ୍ମି ମହାପାତ୍ରଙ୍କ କଣ୍ଠରେ। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ, ଗୀତ ରଚନା ନିଜାମ।

0: ଶୁଣିଲେ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନ ଏବଂ ନିଜାମଙ୍କ ରଚନାରୁ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ?
4: ଆଡମିଶନ କରିବାକୁ, ଖାତା ହେଲା ଆକ୍ଟିଭ।
5: ଆରବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
7: ଆରେ, ଏତେ ଜଲ୍ଦି ଥକି ଗଲୁ? ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
8: ତୋର ତ ଏସବୁ ଅଭ୍ୟାସ ନଥିଲା।
9: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ୍ ଟାଣି ଦେ, ନିଦ ଆପେ ଆପେ ଚାଲିଯିବ।
7: ଆରେ ନାଇଁ ନାଇଁ,
9: ନହେଲେ ଚେଇଁବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
8: ଓ ବୁଝିଲି, ସିଗାରେଟ୍ ପିପି କେମିତି ଦେଖାଯାଉଛୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ। ରାଜ୍ୟର ପୁରପଲ୍ଲୀରେ ଉତ୍ସାହର ସହ ପାଳନ କରାଯାଉଛି ରଜ ମହୋତ୍ସବ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିସ୍ତୃତ ସମ୍ବାଦ, ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାବ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ବିଶ୍ୱସ୍ତରରେ ବୃଦ୍ଧି ହୋଇଥିବା ଯୋଗର ଗ୍ରହଣୀୟତାକୁ ଏହା ପ୍ରତିଫଳିତ କରୁଛି। ଅଧିବେଶନ କାଳରେ ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯୋଗାଭ୍ୟାସ ଏବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା ଯୋଗାଣ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ବସ୍ଗୁଡ଼ିକରେ ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରୀକ୍ଷାର୍ଥୀଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।
1: ରାଜ୍ୟ ତରଫରୁ 21 ତାରିଖରେ ଯୋଉ ଏକ୍ଜାମ୍ ହେବ, ଆମେ ଓଏସ୍ଆର୍ଟିସିର ସମସ୍ତ ବସ୍ ମଧ୍ୟ ସେବା ପରିବହନ ସେବା ଦେବୁ ଏବଂ କଲେକ୍ଟରମାନଙ୍କ ପାଖରୁ ଲିଷ୍ଟ ଆସିବ, ଯେତିକି ଆବଶ୍ୟକ ବସ୍ ସମସ୍ତଙ୍କୁ ଅଲରେଡି ତା ଉପରେ ନେଇକି ସମସ୍ତଙ୍କୁ ସୂଚନା ଦିଆଯିବ। ଜିଲ୍ଲାପାଳଙ୍କ ଲିଷ୍ଟ ଆସୁ ଏବଂ ତା ଅନୁଯାୟୀ ବସ୍ ଦେବୁ ଏବଂ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୂର୍ବରୁ ଅବଗତ କରାଯିବ। ଯେତିକି ଆବଶ୍ୟକ ସଂଖ୍ୟକ ବସ୍ ଆମେ ଦେବୁ ଛାତ୍ରଛାତ୍ରୀମାନଙ୍କର କଲ୍ୟାଣ ଦୃଷ୍ଟିରୁ।
0: ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ, ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୂରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାମାନଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି କାର୍ଯ୍ୟ ଦ୍ୱାରା ଏକତା, ଅଖଣ୍ଡତା, ମାନବିକତା ଏବଂ ଅନୁକମ୍ପା ସୃଷ୍ଟି ହୋଇଥାଏ। ରକ୍ତଦାନର ମହତ୍ତ୍ୱ ଉପରେ ଆକାଶବାଣୀକୁ ସୂଚନା ଦେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି,
2: ଆଜି ଇଣ୍ଟରନ୍ୟାସନାଲ ବ୍ଲଡ୍ ଡୋନେସନ ଡେ, ତାର ପାଳନ କରାଯାଏ ସମସ୍ତଙ୍କୁ ଇନ୍ସପାୟାର କରିବା ପାଇଁ ବ୍ଲଡ୍ ଡୋନେସନ ପାଇଁ। ଆଉ ବ୍ଲଡ୍ ଡୋନେସନ ଦ୍ୱାରା ପ୍ରତ୍ୟେକଟି ଲୋକ ଉପକାର ପାଇଥାନ୍ତି। ସେଥିରେ ଆକ୍ସିଡେଣ୍ଟ ଭୋଗିଥିବା ଲୋକଟି ହଉ, ଗୋଟେ ଗର୍ଭବତୀ ସ୍ତ୍ରୀ ଲୋକ ହଉ, ଯାହା ରକ୍ତ କମିଯାଏ, ସିଏ ହଉ ଥାଲାସିମିଆ ଦ୍ୱାରା ପୀଡିତ, ସିକିଲ୍ ସେଲ୍ ଦ୍ୱାରା ପୀଡିତ, ସେମାନଙ୍କ ପାଇଁ ରକ୍ତ ଦରକାର ହେଇଥାଏ। ଆଉ ଯେଉଁମାନେ ବ୍ଲଡ୍ ଦିଅନ୍ତି ସେମାନଙ୍କର 3 ମାସ ଭିତରେ ବ୍ଲଡ୍ ତିଆରି ହେଇଯାଇଥାଏ, ହାର୍ଟ ଭଲ ରହେ, ଆଉ ବହୁତ ଆଣ୍ଟିଜେନ୍ ଆଣ୍ଟିବଡି ଆଉ ଇମ୍ୟୁନୋଲୋଜିକାଲ ଡିଜିଜ୍ ମଧ୍ୟ ବେନିଫିଟ୍ ହୋଇଥାଏ।
0: ଏହି ଦିବସ ଅବସରରେ ଜୟପୁରଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିବା ସଂକ୍ରାନ୍ତ ପ୍ଲାକାର୍ଡ ଏବଂ ବ୍ୟାନର ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଏହି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ 65 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଚିକିତ୍ସା ଅଧିକାରୀ ଯୋଗଦେଇ ରକ୍ତଦାନର ଆବଶ୍ୟକତା ଏବଂ ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କୃଷିଭିତ୍ତିକ ତିନିଦିନିଆ ଗଣପର୍ବ ରଜ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପହିଲି ରଜ, ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମିଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ, ସେଥିପାଇଁ ଏହି ତିନିଦିନ ଜମିରେ ଚାଷ କରାଯାଇ ନଥାଏ। ପରମ୍ପରା ଅନୁସାରେ ତିନିଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜପର୍ବ ପାଳନ କରାଯାଇଥାଏ। ରଜରେ କୁଆଁରୀ ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇବା ସହ ଦୋଳି ଖେଳିବାର ପରମ୍ପରା ରହିଛି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇ ଉଠିଛି। ପିଠାପଣା ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁସ୍ୱାଦୁ ପାନ ଏବଂ ବ୍ୟଞ୍ଜନର ନିଆରା ପରମ୍ପରା ଦେଖିବାକୁ ମିଳୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣପର୍ବ ରଜ ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ଦୋଳି ଖେଳ, ପିଠା, ପାନ ଆଦିର ମହତ୍ତ୍ୱ ସମ୍ପର୍କରେ କହିବା ସହ ମାଟି, ମା ଓ ମେଘ ସମ୍ମାନାର୍ଥେ ଏହା ପାଳନ କରାଯାଉଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ରଜପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୂଲ୍ୟରେ ରଜପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଆଜି ପହିଲି ରଜଠୁ ଆରମ୍ଭ କରି ଆସନ୍ତା 16 ତାରିଖ ଭୂମି ଦହନ ତିନିଦିନ ଧରି ଜିଲ୍ଲାର ଗୋପାଳପୁର ସମୁଦ୍ରକୂଳରେ ଥିବା ପାନ୍ଥନିବାସ ସମେତ ରାଜ୍ୟର 16 ପାନ୍ଥନିବାସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୁଦ୍ରକୂଳର ମନୋରମ ପରିବେଶ ମଧ୍ୟରେ ପର୍ଯ୍ୟଟକମାନେ ଦୋଳି ଖେଳିବା ସହ ଲୁଡୁ, ପୁଚି ଏବଂ ଲଉଡ଼ି ଭଳି ପାରମ୍ପରିକ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି। ଖରିଆର ରୋଡ୍ସ୍ଥିତ ରାମମନ୍ଦିରରେ ବିଧାୟକ ଜୟ ଢୋଲକିଆଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଭାରତକୁ ଏକ ବିକଶିତ ରାଷ୍ଟ୍ର ଏବଂ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସୋମନାଥ ସ୍ୱାଭିମାନ ଯାତ୍ରାରେ ଯୋଗଦେବା ପାଇଁ 52 ତୀର୍ଥଯାତ୍ରୀ ଆଜି ଯାତ୍ରା ଆରମ୍ଭ କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ଯାତ୍ରା ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ବିଭବ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ମନ୍ଦିର ଦର୍ଶନର ମଧ୍ୟ ସୁଯୋଗ ପାଇବେ। ତୀର୍ଥଯାତ୍ରୀମାନଙ୍କ ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାୟଗଡ଼ ଜିଲ୍ଲାର ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହିସବୁ ସାମଗ୍ରୀ ସହ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିଛି। ଆଗାମୀ ଦୁଇଦିନ ମଧ୍ୟରେ ମୌସୁମୀ ବାୟୁ ରାଜ୍ୟର ଅନ୍ୟ ଭାଗକୁ ସ୍ୱର୍ଶ କରିବ। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼, ବଜ୍ରପାତ, ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଓଏସ୍ଆର୍ଟିସି ବସ୍ରେ ମାଗଣା ଯାତାୟତ କରିପାରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। आंचलिक संवाद प्रसारण आज शेष होगा।
3: यहाँ पर क्या इंटेंसिटी आप फील कर रहे हैं?
4: देखिए इस बड़े मैच में थोड़ी बहुत टेंशन तो होती है दोनों टीमों के लिए, बट
0: माओवादी सूचना आधार में यह सब सामग्री सह माओवादी नित्य व्यवहार्य सामग्री जबत कर दक्षिण पश्चिम मौसुमी वायु राज्य उपकूल अंचल में प्रवेश कर आगामी दुई दिन मध्य मौसुमी वायु राज्य अन्य भाग को स्पर्श कर।
5: आकाशवाणी कटक केन्द्र इंग्लैंड एजबेस्टन बर्मिंगहम
0: सतर्क सूचना जारी करा जाय छे। आंचलिक संवाद शेष होगा पूर्व मुख्य संवाद पुणे गिनीज विश्व रेकर्ड्रे स्थानित है आयुष मंत्रणालय तरफ आज अनुषित विश्वस्तरीय ऑनलाइन योग कार्यक्रम नीट यूजी पुनः परीक्षा ओएसआरटीसी बस से मागणा जातायात करें परीक्षार्थी परीक्षार्थी तालिका प्रदान करने को जिलापा कहुवा नहीं सूचना दे मंत्री एवं आसंता 24 घंटा मध्य कालबैशाखी नहीं विभिन्न जिला सतर्क सूचना जारी कला आंचलिक पाणीपाग विज्ञान केन्द्र। आंचलिक संवाद प्रसारण आज शेष होगा।
6: फटा चीरा किंबा पुराना नोट को बैंक शाखारे एक्सचेंज करी परिबा।
7: वाह नुआ नोट मिले बो?
6: हाँ जेओ थीरे तू हमको पिज्जा पार्टी देबू। आरबीआई कहे स्मार्ट बनो कूल रहो।
5: अपन मने कार्यक्रम सुन चुन्दी आकाशवाणी कटक केन्द्र इंग्लैंड एजबेस्टन बर्मिंगहम ठार अनुष्ठित महिला T20 विश्वकप क्रिकेट मैच रे भारत एवं पाकिस्तान मध्ये अनुष्ठित मैच रो धारा विवरणी रिले करी प्रचार करूछु आकाशवाणी दिल्ली रू।

ଏତେବେଳେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହେଲା ମୁଖିଆ ଖବର। ଦେଶବାସୀଙ୍କ ନିକେ ଗଲ 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ 1000 ସୁଲଭ ଦରଥି ପହଞ୍ଚାଯାଇପାରିଛେ କହିଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଥି ଉଷ୍ନାକିର ସହିତ ଭାଗ ନେବାର୍କେ ଆହ୍ୱାନ ଦେଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ। ଆଜିଠାନୁ ମୂଲ ହେଉଛେ 3 ଦିନିଆ କୃଷିଭିତ୍ତିକ ଗଣପର୍ବ ରଜ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଆଉ ନନ୍ପଡ଼ାର ପତରପେଣି ସହିତ ଆଉ କିଛି ସମୟ ଉତରୁ ମୂଲ ହେବା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ ଗଲା 12 ବର୍ଷର ଭିତରେ ଦେଶେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକେ ଅଧିକା 1000 ସୁଲଭ ଦରଥି ଦିଆଯାଇପାରିଛେ। ସାମାଜିକ ଗଣମାଧ୍ୟମ ପୋଷ୍ଟଥି ଶ୍ରୀ ମୋଦି କହିଛନ୍ ପୃଥିବୀ ସବୁନୁ ବଡ଼ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ଜରିଏ ସମାଜର ଦୁର୍ବଳ ଶ୍ରେଣୀର ମାନଙ୍କର ପାଶେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାବାଟା ବହୁତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ ଭାରତୀୟ ଜନଔଷଧି ପରିଯୋଜନା ପଦକ୍ଷେପ ଉଷୋକଷାର ଦରକେ କମ୍ କରିଛେ। ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ଆର୍ ଛାତ୍ରଛାତ୍ରୀମାନଙ୍କୁ ସିଟ୍ ମିଲ୍ବାରନୁ ଚିକିତ୍ସା ଶିକ୍ଷା ଭିଲ୍ ଅଧିକା 1000 ସୁଲଭ ହୋଇପାରିଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସୁସ୍ଥ ଭାରତ ଗଠନ ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଗଲା 12 ବର୍ଷରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରଥି ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛେ। ସୁସ୍ଥ ନାଗରିକ ସମୃଦ୍ଧ ଦେଶ ଗଠନ ଥିଭିଲ୍ ଏଟା ସାହାଯ୍ୟ କରବା। ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ନଡ୍ଡା କହିଛନ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଆର୍ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାର ଦିଗେ ବହୁତ ବଡ଼ ଭୂମିକା ତୁଲେଇଛେ। ଦେଶର ତୃଣମୂଳ ସ୍ତରନ ଗୁଣାତ୍ମକ ଶିକ୍ଷା ପହଞ୍ଚାବାର୍ଥି ଏଟା ବହୁତ ଉପଯୋଗୀ ହୋଇପାରିଛେ। ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଆଘନୁ ଆଜ ଗୋଟିଏ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୟୋଗା ଆଉ ହେବିଲ୍ଡର୍ ସହଯୋଗତି ହୋଇଥିବାର ଅନ୍ଲାଇନ୍ ଅଧିବେଶନଟି 130 ଏତକା ଦେଶ ଭାଗ ନେଇଥିଲେ। କାର୍ଯ୍ୟକ୍ରମଟି ଯୋଗ ଦେଇକରି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ ଯୋଗାଭ୍ୟାସ ଏହାଦେ ଗୋଟିଏ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନ ହୋଇପାରିଛେ। ଜାତିସଂଘ ତରଫୁ ଆନ୍ତର୍ଜାତୀୟ ଯୋଗ ଦିବସକେ ମାନ୍ୟତା ଦେବାଟା ଭାରତ ଲାଗି ଗର୍ବର ବିଷୟ ବୋଲିକରି ଶ୍ରୀ ଯାଦବ କହିଛନ୍। ସାର୍ବଜନୀନ ସ୍ୱାସ୍ଥ୍ୟ ଆର୍ କଲ୍ୟାଣକେ ତହକାବାର ଲାଗି ଯୋଗର ବଢ଼ୁଥିବାର ଲୋକପ୍ରିୟତାକେ ପ୍ରତିଫଳନ କରୁଛେ। ଦୈନନ୍ଦିନ ଜୀବନଥି ଯୋଗକେ ଗୋଟିଏ ଅଂଶ ହିସାବେ ନେବାର୍କେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ସମକୁ ଆହ୍ୱାନ ଦେଇଛନ୍। ଆବା 21 ତାରିଖ ହେବାର୍କେ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମଥି ଉଷ୍ନାକିର ସହିତ ଭାଗ ନେବାର୍କେ କେନ୍ଦ୍ରମନ୍ତ୍ରୀ ସମକୁ ଅନୁରୋଧ କରବାର ସହିତ ହର୍ ଘର୍ ୟୋଗ ହର୍ ଦିନ ୟୋଗର ସଂକଳ୍ପକେ ଆଗ୍କେ ନେବାର୍କେ ଆହ୍ୱାନ ଦେଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ସାମ୍ନାନୁ ହୋଇଥିବାର ଯୋଗ ଶିବିରଟି ଅଂଶଗ୍ରହଣ କରିକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ବିଶାଖାପାଟନମ୍ର ଓମ୍ ଯୋଗ କେନ୍ଦ୍ର ତରଫ ହୋଇଥିବାର କାର୍ଯ୍ୟକ୍ରମଟି ରାଜ୍ୟପାଳ ଖୁସି ଜାହିର କରିଛନ୍। ଏ ଅବସରରେ ରାଜ୍ୟପାଳ ପେଟ୍ରୋଲ ଆର୍ ଡିଜେଲ ପ୍ରଦୂଷଣରୁ ମୁକ୍ତି ଲାଗି ସୌରଶକ୍ତି ନା ତ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର କରବାର୍କେ ଲୋକଙ୍କୁ ପରାମର୍ଶ ଦେଇଛନ୍। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026ର ଚିଠା ନିୟମାବଳୀ ବାହାରିଛି। ଘର ମାଲିକ ଆଉ ଘରେ ଭଡ଼ା ରହୁଥିବା ଲୋକମାନଙ୍କର ଭିତରେ ବହୁତ ଦିନ ଥିବାର ସମସ୍ୟାର ସମାଧାନ ଦିଗେ ଅଧିନିୟମ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲିକରି ଆଶ କରାଯାଉଛି। ଘରଭଡ଼ା ବ୍ୟବସ୍ଥାଟି ସଂସ୍କାର ଆଣବାର ଲାଗି ସରକାର ଲିଖିତ ଘରଭଡ଼ା ଚୁକ୍ତିକେ ଚିଠା ନିୟମାବଳୀଥି ବାଧ୍ୟତାମୂଳକ କରିଛନ୍। ନିର୍ଦ୍ଦିଷ୍ଟ ନିୟମ ଆଧାରଥି ଭଡ଼ା ବଢ଼ାବାର ଲାଗି ନିୟମାବଳୀଥି ଉଲ୍ଲେଖ କରାଯାଇଛି। ଏ ଚିଠା ନିୟମାବଳୀ ବାବଦେ ଲୁକର୍ନୁ ମତାମତ ମଗାଯାଇଛି। ଏଥିଲାଗି 15 ଦିନର ସମୟ ଧାର୍ଯ୍ୟ କରାଯାଇଛି। ଲୋକମାନେ ଇମେଲ ଜରିଏ ନଗର ଉନ୍ନୟନ ବିଭାଗକେ ମତାମତ ପଠାଇ ପାରିବେ। ନିୟମାବଳୀ ଅନୁସାରେ ଘରଭଡ଼ା ବାବଦ ଭିନ୍ ଭିନ୍ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଆର୍ ରେଣ୍ଟ କୋର୍ଟ ଗଠନ ପ୍ରସ୍ତାବ ରହିଛି। ଆବାଦିନେ ସବୁ ସହରାଞ୍ଚଳନୁ ରେଣ୍ଟାଲ ହାଉସ୍ ତିଆରି କରାଯିବା ବୋଲିକରି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍।
1: ଭଡ଼ାଟିଆ ଏବଂ ଭଡ଼ା ଘର ଭିତରେ ବି ଡିଫରେନ୍ସ ତିଆରି ହେଉଛି। ଆମେ ଓଡ଼ିଶା ଅର୍ବାନ ରେଣ୍ଟାଲ ହାଉସିଂ ପଲିସି ଗୋଟା ଆଣିଛୁ, ତେଣୁ ଲୋକଙ୍କ ପାଖରୁ ବି ମତ ମାଗୁଛୁ। ଆ ଉପରେ ସମସ୍ତଙ୍କର ଭ୍ୟୁ ନେଇକି ଆମେ ତାକୁ ଫାଇନାଲ ନୋଟିଫିକେସନ କରିବୁ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ପାଠ ପଢ଼ିବାକୁ ଆସୁଛନ୍ତି ଛାତ୍ରଛାତ୍ରୀମାନେ, କି ଯେଉଁମାନେ ବ୍ୟବସାୟ ପାଇଁ ଆସୁଛନ୍ତି, ଯେଉଁମାନେ ଛୋଟ ଛୋଟ ଚାକିରି ବି କରିଛନ୍ତି, ସେମାନେ ବି ମଧ୍ୟ ଘର ଖଣ୍ଡେ ଭଡ଼ା ପାଇବା କଷ୍ଟକର ହୋଇଯାଉଛି। ଏବଂ ଘର ମାଲିକ ଏବଂ ଯିଏ ଭଡ଼ା ନେବ ତାଙ୍କ ଭିତରେ ସୁସମ୍ପର୍କ ରଖିକି ଗୋଟେ ପଲିସି ଆମେ ଏମିତି ଆଣୁଛୁ ଯେମିତି ତାଙ୍କ ଭିତରେ ବି ଡିଫରେନ୍ସ ଫ୍ୟୁଚରରେ ନ ହେବ।
0: ଭୁବନେଶ୍ୱରରୁ ଆଇବାକାଲ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ସେଦିନ ସରକାରୀ ଛୁଟି ଦିନ ପଡ଼ୁଥିବାରୁ ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜଣାଇ ଦିଆଯିବା। ରକ୍ତଦାନର ମହତ୍ତ୍ୱ ରକ୍ତଦାନକେ ତହକାବାର ଲାଗି ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡଷ୍ଟିନ୍ଙ୍କର ଜନ୍ମଦିନ ସୋର୍ କରିକି ଫି ବଛର ଆଜିର ଦିନକେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏସି। ଏ ବଛରର ଏ ଦିବସର ବାର୍ତ୍ତା ହେଉଛି ମାନବତାର ଗୋଟେ ବୁନ୍ଦା, ରକ୍ତଦାନ କରୁନ୍, ଜୀବନ ବଞ୍ଚଉନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୋଟେ ବାର୍ତ୍ତାଥି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିକି ରକ୍ତର ଆବଶ୍ୟକତାକେ ପୂରଣ କରବାର ଲାଗି ଶପଥ ନେବାର୍କେ ରାଜ୍ୟବାସୀଙ୍କୁ କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏ ଦିବସ ଅବସରରେ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଶାର ରକ୍ତ ଅଭାବନୁ କାହାରିର ଜୀବନହାନି ନାହିଁ ହେବାର ଲାଗି ସବେ ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଆଜିଠାରୁ ତିନିଦିନିଆ କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆବାକାଲ ରଜ ସଂକ୍ରାନ୍ତି ଆର୍ ତାର ଆର ଦିନ ଭୂମି ଦହନ ପାଳନ ହେବା। ଆଷାଢ଼ ମାସ ମୂଲନୁ ମୌସୁମୀ ଆଏସି, ଶୁଖା ଭୂଇଁନୁ ବର୍ଷା ପାଏନ୍ ପଡ଼ବାର ଉତ୍ରୁ ମାଏଟ୍ର ପ୍ରଜନନ ଶକ୍ତି ବଢ଼୍ସି। ସେଥିଲାଗି ତିନିଦିନ ଜମି ଚାଷ ଆର୍ ଅଲଗା ଚାଷ କାମ ନାହିଁ କରାଯାଏ। ପରମ୍ପରା ଅନୁସାରେ ଏ ତିନିଦିନ ବିଶ୍ରାମ ଆର୍ ମନୋରଞ୍ଜନ ସମୟ ହୋଇଥିବାରୁ ଗାଁନୁ ସହର ତକ୍ ରଜ ପର୍ବ ପାଳନ କରାଯାଉଛି। ରଜଥି ଟୁକେଲମାନେ ନୂଆ କପଡ଼ାଲତା ପିନ୍ଧିକରି ଦୁଲି ଝୁଲବାର ପରମ୍ପରା ରହିଛି। ଏ ଅବସରରେ ପୋଡ଼ପିଠା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ କରାଯାଉଛି। ରଜ ପର୍ବ ଉତ୍ରୁ ଚାରି ନମ୍ବର ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ରଜ ପର୍ବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମଟି ରାଷ୍ଟ୍ରପତି କହିଛନ୍, ବର୍ଷା ଋତୁ ଆସବାର୍ଥି ମାଟି ମା'କେ ସମ୍ମାନ ଜଣାଇକରି ପିଠା ମିଠା ଦୁଲି ବାଗଡ଼ି ଖେଲ ଆର୍ ପାନର ଆୟୋଜନ ଭିତରେ କୃଷିଭିତ୍ତିକ ପର୍ବ ଓଡ଼ିଶାର ସବୁଆଡ଼େ ପାଳନ ତିନିଦିନ ତକ୍ କରାଯାଏସି। ଇଥିନୁ ଆମେ ପ୍ରକୃତି ସାଙ୍ଗେ ମିଳିମିଶିକରି ଚଲବାର ପ୍ରେରଣା ଗ୍ରହଣ କରବାର ଉଚିତ। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଜ୍ୟ ଆର୍ ଦେଶବାସୀଙ୍କୁ ସୁଖ ସମୃଦ୍ଧି କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ କୃଷିଭିତ୍ତିକ ଗଣପର୍ବ ରାଜ୍ୟର ସଂସ୍କୃତି, ପ୍ରକୃତି, ପ୍ରଗତି ଆର୍ ପରମ୍ପରାର ପରିଚୟ ଆଏ ବୋଲିକରି ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏ ପର୍ବ ମାଟି ମା'ର ମହତ୍ତ୍ୱ, ମାତୃଶକ୍ତିର ସମ୍ମାନ ଆର୍ କୃଷିଭିତ୍ତିକ ସଭ୍ୟତାକେ ପିଢ଼ି ପରେ ପିଢ଼ି ସମୃଦ୍ଧ କରିଆସିଛି ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇତିହାର ଅବସରରେ ଖୁସି ଜାହିର କରିକି କହିଛନ୍, ଏ ମହାନ ଓଡ଼ିଆ ସଂସ୍କୃତିର ପର୍ବ ପରମ୍ପରାକେ ବଜାୟ ରଖବାର ସହିତ ସମକର ମନେ ଆଶା ଆର୍ ଖୁସି ଆନିଦେଉ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜି ନନ୍ପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି ନୀତି ହୋଇଛି। ଶଙ୍ଖ ଘଣ୍ଟ ଦୁଲଦୁଲି ଆର୍ ଲୋକନାଥ ଦଲ ସାଙ୍ଗେ ନେଇକରି ବରପିତା ସପ୍ତରୋଷୀ ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାର୍କେ ଶୋଭାଯାତ୍ରାଟି ବାହାରିଛନ୍। ସେମାନେ କନ୍ୟା ପିତାଙ୍କର ଘରେ ପହଞ୍ଚିଲା ଉତ୍ରୁ ସପ୍ତରୋଷୀ ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରିବେ। ହେଲେ ଝି ଘରେ ରାଜି ହେଲା ଉତ୍ରୁ ସରଗୀ ପତରପେଣା ଫୁଲ ଆର୍ ବୈଲପତର ଦେଇକରି ପତରପେଣି ନୀତି କରିବେ। ଏ ବାବଦେ ନନ୍ପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର କୋଷାଧ୍ୟକ୍ଷ ଭୁବନ ମୋହନ ମିଶ୍ର କହିଛନ୍,
2: ସପ୍ତର୍ଷିକୁ ଧରିକି ସତୀପ ମିଶ୍ର ଏବଂ ବୀରପାଣ୍ଡ ଘରକୁ ପତ୍ରପେଣି କରିକି ଧରିକି ଯିବେ। ଆଳରେ ସବିପତ୍ର ବିଡ଼ା ବେଲପତ୍ର ଫୁଲ ନେଇକି ଏସବୁ ପତ୍ରପେଣି ଯାଏ। ତାଙ୍କ ସାଙ୍ଗରେ ସପ୍ତର୍ଷି ଯିବେ, ଗୋଟେ ରଥରେ ଉଡ଼ାଇକି ଆଉ ବହୁତ ଗୁଡ଼ିଏ ମୟୂର ମାଛ ଘଣ୍ଟା ଟଙ୍କ ଏମିତି ହେଇକି ଯିବେ। ଏଇଟା ହେଲା ଶୀତଳଷଷ୍ଠୀ ଯାତ୍ରା ରାଜ୍ୟ ପର୍ବ।
0: ସେନ୍ତା ଆଇବା କାଲ ବାଲୁଙ୍କେଶ୍ୱର ବାବାଙ୍କର ବିବାହ ଯୋଗ ଦେବାର ଲାଗି ନରସିଂହ ମହାପୁରୁଷ ସହରେ ଦେବତାଙ୍କୁ ନେଉତା ଦେବେ। ମହାଦେବ ଆର୍ ମାତା ପାର୍ବତୀଙ୍କର ମାନବୀୟ ଲୀଳା ଦେଖବାର ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛି। ଏବେ 16 ତାରିଖ ଝାଡ଼ପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଇଲାକାନ ପହଞ୍ଚିଛି। ଏବେ ଦୁଇଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବାର ସମ୍ଭାବନା ଅଛି। ଏବେ 20 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର କେତେଟା ଜାଗାନୁ କାଲ ବୈଶାଖୀରେ ବଳେ ଚଡ଼କ ମାରିକରି ବର୍ଷା ହେବାର ସମ୍ଭାବନା ବି ଅଛି। ଦେଶବାସୀଙ୍କର ନିକେ ଗଲା 12 ବର୍ଷରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକେ সহজ আর সুলভ দরথি পৌঁছা যাই পারিছে কহলে প্রধানমন্ত্রী। আন্তর্জাতীয় যোগ দিবস কার্যক্রমটি উষ্ণাকির সহায়তে ভাগ নেবারকে আহ্বান দেলে কেন্দ্র আয়ুষ মন্ত্রী। আজ সেনু মূল হয়েছে তিনদিনিয়া কৃষিভিত্তিক গণপর্ব রজ, শুভেচ্ছা জনাইলে রাষ্ট্রপতি। আর নন্দপড়ার পতরপেণি সহায়তে আর কিছু সময় উত্তরু মূল হওয়া সম্বলপুরের প্রসিদ্ধ শীতল ষষ্ঠী যাত্রা। আজের আঞ্চলিক খবর ইন শেষ হল, জুহার।
3: শুণুলে সম্বলপুরী আঞ্চলিক সংবাদ।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧିସ୍ତରୀୟ ଆଲୋଚନା। ଗିନିସ୍ ବିଶ୍ୱରେ ରେକର୍ଡ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ। ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରିୟୁ ସଦସ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ଙ୍କ ମଧ୍ୟରେ ଫ୍ରାନ୍ସର ନିସ୍ ସହରସ୍ଥିତ ଐତିହାସିକ ଭିଲ୍ଲା କେରିଲୋସ୍ଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତାର ସମ୍ପ୍ରସାରଣ ଉପରେ ପର୍ଯ୍ୟବେସିତ। ଏଥିସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ର ମଧ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଆଜି ଫ୍ରାନ୍ସର ନିସ୍ ସହରସ୍ଥିତ ପ୍ୟାଲେସ୍ ଡେସ୍ ଏକ୍ସପୋଜିସନ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଏହା ଭାରତ ଦ୍ରୁତଗତିରେ ସମ୍ପ୍ରସାରିତ ହେଉଥିବା ନବସୃଜନ ଏବଂ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅନ୍ତର୍ଗତ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମରେ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ଏବଂ ସମଗ୍ର ବିଶ୍ୱର ପ୍ରମୁଖ ନିବେଶକାରୀ, ପ୍ରଯୁକ୍ତିବିଦ୍ୟା ନେତୃବୃନ୍ଦ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଅଂଶଗ୍ରହଣ କରିଛନ୍ତି।

0: ସାକ୍ଷାତକାରୀ ଶ୍ରୀ ମୋଦି କହିଛନ୍ତି ଦେଶର ଯୁବପିଢ଼ି କୃତ୍ରିମ ବୁଦ୍ଧିମତା ଓ ମହାକାଶ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ସବୁଜ ଶକ୍ତି ଉନ୍ନୀତ ନିର୍ମାଣ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ନବସୃଜନ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତରେ ଆଜି 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛି ଏବଂ ଦେଶ ମାନବିକତା ପାଇଁ ପ୍ରଯୁକ୍ତି ବିଦ୍ୟା ନୀତି ଦ୍ୱାରା ପରିଚାଳିତ ଏକ ମାନବ କେନ୍ଦ୍ରିକ ନବସୃଜନ ମଡେଲକୁ ପ୍ରସାରିତ କରୁଛି।
1: Artificial intelligence, quantum computing, biotechnology, space technologies और advanced materials सभी ऐसी टेक्नोलॉजी हैं जो मानवता के फ्यूचर को शेप करेंगे। ये ह्यूमन सिविलाइजेशन के अगले चैप्टर है। हर टेक्नोलॉजिकल रिवॉल्यूशन मानवता को एक नया अवसर देता है।
0: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଭାରତ ବିଶ୍ୱସ୍ତରୀୟ ନବସୃଜନ ଶକ୍ତି କେନ୍ଦ୍ର ଭାବେ ଅଭ୍ୟୁଦୟ ହୋଇଥିବାର ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି ଭାରତ ଇନୋଭେଟ୍ସ ଭାରତର ନବସୃଜନ ବ୍ୟବସ୍ଥା ଏବଂ ଫ୍ରାନ୍ସ ସମୃଦ୍ଧ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ମଧ୍ୟରେ ଏକ ଦୃଢ଼ ସେତୁ ସ୍ଥାପନ କରୁଛି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ତରଫରୁ ଆଜି ଅନୁଷ୍ଠିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ଲାଇଭ୍ ଷ୍ଟ୍ରିମିଂ ଯୋଗେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ, ମେରାଜି ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାଭିଲ୍ ସହଯୋଗରେ ଏହି ଅନ୍ଲାଇନ୍ ଅଧିବେଶନ ଆୟୋଜିତ ହୋଇଥିଲା। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଧିବେଶନରେ 4,35,000ରୁ ଅଧିକ ଥର ଦର୍ଶକ ଏହାକୁ ଦେଖିଛନ୍ତି। 2024ରେ ସ୍ଥାପନ ହୋଇଥିବା ରେକର୍ଡ ସଂଖ୍ୟକ 2,46,000 ଦର୍ଶକଙ୍କ ସଂଖ୍ୟାକୁ ମଧ୍ୟ ଏଥର ଅତିକ୍ରମ କରିଥିବା ମନ୍ତ୍ରଣାଳୟ କହିଛି। ଏହି ସଫଳତା ପାଇଁ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ବିଶ୍ୱର ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ହର୍ ଘର୍ ଯୋଗ ହର୍ ଦିନ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ମନ୍ତ୍ରୀ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଓମାନ ଉପକୂଳ ନିକଟରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ 1ର ଇଞ୍ଜିନ୍ରେ ତ୍ରୁଟି ଘଟିଛି। ଏହି ଜାହାଜରେ 14 ଜଣ ଭାରତୀୟ ଥିଲେ। ସୋସିଆଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ସମସ୍ତ 14 ଜଣ କ୍ରୁ ସଦସ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କୁ ଏମ୍ଭି ଜବଲ ଅଲ୍ଲୀ 9 ନାମକ ଅନ୍ୟ ଏକ ଜାହାଜରେ ସ୍ଥାନାନ୍ତରିତ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିରାଟ 1 ଜାହାଜଟି ବୁଡ଼ିଯାଇଥିବା ଜଣାଯାଇଛି। ଓମାନର ମସ୍କାଟ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଶାରୀରିକ ଅସୁସ୍ଥତା ଯୋଗୁଁ ଏମ୍ଟି ସେଲେଷ୍ଟିଆଲ୍ ଜାହାଜରେ ପ୍ରାଣ ହରାଇଥିବା ଭାରତୀୟ ନାଗରିକ ନିଶାନ୍ତ ଉଇର୍ ଥାନାଙ୍କ ସମ୍ପର୍କରେ ସେମାନେ ସ୍ଥାନୀୟ ଓମାନ କର୍ତ୍ତୃପକ୍ଷ, ବନ୍ଦର ଅଧିକାରୀ ଏବଂ ସିପିଂ କମ୍ପାନୀ ସହିତ ସକ୍ରିୟ ସମନ୍ୱୟ ରକ୍ଷା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଜାହାଜଟି ଖୁବ୍ ଶୀଘ୍ର ଦୁକମ୍ ବନ୍ଦରରେ ପହଞ୍ଚବାର ସମ୍ଭାବନା ରହିଛି। ଏହା ସହିତ ଜାହାଜରୁ ପାର୍ଥିବ ଶରୀରକୁ ଠିକ୍ ସମୟରେ ବାହାର କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁହାଯାଇଛି। ନିଶାନ୍ତଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ପଠାଇବା ପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଜାରି ରହିଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଲେବାନନ୍ର ରାଜଧାନୀରେ ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହେଜବୁଲ୍ଲାର ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଘୋଷଣା କରାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ଇସ୍ରାଏଲ୍ ଉପରେ ହିଜବୁଲ୍ଲା କରିଥିବା ଆକ୍ରମଣର ଜବାବରେ ଏହି ବିମାନ ଆକ୍ରମଣ କରାଯାଇଛି। ସପ୍ତାହକ ପୂର୍ବରୁ ଇସ୍ରାଏଲ୍ କରିଥିବା ଶେଷଥର ପାଇଁ ବେଡ୍ତୁର୍ ନିକଟବର୍ତ୍ତୀ ଅଞ୍ଚଳରେ ଆକ୍ରମଣରେ ଇରାନ୍ ପାଲଟା ଜବାବ ଦେଇଥିଲା। ତେହେରାନ୍ ପକ୍ଷରୁ କୁହାଯାଇଛି ଆମେରିକା ଇରାନ୍ ମଧ୍ୟସ୍ଥତା ଅସ୍ତ୍ରବିରତି ଚୁକ୍ତିରେ ଲେବାନନ୍ ଉପରେ ହେଉଥିବା ଇସ୍ରାଏଲ୍ ଆକ୍ରମଣର ଅନ୍ତ ମଧ୍ୟ ସାମିଲ ହେବା ଆବଶ୍ୟକ। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ଆସନ୍ତା ଦଶନ୍ଧିରେ ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚବ। ସମ୍ପ୍ରତି ମହାକାଶ ଅର୍ଥନୀତି 8-9 ବିଲିୟନ୍ ଡଲାର ହୋଇଥିବାବେଳେ ଏ କ୍ଷେତ୍ରରେ ଆଗାମୀ ଦିନରେ ଅଭିବୃଦ୍ଧି ସୁନିଶ୍ଚିତ ବୋଲି ସେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ମହାକାଶ ନୀତି ନିର୍ଦ୍ଧାରଣରେ ସଂସ୍କାର, ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ଏବଂ ନବସୃଜନର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ବିକାଶ ହୋଇପାରିଛି। ସେ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ରୂପାନ୍ତରଣ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଡକ୍ଟର ସିଂହ କହିଛନ୍ତି ଭାରତର ମହାକାଶ କ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ଦେଶରେ

0: ଘଟୁଥିବା ଏକ ବଡ଼ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗବେଷଣାଗାର ସୀମାରୁ ବାହାରି ଜାତୀୟ ଚେତନାର ଏକ ଅଂଶ ପାଲଟିଛି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିଜ୍ଞାନ ଏବଂ ସମାଜ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ। ଶ୍ରୀ ସିଂହ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବଢ଼ୁଥିବା ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି। ସ୍ୱଚ୍ଛ ଭାରତ, ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ହେଲ୍ଥ, ଗଭୀର ସମୁଦ୍ର ଅଭିଯାନ ଏବଂ ଗଗନଯାନ ଭଳି କାର୍ଯ୍ୟକ୍ରମଗୁଡ଼ିକ ଭାରତର ବିକାଶ ଯାତ୍ରାର କେନ୍ଦ୍ରରେ ବିଜ୍ଞାନ ଏବଂ ନବସୃଜନକୁ ସ୍ଥାପିତ କରିବାରେ ସାହାଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ ଦଶମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ଦୁଇ ଓଭରରେ ଏକ ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଇ ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ଅନ୍ୟ ଏକ ମ୍ୟାଚ୍ ଗ୍ରୁପ୍ ଏଫ୍ ଡାଲାସ୍ ଷ୍ଟାଡିୟମ୍ଠାରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆ ନିଜର ବିଶ୍ୱକପ୍ ଅଭିଯାନରେ ଏକ ଚମତ୍କାର ଆରମ୍ଭ କରି ଗ୍ରୁପ୍ ଡିର ପ୍ରଥମ ମ୍ୟାଚ୍ରେ ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ମାସାଚୁସେଟ୍ସଠାରେ ହାଇତି ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ 1-0 ଗୋଲ୍ରେ ବିଜୟ ହାସଲ କରି ଗ୍ରୁପ୍ ସିର ଶୀର୍ଷ ସ୍ଥାନରେ ପହଞ୍ଚିଛି। ତୁର୍କୀର ଆଣ୍ଟାଲିଆଠାରେ ଚାଲିଥିବା ବିଶ୍ୱକପ୍ ତୃତୀୟ ପର୍ଯ୍ୟାୟ ତୀରଚାଳନା ପ୍ରତିଯୋଗିତାରେ ଭାରତର ଧୀରଜ ବୋମାଦେବରା ଏବଂ କୁମକୁମ ମୋହତ ମିଳିତ ଭାବେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଧୀରଜ ଏବଂ କୁମକୁମଙ୍କ ପାଇଁ ମିଳିତ ତୀରଚାଳନା ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଶ୍ୱକପ୍ ସ୍ୱର୍ଣ୍ଣପଦକ। ମୁଖ୍ୟ ସମ୍ବାଦ ପୁଣିଥରେ, ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ନେଇ ପ୍ରତିନିଧି ସ୍ତରୀୟ ଆଲୋଚନା, ଗିନିସ୍ ବିଶ୍ୱରେକର୍ଡରେ ସ୍ଥାନିତ ହେଲା ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ, ଓମାନ ଉପକୂଳରେ ଭାରତୀୟ ପତାକାଧାରୀ ଜାହାଜ ବିରାଟ ଏକରେ ଇଞ୍ଜିନ୍ଜନିତ ତ୍ରୁଟି, ଉଦ୍ଧାର ହେଲେ ସମସ୍ତ କ୍ରୁ ସଦସ୍ୟ, ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ୍ ଜାରି, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଜର୍ମାନୀ ଓ କ୍ରୋଏସିଆ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: नए वर्क की शुरुआत करते हैं।

0: ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତି ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ଭାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11 ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ ବିପର୍ଯ୍ୟୟ ପ୍ରତିରୋଧୀ ଭିଭିଭୂମି ନିର୍ମାଣ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଥିଲେ
1: ଯେଉଁ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲ୍ରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏହି କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏହି କାର୍ଯ୍ୟକ୍ରମ ଭିତରେ ଆସୁ ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍କର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ
0: ଆଗାମୀ ସ୍ନାନଯାତ୍ରା ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି ସ୍ନାନଯାତ୍ରା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବା

0: ଏ ରକ୍ତ ଭଣ୍ଡାରୁ ଖାଲି ରକ୍ତ ନେମା ଆଉ ନେଇ ଦେବା ବେଲେ କିନ୍ ଆସ୍ବା କହ
1: ସେଟା କଥା
0: କରିବା କେ ରକ୍ତ ଦେବାରୁ ପଡ଼ବା
1: ରକ୍ତଟା କେନ୍ସି ଫ୍ୟାକ୍ଟ୍ରି ତ ତିଆରି ନାଇଁ ହୁଏ
0: ନାଇଁ ପାରେ
1: ତ ଆମକୁ ହିଁ ଦେବାର ପଡ଼ବା ଆମେ ଯଦି ରକ୍ତ ଦଉଛୁ ରକ୍ତଦାନଟା ସବୁଥିରୁ ବଡ଼ ଦାନ କେନ୍ଦ୍ର ବେଲେ ତାର କିଛି ବିକଳ୍ପ ନାଇଁ ଆଉ ଆମେ ଯଦି ଜଣେକେ ରକ୍ତ ଦଉଛୁ ବେଲେ ଆମେ ତାହାକେ ଜୀବନ ଦଉଛୁ ଆର୍ ଜୀବନ ବଡ଼ କାଣା ହେଇପାରେ ତ ଏଇଟା କଥା ଆଉ ଏମିତି ଜୀବନ ଦେଲା ଲେଖେ ନେଇକି ଆମର ଭାରତ ସରକାରଙ୍କର ବି ବହୁତ ଗୁଡ଼ାଏ ଯୋଜନା ଅଛି ଭାଇ ଆଉ ସରକାର ସମସ୍ତଙ୍କୁ ସବୁଯାକ ଏନ୍ତା ହିସାବରେ ଖଞ୍ଜି ଖପିକି ରଖିଦେଇଛନ୍ ଯେ ଆମେ ତାର ଲାଭ ଯଦି ପାଇମା ବେଲେ ଆମେ ତାମାନେ ଜୀବନରେ କିଛି ବି ଦୁଃଖ କାଣା ବୋଲି ନାଇଁ ଜାଣିପାରୁ ଏନ୍ତା କିନ୍ତୁ ଆମେ ଜାଣିବାର ଦରକାର କାଣା କାଣା ସବୁ ଯୋଜନା ଅଛି
0: ବୋଲେ ସୂଚନା ଅଛି
1: ହଁ ବୋଲେ 12 ବର୍ଷ ଆମର ସରକାରଙ୍କର ହେଲାନ ତ କାଣା ଯୋଜନା ସବୁ ରଖିଛନ୍ ସେ ବାବଦରେ ଟିକେ ସୂଚନା ଶୁଣିଦେମା ତାପରେ ଆମର କାର୍ଯ୍ୟକ୍ରମ କେ
2: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ ଉପସ୍ଥାପନା ଅଭିଷେକ ଶର୍ମା ସମ୍ପାଦନା ସୌଭାଗ୍ୟ କୁମାର ରଥ ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ଭାରତରେ ଉଲ୍ଲେଖନୀୟ ପ୍ରଗତି ଦେଖାଯାଇଛି ଆକାଶବାଣୀ ସମ୍ବଲପୁର ସରକାରଙ୍କ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା ବିଶେଷ ଯୋଜନା ଉପରେ ଆଧାରିତ ଏକ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସ୍ତୁତ କରୁଛି ଆଜି ଆମେ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ସୁଗମତା ବା ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ କ୍ଷେତ୍ରରେ କରାଯାଇଥିବା ସରକାରଙ୍କ ପ୍ରୟାସ ବିଷୟରେ କଥା ହେବା କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ବ୍ୟବସାୟ ତଥା ଉଦ୍ୟୋଗକୁ ବୃଦ୍ଧି କରିବା ସହିତ ସରଳ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି ଯାହାଦ୍ୱାରା ପୁଞ୍ଜି ନିବେଶକମାନଙ୍କ ବିଶ୍ୱାସ ବଢ଼ିବା ସହିତ ଭାରତ ବିଶ୍ୱରେ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ଉଭା ହୋଇଛି 2016 ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନା ନବୀକରଣ ଉଦ୍ୟମ ଏବଂ ନିବେଶ ଆଧାରିତ ବିକାଶକୁ ପ୍ରୋତ୍ସାହନ କରୁଛି ସରକାରଙ୍କ ଉଦ୍ୟମ ଯୋଗୁଁ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 2016 500 ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ 2,23,000 ଅଧିକ ହୋଇଛି ଏତଦ୍ବ୍ୟତୀତ ଜୁନ୍ 2021 ଆୟକର ବିଭାଗ ଏକ ନୂତନ ଇ ଫାଇଲିଂ ପୋର୍ଟାଲର ଶୁଭାରମ୍ଭ କରିଛି ଯଦ୍ୱାରା କରଦାତାମାନଙ୍କୁ ଅଧିକ ସୁବିଧା ଏବଂ ବିଶେଷ ଅନ୍ଲାଇନ୍ ସେବା ମିଳିପାରୁଛି 2017 ଜିଏସ୍ଟି ଅର୍ଥାତ୍ ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ଲାଗୁ କରାଗଲା ଯାହାଦ୍ୱାରା ଭିନ୍ନ ଭିନ୍ନ କର ପରିବର୍ତ୍ତେ ଗୋଟିଏ ସରଳ କର ପ୍ରଣାଳୀ ଯୋଗୁଁ ବ୍ୟବସାୟ ଅତ୍ୟନ୍ତ ସହଜ ହୋଇଗଲା ମହାରାଷ୍ଟ୍ରର ଥାନେର ଚାର୍ଟେଡ୍ ଆକାଉଣ୍ଟେଣ୍ଟ ମନୋଜ ବାସେର କହିଲେ ଯେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ସ୍ଥିରତା ମିଳିଛି
3: କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର ଉପରେ କରାଯାଇଥିବା ସଂଶୋଧନ ଦେଶର ଅର୍ଥବ୍ୟବସ୍ଥାର ସ୍ଥିରତାର ଏକ ବୃହତ୍ ପଦକ୍ଷେପ ଅଟେ ପରୋକ୍ଷ କରର ସଂଶୋଧନ ଦ୍ୱାରା ଲୋକଙ୍କୁ ଇନକମ୍ ଟ୍ୟାକ୍ସ ଏବଂ ବ୍ୟବସାୟ କିପରି କରିବା ସେ ବିଷୟରେ ସ୍ପଷ୍ଟ ଜ୍ଞାନ ମିଳିଥାଏ ଏହାଦ୍ୱାରା ଦେଶର ଛବି ମଧ୍ୟ ଭଲ ହୋଇଛି ଏବଂ ଅର୍ଥବ୍ୟବସ୍ଥାରେ ମଧ୍ୟ ସ୍ଥିରତା ଆସିଛି
2: ସେହିପରି ସରକାରୀ କ୍ରୟ ପ୍ରକ୍ରିୟାକୁ ଡିଜିଟାଲ ସରଳ ଏବଂ ସମସ୍ତଙ୍କ ପାଇଁ ସୁଲଭ କରିବା ପାଇଁ 2016 ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍ ପ୍ଲେସ୍ ବା ଜେମ୍ର ଶୁଭାରମ୍ଭ କରାଗଲା ଜେମ୍ରେ ଆଜି ପର୍ଯ୍ୟନ୍ତ ସମୁଦାୟ 18 ଲକ୍ଷ କୋଟିରୁ ଅଧିକର ବ୍ୟବସାୟ ହୋଇସାରିଛି ଜେମ୍ ସହିତ ଜଡ଼ିତ ଜଣେ ବିକ୍ରେତା କାମିନୀ ଗୁପ୍ତା କହିଲେ ଯେ ଜେମ୍ର ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ସ୍ୱଚ୍ଛ ଏବଂ ଏହା ସରକାରୀ କ୍ରେତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଏ
4: ଜେମ୍ ଭାରତ ସରକାରଙ୍କ ଏକ ଡିଜିଟାଲ କ୍ରୟ ପ୍ଲାଟଫର୍ମ ଯେଉଁ ଯାନ୍ତ୍ରିକ ଦଳ ଏହା ପଛରେ ଅଛନ୍ତି ସେମାନେ ଏକ ବେସରକାରୀ ସଂସ୍ଥା ଭଳି କାମ କରନ୍ତି ଏବଂ ଏମାନଙ୍କ ସହଯୋଗ ସବୁବେଳେ ମିଳୁଥାଏ ଯାହା ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍ ମହିଳା ଉଦ୍ୟମୀ ଏବଂ ନିର୍ମାତାମାନଙ୍କୁ ସିଧା ସରକାରୀ କ୍ରେତାଙ୍କ ସହ ଯୋଡ଼ିଥାଏ
2: କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ ଏବଂ ସରଳ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କଲେ। ଏହି ପୋର୍ଟାଲରେ ପଞ୍ଜୀକରଣ ଅକ୍ଟୋବର 2020ରେ 10,000 ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ 831,000ରୁ ଅଧିକ ହୋଇସାରିଛି। ଭାରତରେ ବ୍ୟବସାୟ ପାଇଁ ଉପଯୋଗୀ ପରିବେଶ, ଦୃଢ଼

0: डिजिटल व्यवस्था तथा स्वच्छ शासन व्यवस्था द्वारा व्यवसाय एवं विनियोग को प्रोत्साहन मिलुछि। एनडीए सरकारक 12 वर्ष पूर्ति अवसर में आकाशवाणी संबलपुर द्वारा प्रस्तुत विशेष कार्यक्रम 12 वर्ष भरिछि हस। उपस्थापना अभिषेक शर्मा, संपादना सौभाग्य कुमार रथ।
1: ଏନ୍ତା ଏନ୍ତା କଥା ବୋଲ ନା ହଁ
2: ଭାଇ ବହୁତ କିଛି ଶିଖିବାର୍କେ ମିଳିଛି ଯେ କେଁ ଦିନ ଦି ଜାନି
1: ରଜ କହିଲା ରଜ ନାଇଁ
2: ଦେଖ ଆମର ମା କେ ବି ଆମେ ମାଏ ଡୋଲି ବାନ୍ଧସୁ ଆମେ ତ ସମସ୍ତଙ୍କୁ ପୂଜା କରସୁ ମା କେ
1: ମାଟା ପହିଲା
2: ମାଟା ପହିଲା ଆଉ ଆମର ମାଟ ଆମେ ମା ବୋଲି ସବୁଦିନେ ପୂଜା କରି ଆସୁ ଆମେ ସାଧାରଣତଃ ଭାବସୁଁ ଯେ ଆମର ମାଟ ମା ଆମର ଧରତୀ ପୃଥି ବର୍ଷକ ଥରେ ରଜଶୋଳା ହେସନ୍ ଆଉ ଇ ସମୟରେ ମା କେ ଆମେ ସମୟ ଦେସୁଁ ଆମେ ତାଙ୍କୁ କିଛି କଷ୍ଟ ନାଇଁ ଦେଉ ଆମେ ବହୁତ
1: ଆଜ ଦିନଟା ବୋଲ ତ ନାଇଁ କେ
2: ହଁ ପହିଲା ରଜ ଅଛି ତ ମାଟ ବି ଆମର ମା ଏ ବୁଝିଲ ଯେ ଆଜି କାଣା ରୂପକ ଅଛି କେ ଭାଇ
1: ହଁ ଆମେ ଯେତେବେଳେ ରଜର କଥା ଆସିଲା ମାଟ କଥା ଆସିଲା ମାର କଥା ଆସିଲା ବୋଲେ ଆଜିକା ଗୋଟେ ରୂପକଟେ ଅଛି ଆଉ ସଙ୍ଗୀତ ରୂପକ ନାଁ ହଉଛି ମା ମାଟ।
2: ଆଚ୍ଛା ଆଚ୍ଛା
1: ଏଟାକି ଲେଖିଛନ୍ ବଦ୍ରିନାରାୟଣ ମିଶ୍ର ଆଉ ପ୍ରଜନା ଅଭିଷେକ କରିଛନ୍ ସହଯୋଗିତା କରିଛନ୍ ଜୟ କୁମାର ବେହେରା, ରଣଦୀପ କୁମାର ପ୍ରଧାନ, ବିଜୟ କୁମାର ବେହେରା। ବାକି ପହିଲା ଶୁଣ ଯାଉ ତ
2: ଶୁଣ ଭାଇ ତାର କଥାବାର୍ତ୍ତା

আর হেলা নাই করবুগা চাষে কে ভেদিরে আর চাষে হেলা।

0: ಏಕೊಲ್ಯಾ ಕೂಜ್ರಿ ಗೊತ್ತ ಗುರಿಯಾ ಸಿಗ ಗೊತ್ತ ಅವ್ರ
1: କାମେ ଲଢିଥିଲେ କେନ୍ତା ଯିବା ଇଏ ତ ଭୋକ୍ସ ସବୁ ପାସରି ଦେସନ୍
2: ତୁ କାଣ ପୁଟୁର ପୁଟୁର ହଉଥିଲୁ ଗା
1: କିଛି ନାଇ ଗୋ ବଢେପୁର ଆଇଥିଲ ତ ଭୋକ ଲାଗିଥିବା ନ ବୋଲି କହୁଥିଲି ଆର୍ ତୁମେ ତ କାମେ ଲାଗିଥିଲେନି
2: ଭୋକ୍ସ ପାସରି ଦେସ ଇଟା କହୁଥିଲୁ ତ
1: ଯେ ବସ ଆଗ ଖାଇଦିଅ ତ
2: ମାଲତି ଏ ମାଲତି ବାରେ ତୋର ବାଇଗନ ପୁଡ଼ାକେ ନେଇ ମାନବାକେ ପଡ଼ବା ଗା
1: ତୁମେ କେ ସବୁବେଳେ ଖାଲି
3: ମଙ୍ଗଲୁ ମାଲତି ଦୁହେଁ ଯାକ ଇନୁ ଅଛ
2: ଜୁହାର ଆଜ୍ଞା
3: ଜୁହାର ଜୁହାର ଜୁହାର ମୁଇଁ ତୁମର ଘର ଆଡୁ ଆଇଲି ନ କାଁ କରି ମତେ ଖୋଜୁଥିଲ ପରିବ ମଙ୍ଗଲୁ
2: ହଁ ଆଜ୍ଞା ଆମର ସେ ଯେନ୍ ବାଇଗନ ପାତଲ ଘଣ୍ଟା ବ୍ୟାଟଟା ନେଇ ଅଛି ଆଜ୍ଞା
3: ହଁ ହଁ
2: ହେଥି କିରା ଲାଗି ବସିଲେ ନ ତ ହେଥିର ଲାଗି
1: ଆଇ ଉପାୟ ଟିକେ ନାଇଁ କଲେ ଆଜ୍ଞା ଏତେ ଦୁଃଖେ କଲାଟା ସବୁ ଚରି ଦେବେ
3: ହଁ ହଁ ସତ କଥା ହେଥିର ଲାଗି ତ ଶୁଣିଲା କି ନାଇଁ କିରା ଲାଗିଛେ ତ ଦେଖମା ଯେ
2: ନାଇଁ ହେଲେ ଭେଲା ବୁଲା ବୋଲୁନ୍ ତ
4: ହଁ ଗା ବାବୁ ମଙ୍ଗଲୁ ଚାଷୀ ହେଲା କଲେ ତ ଭେଲା ବୁଡ଼ବାରଟା ନିଦାନ
2: କି ଗା
4: ମତେ ହେଲା କରବ ବୋଲେ ତମର କାଇଁ ଅବସ୍ଥା ହେବା ଯେ ହେଟେ ଜାଣିପାରୁଛ
2: କି ଏନ୍ତା କହିଲା ଗା କି ଗା ଏ ଶୁଣିଲୁ ଭାଇ ମାଲତି ତୁମେ ଶୁଣିଲ ଭାଇ ଲାଗିଆ
4: ତୁମେ କିହେ ମତେ ଚିହ୍ନି ନେଇପାରିଲନି ମୁଁ ଜାଣିଥିଲି ତୁମର ଦରକାର ପଡ଼ିଲା ବେଳକେ ମୋର ଛାତି ଚିରିକିରି ସବୁ ଲୁଟି ନେଇଯିବ ଆର୍ ମୋର କଥା ପଡ଼ିଲା ବେଳକେ ମତେ ଚିହ୍ନି ବି ନେଇପାରବା କି ନାଇଁ
1: ଇଏ ମା ଏଟା କାଏ କଥା କହୁଛ ବୋଲୁଛେ।

0: କେନ୍ତା କରି ତୁମର ଦେହ ପାହା ନସି ଯାଉଛି ଯେ ସବୁଯାକର କହ ଗୁମା, ଆମର ବୁତେ ଯାହା ହେବା ଆମେ ନିଶ୍ଚୟ କରମୁ।
1: ଚାଷୀ ସଭାତି ହେଦିନ ଏଇ କୃଷି କର୍ମଚାରୀ ଆଜ୍ଞା ସବୁଯାକର ବୁଝେଇକିରି ନାଇଁ କହିଥିଲେ?
2: ମୁଇଁ ତ ସବୁଯାକର ବୁଝେଇଥିଲି ଗୋ। ହେ ବୋ ମଙ୍ଗଲୁ, ହେଦିନ ଯାହା ଯାହା ବୁଝେଇଥିଲି ସବୁଯାକର ପାସିରି ଦେଲୁ ନ କାଏ ବୋ?
0: ଥରକେ ସବୁଯାକର ସୋର ରହେସି କା ଆଜ୍ଞା, ଥୁଡ଼େ ଥୁଡ଼େ ସୋର ଅଛି, ଆର୍ ଘେ ବୁଝେଇ ଦେତେ ବେଲେ।
2: ହଉ ତେନେ ଶୁନ ଶୁନ।

0: ଜ୍ଞାନ
1: ସେ ଯେନ୍ ଉଷ କଷାର ଲାଗି ଅସୁବିଧା ହଉଛେ ବୋଲି କହୁଛ?
2: ଶୁନ ମଙ୍ଗଲୁ ଶୁନ, ଇ ସମନ୍ଵିତ ରୋଗ ପୋକ ନିୟନ୍ତ୍ରଣର ହିସାବେ ଖରାଟିଆ ଚାଷ, ବିହନ ବିଶୋଧନ, ନିମ୍ଫିରୁଆ ପକେଇ କରି ଆର୍ ଆମର୍ କ୍ଷେତର ସାହାଯ୍ୟକାରୀ କୀରାମାନଙ୍କର ସାହାଯ୍ୟ ନେଇକରି ପୋକ ବେମାରୀକେ ଆମେ ଆୟତ୍ତ କରିପାର୍ମା। ଆର୍ ଯଦି ନିହାତି ଦରକାର ପଡ଼ୁଛେ ବୋଇଲେ କୃଷି ବିଶେଷଜ୍ଞମାନଙ୍କର ଉପଦେଶ ହିସାବେ ଉଷ କଷା ପକାମା। ଏନ୍ତା କଲେ ଖର୍ଚ୍ଚାକେ ଖର୍ଚ୍ଚା କମିଯିବା, ଆର୍ ଇ ବିଷମହରା ସବୁ ଛୁଛାଟାକେ ମା ମାଏଟ୍ର ଦିହ ଭିତର୍କେ ନେଇଯାଏ। ଇଥିନ ଆମର୍ ମଙ୍ଗଲ ଅଛେ, ଆର୍ ମା ମାଏଟ୍ର ବି ମଙ୍ଗଲ ହେବା।
0: ରହିତ ବାବୁ, ଇ ଉଷ କଷାର ଲାଗି ମୋର କାଏଁଟା ଅସୁବିଧା ହଉଛେ ଯେ ଇମାନଙ୍କୁ ଦିପଦ କହିଦେସି।

0: ସବୁ ଦୁଃଖ ତୁମର ବୁଝୁଛୁ ଗୋମା, ହେଲେ ଏନ୍ତା ଭୁଲ ନାଇଁ ହୁଏ।
1: ତୁମର ଦୁଃଖ କଥା ଶୁଣିକରି ମୋର ମନଟା ମରି ଯାଉଛି ଗୋ। ଆମେ ତ ଚାଷ କାମେ ଏନ୍ତା ହଜି ଯାଇଥିଲୁ ଯେ ପଖନ ମିତାଲ ହେଇଯାଇଥିଲୁ।
2: ଆର ମନ ଦୁଃଖ ନାଇଁ କର ଗାପିଲେ, ଇହାଦି ବି ସମୟ ଅଛି, ଜହ ଡେରି ନିଆ ହୁଏ ତେଲ।
1: ହଏ ଗୋ ମାଖନୁର ବା, ଆଜ୍ଞା ଯେନ୍ ମୃତ୍ତିକା ସଂରକ୍ଷଣ ଆର ଫସଲ ଚାଷ କଥା କହୁଥିଲେ, ହେ ବିଷୟ ଟିକେ ପଚାରନି ଯେ।
3: ତୋର କଥା ମୁଇଁ ଶୁଣୁଛେ ମାଲତୀ।

0: ତମେ ମୋର ଦୁଃଖ ବୁଝିବ ବୋଲି ଜାଣିଥିଲି, ହେତିର୍ ଲାଗି ତ ତମର ମାନଙ୍କର ଆଗେ ମୋର ଦେହ ପାର କଥା ବଖାନି ବସଲି।
1: ଆମକେ ନାଇଁ କହିବ ଯେ ଆର କାହାକେ କହିବ ଗୋ।
2: ହଏ ବୋ ମଙ୍ଗଲୁ ମାଲତି, ଇଥରକ ସବୁ ଯାକର ବୁଝିଲ ତ?
1: ଯେନ୍ଟା ଅବୁଝା ରହିଯିବା ତମକୁ ନାଇଁ କହିକରି କାହାକେ କହିମୁ ଆଜ୍ଞା।
2: ଦେଖ ହରିମାନଙ୍କର କଥା, ହଏ ବୋ ମୁଇଁ ତ ତୁମର ମାନଙ୍କର ଲାଗି ଇନେ ଅଛେ, ଯେତେବେଳେ ଯାହା ଚାଷ କାମତି ସୁବିଧା ଅସୁବିଧା ହେବା ମତେ ନାଇଁ କହିବ ଯେ ଆର କାହାକେ କହିବ ବୋ।
3: କହେମୁ ଆଜ୍ଞା, ନିଶ୍ଚୟ କହେମୁ। ଜୁହାର ଗୋ ମା ମାଇଟ, ଆମର ଭୁଲ କେ ନାଇଁ ଧରବ ଗୋ।
1: ହଁ ମା, ତୁମର ଦେହ ପାକେ ହେତୁ ରଖିକରି ସବୁ କର୍ମୁ।
0: ହଉ ହଉ ଯଅ ପୁତେ ଯଅ, ତୁମର ସବୁ ମଙ୍ଗଲ ହଉ ରେ, ମଙ୍ଗଲ ହଉ।
3: ହଉ ମା।
4: କାହିଁ ଗଲ ରେ କଲିଆ ଗୁରିଆ, ଏ ଚାଲ ବୋ ଚାଲ, ଚାଲ ଚାଲ ରେ କଲିଆ ଚାଲ।
5: ବୋଇଲା ରେ

ସମ୍ବାଦ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ

0: ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଅନିତା ପତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆମର ଏହି କାର୍ଯ୍ୟକ୍ରମରେ ଆଜି ଆପଣମାନେ ଶୁଣିଲେ ଶଙ୍କର ପ୍ରସାଦ ପ୍ରଧାନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଡକ୍ଟର ସତ୍ୟ ପଟ୍ଟନାୟକଙ୍କ ରଚନାରୁ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଦେଶାତ୍ମକ ବୋଧବ ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ।

ଏଇଠି ଶେଷ ହେଲା ଓଡ଼ିଆ ଦେଶାତ୍ମକ ବୋଧକ ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପରବର୍ତ୍ତୀ ଗୀତଟି ସାଥିଆ କଥାଚିତ୍ରରୁ କଣ୍ଠଦାନ ସାଧନା ସରଗମ ଏବଂ ମଧୁଶ୍ରୀ ଗୀତରଚନା ଗୁଲଚାର ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରେହମାନ।

ଏଗାରଟା ବଜି କ୍ଷମା କରିବେ ଦିନ ବାରଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ବାରଟା ବଜି ତିରିଶ ମିନିଟ୍ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ। ଗୋଟେ ବାଜି ପାଞ୍ଚ ମିନିଟ୍ରେ ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୋଟେ ବାଜି କୋଡ଼ିଏ ମିନିଟ୍ରେ ମନୋରମ କାର୍ଯ୍ୟକ୍ରମ ଶୁଣିପାରିବେ, ଏଥିରେ ଶୁଣିବେ ସାହିତ୍ୟର ଆଇନାରେ ନାରୀ, ଏ ବାବଦରେ କହିବେ ସ୍ୱର୍ଣ୍ଣମୟୀ ଖୁଣ୍ଟିଆ। ଦିନ ତିନିଟାରେ ଶୁଣିପାରିବେ ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଉପରେ ପରିବେଷିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପପୁ ଝକା ଝକା। ତିନିଟା ବାଜି ତିରିଶ ମିନିଟ୍ରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଚାରିଟା ବାଜି ଦୁଇ ମିନିଟ୍ରେ ସୁରତରଙ୍ଗ ଏବଂ ଚାରିଟା ବାଜି ତିରିଶ ମିନିଟ୍ରେ ସମ୍ବଲପୁରୀ ଗୀତ। ସନ୍ଧ୍ୟା ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଶୁଣିପାରିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିବେ ରାଧେଶ୍ୟାମ ପଣ୍ଡା ଏବଂ ସାଥୀ। ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଶୁଣିପାରିବେ ଯୁବବାଣୀ କାର୍ଯ୍ୟକ୍ରମ ଏବଂ ଛଅଟା ବାଜି ଦଶ ମିନିଟ୍ରେ ଓଡ଼ିଆ ଲଘୁ ସଙ୍ଗୀତ, ଛଅଟା ବାଜି ତିରିଶ ମିନିଟ୍ରେ ଯୁବଶକ୍ତି ଏବଂ ସାତଟା ବାଜି ପଚିଶ ମିନିଟ୍ରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ଏଥିରେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି ଏଗାରଟା ବାଜି ଦଶ ମିନିଟ୍ ଅଡ଼ଚାଳିଶ ସେକେଣ୍ଡ। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ ପାଞ୍ଚଟା ବାଜି ତେପନ ମିନିଟ୍ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।